ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଏହି ପ୍ରଥମ ଅଧିବେଶନକୁ। ଆଜି ରବିବାର 1947 ଶତାବ୍ଦ ଜ୍ୟେଷ୍ଠ ମାସର 10 ଦିନ, ଇଂରାଜୀ 2026 ମସିହା ମେ ମାସର 31 ତାରିଖ। ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 199.3 ମିଟର ତଥା 1584 କିଲୋହର୍ଜ ଏବଂ FM ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରି ମା ତାରିଣୀଙ୍କ ନିକଟରେ।

ମଣିଷ ସାଧନ ବଳରେ ନୁହେଁ, ସାଧନା ବଳରେ ଶ୍ରେଷ୍ଠ ହୋଇଥାଏ। ଆକାଶବାଣୀ କେନ୍ଦୁଝର, ସମୟ ପ୍ରାୟ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

ନେବେଦର ପ୍ରଥମ ଭକ୍ତିଅର୍ଘ୍ୟ ଅର୍ପଣ କରୁଛନ୍ତି ସରୋଜ କୁମାର ପରିଡ଼ା ଅଚ୍ୟୁତାନନ୍ଦଙ୍କ ରଚନାରୁ। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଜଗତ ଲାଗି କଳେବର ଦଶ ମୂରତି ଧରି।

ନୈବେଦ୍ୟର ପରବର୍ତ୍ତୀ ଭକ୍ତର୍ଘ୍ୟ ଅର୍ପଣ କରୁଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀ ଶିବକୁମାର ରଥଙ୍କ ରଚନାରୁ। ଦୀପରେ ଦୀପରେ ଦେଇଛ ଆଲୋକ ଜଳେ ସେ ଜଗତ ପାଇଁ, ତୁମେ ଅସରନ୍ତି ଜ୍ୟୋତି ନେଇ ପ୍ରଭୁ ଗପନରେ ଅଛ କାହିଁ।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ବନ୍ଦିତା ଦାସ, ସରୋଜ କୁମାର ପରିଡ଼ା ଏବଂ ସ୍ୱରୂପା ଚକ୍ରବର୍ତ୍ତୀ। ଗୀତଗୁଡ଼ିକ ରଚନା କରିଥିଲେ ବୀରକିଶୋର ପାଢ଼ୀ, ଅଚ୍ୟୁତ ନନ୍ଦ ଏବଂ ଶିବକୁମାର ରଥ। ଆକାଶବାଣୀ କେନ୍ଦୁଝର। ହରି ଚରଣେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ ବାଧା। ହରିଙ୍କ ନାମେ ବାନ୍ଧ ଭେଳା, ଦୁଃଖେ ହରିବେ ଚକାଟୋଳା।

ଆକାଶବାଣୀ କେନ୍ଦୁଝର ସମୟ ପ୍ରାତଃ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଅନୁଚିନ୍ତା ନିବେଦନ କରିଛନ୍ତି ଶରତ ଚନ୍ଦ୍ର ରଥ।
1: ରସ କ'ଣ ପଚାରିଲେ ଉତ୍ତର ହେବ, ଯାହା ଭାବରେ ଭିଜେଇ ଦିଏ, ହଜେଇ ଦିଏ ଓ ମଜେଇ ଦିଏ। କୁହାଯାଇପାରେ ଯେ ରସ ଏକ ଅନୁଭବ। ବିଭିନ୍ନ ପ୍ରକାର ରଙ୍ଗରେ ରସ ଥାଏ, ଭିନ୍ନ ଭିନ୍ନ ପ୍ରକାର ଶବ୍ଦରେ ଭିନ୍ନ ଭିନ୍ନ ରସ ଥାଏ, ଫୁଲର ବାସ୍ନାରେ ରସ ଥାଏ, କୋଇଲିର କୁହୁତାନରେ ରସ ଥାଏ, ଝରଣାର ଗାନରେ ରସ ଥାଏ, ଜଳପ୍ରପାତର

0: ଭୀମ ଭୈରବ ଶବ୍ଦରେ ରସ ଥାଏ, ସମୁଦ୍ରର ଗର୍ଜନରେ ମଧ୍ୟ ରସ ଥାଏ, ମଳୟ ପବନର ପ୍ରବାହରେ ରସ ଥାଏ, ଯାହା ଶରୀରକୁ ଶିହରିତ କରେ, ପ୍ରାଣକୁ ପୁଲକିତ କରେ, ମନକୁ ପ୍ରମୋଦିତ କରେ। ପ୍ରକୃତିରେ ରସମୟଙ୍କର ରସାଳ ରୂପାୟନ ଦେଖିବାକୁ ମିଳେ। କେତେବେଳେ ଶାନ୍ତ ରସ, କେତେବେଳେ ବୀର ରସ, ତ ଆଉ କେତେବେଳେ ବିଭତ୍ସ ରସର ପ୍ରକଟନ ହୋଇଥାଏ ଏହି ପୃଥିବୀରେ। ପ୍ରକୃତି ଭିତରେ ମନନଶୀଳତାରେ ରସାନୁଭବ ଅଧିକରୁ ଅଧିକ ହୋଇଥାଏ। ଏପରି ରସମୟ ପ୍ରକୃତିର ସନ୍ତାନ ହୋଇ ମଣିଷ ଏଡ଼େ ନିରସ କାହିଁକି? ମଣିଷ ମନରେ ସରସତା ନାହିଁ କାହିଁକି? କିଏ ତାଠାରୁ ଛଡ଼ାଇ ନେଇଛି ମଧୁରତା? ଏତେ ଶୁଷ୍କ ଭାବ, କର୍କଶ ଭାବ କିଏ ତା ମନରେ ଭରିଦେଇଛି? ଏତେ ଅବସାଦ, ହତାଶା, କ୍ରୋଧ, ବିରକ୍ତିଭାବ ସହିତ ସ୍ୱାର୍ଥପରତା କିଏ ଭରିଦେଇଛି? ଏତେ ନକାରାତ୍ମକତା କିଏ ମଣିଷ ମନରେ ଭରିଦେଇଛି ଯେ ଯାହାଫଳରେ ସେ କେତେ ଅକଥା ମନରେ ଭାବୁଛି, କେତେ ଅକଥା ସେ ତୁଣ୍ଡରେ କହୁଛି, କେତେ ଅକାର୍ଯ୍ୟ ସେ ଶରୀରରେ କରୁଛି? ତା ଭାବନାରେ ରସ ନାହିଁ, ଶବ୍ଦରେ ରସ ନାହିଁ, କାର୍ଯ୍ୟରେ ରସ ନାହିଁ। କେଡ଼େ ସ୍ୱାଦହୀନ ଜୀବନ ଆଜି ମଣିଷ ବଞ୍ଚୁଛି ସତେ, କାହା ପ୍ରତି ତାର ଶ୍ରଦ୍ଧା ନାହିଁ, କାରଣ ପ୍ରାୟ କେହି ତା ପାଇଁ ବିଶ୍ୱାସ ଭାଜନ ନୁହନ୍ତି। କାହା ପ୍ରତି ତାର ସମ୍ମାନ ନାହିଁ, କାରଣ ସେ ନିଜକୁ ସବୁଠାରୁ ଅଧିକ ସମ୍ମାନନୀୟ ବୋଲି ମନେ କରୁଛି। କାହା ପାଖରେ ମନ ଖୋଲି ଦୁଃଖ ସୁଖ ପଦେ ପ୍ରକାଶ କରିବା ପାଇଁ ଶ୍ରୋତାର ଅଭାବ ଘଟୁଛି, ପ୍ରବଳ ଭାବରେ ଆଜି ଦେଖାଯାଉଛି ଏହି ଅଭାବ। ସମାଜରେ ଧନର ଅଭାବ ନାହିଁ, ମାତ୍ର ମନର ଅଭାବ ଯଥେଷ୍ଟ ରହିଛି। ଫଳସ୍ୱରୂପ ବ୍ୟକ୍ତି ଜୀବନ ହୋଇଯାଉଛି ଦିନକୁ ଦିନ ନକାରାତ୍ମକ। ଏହି ନକାରାତ୍ମକତା ଆନନ୍ଦ ଦେଉନାହିଁ, ଆତ୍ମସନ୍ତୋଷ ଦେଉନାହିଁ, ଏଥିରୁ ଆସୁଛି ଅହଙ୍କାର। ଅହଙ୍କାରର ପ୍ରଭାବରେ ମଣିଷ ଧରାକୁ ସରା ମନେ କରୁଛି। ଅହଙ୍କାରରୁ ଆସୁଛି କାମନା, ଆସୁଛି ବାସନା, ଯାହା ଚରିତାର୍ଥ ହେଲେ ବଢ଼ୁଛି, ଅଧିକରୁ ଅଧିକ ବଢ଼ୁଛି, ଆଉ ଚରିତାର୍ଥ ନ ହେଲେ କ୍ରୋଧ ସୃଷ୍ଟି ହେଉଛି, ହିଂସ୍ର ଭାବ ସୃଷ୍ଟି ହେଉଛି। ସୁଖଭୋଗ ଲାଳସା ହେଉଛି କାମନା ବାସନାର ମୂଳ କଥା। ମନର ସୁଖଭୋଗର ଲାଳସାର ଅନ୍ୟ ନାମ କାମନା, ଏବଂ ପ୍ରାଣର ସୁଖଭୋଗର ଲାଳସାର ଅନ୍ୟ ନାମ ହେଉଛି ବାସନା। କାମନା ଓ ଆବଶ୍ୟକତା ଭିତରେ ପ୍ରଭେଦ ରହିଛି, ଯେପରି ସ୍ୱାଧୀନତା ଓ ସ୍ୱେଚ୍ଛାଧୀନତା ଭିତରେ ପ୍ରଭେଦ ରହିଛି। ଗୋଟିଏ ଉଦାହରଣ ମାଧ୍ୟମରେ କୁହାଯାଇପାରେ ଯେ ଖାଦ୍ୟ ଗ୍ରହଣ ଏକ ଆବଶ୍ୟକତା, ମାତ୍ର ସେହି ଖାଦ୍ୟ ଗ୍ରହଣ ଏକ କାମନାରେ ମଧ୍ୟ ପରିଣତ ହୋଇପାରେ। ବଞ୍ଚିବା ପାଇଁ ଖାଇବା ହିଁ ଖାଦ୍ୟର ଆବଶ୍ୟକତା, ମାତ୍ର ଖାଇବା ପାଇଁ ବଞ୍ଚିବା ହିଁ କାମନା। ଆବଶ୍ୟକତାର ଲକ୍ଷ୍ମଣ ରେଖା ଡେଇଁଗଲେ କାମନାର ରାଜ୍ୟ ପଡ଼େ। କାମନା ଜନିତ କ୍ରୋଧ ଆସେ ଅନ୍ୟ ଉପରେ, ଅନ୍ୟ ଉପରେ ସରିଗଲା ପରେ ଆସେ ଭଗବାନଙ୍କ ଉପରେ। ମନ ଅସ୍ଥିର ହୁଏ, ଅଶାନ୍ତ ହୁଏ, ଅବାଗ କଥା କହି ହୋଇଯାଏ, ଯେତେ ସବୁ ଅକାର୍ଯ୍ୟ କରି ହୋଇଯାଏ। ଯାହା ଉପରେ ହେଉ, କ୍ରୋଧ ନଷ୍ଟ କରେ ମାନ ସମ୍ମାନ, ବିଷାକ୍ତ କରେ ପରିବେଶକୁ। କେବଳ କ୍ରୋଧ ନୁହେଁ, ଲୋଭ କ୍ଷେତ୍ରରେ ମଧ୍ୟ ଏହିପରି କଥା ପ୍ରାୟତଃ ଘଟେ। କାମନା ବାସନା ବହୁରୂପୀ ଓ ବହୁରଙ୍ଗୀ ଏଣ୍ଡୁଅ ସହ ସମାନ। ତାକୁ ଚିହ୍ନିବା ବା ଜାଣିବା ଏତେ ସହଜ ନୁହେଁ। ଜାଣିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଚେତନତା। ବାସ୍ତବରେ ଆମର କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ହେବ, ଆନ୍ତରିକତାର ସହିତ ସମସ୍ତ କର୍ମ କରିବାକୁ ହେବ। କର୍ମରୁ ଆମକୁ ଆନନ୍ଦ ପାଇବାକୁ ହେବ, ମାତ୍ର ଆନନ୍ଦ ପାଇଁ କର୍ମ କରିବାକୁ ହେବ ନାହିଁ। ଆମକୁ ଯେଉଁ କର୍ମ ମିଳିଛି ସେହି କର୍ମ ଯେ ଆମ ପାଇଁ ଉଦ୍ଦିଷ୍ଟ, ଏକଥା ବିଚାରିବାକୁ ହେବ। ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ କର୍ମର ମହତ୍ଵ ରହିଛି। ଆମକୁ କର୍ମରୁ ଆନନ୍ଦ ମିଳୁନାହିଁ, ତାର କାରଣ ହେଉଛି ଆମ ଭିତରେ ରହିଛି ଅହଙ୍କାର। ଅହଙ୍କାର ଯେତେ ଅଧିକ ବଢ଼ିବ, ଜୀବନର ସରସତା ସେତେ କମି କମି ଯିବ। ପ୍ରତ୍ୟେକ କର୍ମ ସହ ଭଗବାନ ରହିଛନ୍ତି, ପ୍ରତ୍ୟେକ କର୍ମ ଭଗବାନଙ୍କର, ଏକଥା ସ୍ମରଣରେ ରଖିଲେ ଅହଙ୍କାରର ପ୍ରାଦୁର୍ଭାବ କମିଯିବ। ଅହଂ ହ୍ରାସ ପାଇଲେ ଜୀବନରେ ସୁଖ ଶାନ୍ତି ବଢ଼ିବ, ଜୀବନ ଅଧିକରୁ ଅଧିକ ସାର୍ଥକ ହେବ। କହିବାର ଅର୍ଥ ହେଉଛି ଜୀବନରେ ସବୁକିଛି ରହିବ, ଅର୍ଥାତ୍ ସଙ୍ଗୀତ, ସାହିତ୍ୟ, ନୃତ୍ୟ, ଅଭିନୟ, ଚିତ୍ରକଳା, ସ୍ଥାପତ୍ୟ ବିଦ୍ୟା, କୃଷି, ବାଣିଜ୍ୟ, ବିଜ୍ଞାନ ଗବେଷଣା, ଦେଶରକ୍ଷାର ବ୍ୟବସ୍ଥା, ରାଜନୈତିକ କ୍ରିୟାକଳାପ, ସାମାଜିକ ସଂଗଠନ ଇତ୍ୟାଦି ଇତ୍ୟାଦି ସବୁ କଥା ରହିବ। ମାତ୍ର ପ୍ରତିଟି କାର୍ଯ୍ୟରୁ ଅହଂଟିକୁ ବାଦ୍ ଦେବାକୁ ପଡ଼ିବ। ଫଳରେ ବ୍ୟକ୍ତିଗତ ଜୀବନ ସରସ ସୁନ୍ଦର ହେବା ସଙ୍ଗେ ସଙ୍ଗେ ସାମାଜିକ ଜୀବନ ଓ ରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହୋଇପାରିବ। ରାଷ୍ଟ୍ରୀୟ ଜୀବନ ସରସ ସୁନ୍ଦର ହେଲେ ଅନ୍ତରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହେବ। ଫଳରେ ସମଗ୍ର ପୃଥିବୀ ହେବ ଅହଂ ମୁକ୍ତ ଦିବ୍ୟ ଚେତନାର ଲୀଳାନଗରୀ ଓ କ୍ରୀଡ଼ା ଶିବିର।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 52ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ବାଉନ୍ଦମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଆକାଶବାଣୀ କଟକ, ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। प्रधानमन्त्री नरेन्द्र मोदी अद्य प्रातः 11 वादने आकाशवाणीतः मन की बात इति कार्यक्रमे स्वीयं मनोगतं प्रकटयिष्यति। मासिकस्य आकाशवाणी कार्यक्रमस्य एतत् 34th संस्करणं भविष्यति। आकाशवाण्याः दूरदर्शनस्य च सर्वाभिः वाहिनीभिः अस्य कार्यक्रमस्य प्रसारणं भविष्यति। अयं हि आकाशवाणी वार्ता विभागस्य अन्तर्जालपटले www.newsonair.gov.in इत्यत्र अपि च न्यूज ऑन एआईआर इति चलदूरभाषीये तन्त्रांशे अपि उपलब्धः भविष्यति।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 2,59,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇ-କେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 1,15,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ ମାସ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22ଟି କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7,000 ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନୀ ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରି ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନୀ ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଆଜି May 31 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। 12th century ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ

0: ଉପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାଶ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ, ପୋଲୋନିୟମ, ପଟାସିୟମ, ଆର୍ସେନିକ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି, ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳ ରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନିୟମିତ ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭ୍ରମଣ ରହିଛି। ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ, କେରଳ, ପୁଡୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି, ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି, ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା, ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ 1ରୁ ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ MSMEଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି

0: କିମ୍ବା ସୀମା ବନ୍ଦ ରଖିଛନ୍ତି ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଳା କହିଛନ୍ତି ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ 2026 ସିଜିନ୍ର ଫାଇନାଲରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 7:30 ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022 ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025 ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟରେ ଗତକାଲି ରାତିରେ ବ୍ରିଷ୍ଟଲରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ 1-1 ସମାନ ରହିଛି। ସିରିଜର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ଼ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା କର୍ଣ୍ଣାଟକ ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର ସମୟ 7:25 ବର୍ତ୍ତମାନ ଶୁଣନ୍ତୁ ଭକ୍ତି ସଙ୍ଗୀତ। ପରିବେଷଣ କରୁଛନ୍ତି କେଶବ ଚନ୍ଦ୍ର ସାହୁ ରାଜେନ୍ଦ୍ର କିଶୋର ହରିଚନ୍ଦନଙ୍କ ରଚନାରୁ।

ଶୁଣିଲେ ଭକ୍ତି ସଙ୍ଗୀତ ପରିବେଷଣ କଲେ କେଶବ ଚନ୍ଦ୍ର ସାହୁ ରାଜେନ୍ଦ୍ର କିଶୋର ହରିଚନ୍ଦନଙ୍କ ରଚନାରୁ। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ, ଏଥିରେ ସାନ୍ତାଳୀ ଗୀତ। ପରିବେଷଣ କରୁଛନ୍ତି ବିପ୍ରଚରଣ ଟୁଡ଼ୁ ଏବଂ ସମୀର ଚୈତନ୍ୟ ଟୁଡ଼ୁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣିଲେ ଆଦିବାସୀ ଗୀତରେ ସାନ୍ତାଳୀ ଗୀତ ପରିବେଷଣ କଲେ ବିପ୍ରଚରଣ ଟୁଡ଼ୁ, ସମୀର ଚୈତନ୍ୟ ଟୁଡ଼ୁ ଏବଂ ତାଙ୍କ ସାଥୀ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 8ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ନମସ୍କାର, ଶିଶୁ ରାଇଜ ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆଜି ତ ରବିବାର, ଆଉ ଆମର ପିଲାମାନେ ଆଜି ରେଡିଓ ଆଗରେ ଶିଶୁ ରାଇଜ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ଅତି ଆନନ୍ଦ ଆଉ ଉତ୍ସାହର ସହିତ ବସି ଯାଇଛନ୍ତି। ଏଇଠି ଆମର କୁନି କୁନି ଭାଇ ଭଉଣୀମାନେ ବସିଛନ୍ତି। ନମସ୍କାର, ତାହେଲେ ପିଲାମାନେ ଆମର ପୁରା ପ୍ରସ୍ତୁତ ହୋଇ ବସି ଯାଇଛନ୍ତି। ଠିକ ଅଛି, କାର୍ଯ୍ୟକ୍ରମ ପ୍ରଥମରେ ତମମାନଙ୍କୁ ସବୁ ସ୍ୱାଗତ ଜଣାଉଛି। କାର୍ଯ୍ୟକ୍ରମ ପ୍ରଥମରେ ଆମେ ଟିକେ ଠାକୁରଙ୍କ ନାଁ ନବା। କଣ ଗୋଟେ ଗାଇକି ଶୁଣାଓ, କଣ ଗୋଟେ ପ୍ରାର୍ଥନା ଗାଇକି ଶୁଣାଓ, ଆମ ପିଲାମାନେ ସବୁ ଶୁଣିବେ।
1: ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରୀ।

ବାଛିର ହରସ ପୁଟ କପଟ ସ୍ୱଭାବ ଯାହାର ତାଙ୍କୁ ଦୁରୁମୁ କରଇ ଜୁହାର।

0: ଭାବିଲେ ଟାଣ ଖରାକୁ ସାବଧାନ, ଜମା ଖରାରେ ବାହାରକୁ ବାହାରିବ ନାହିଁ, ନହେଲେ ଖରାରେ ଜୀବନ ଚାଲିଯିବ। ଟିକେ ପବନ ବହିଲେ ଯେମିତି ଆନନ୍ଦ ଲାଗୁଛି, ଆଉ ଯେତେବେଳେ ବିଜୁଳି ଟିକେ ଚାଲି ଯାଉଛି, ଆହା କି କଷ୍ଟ। ପିଲେ ଧାଉଁଛନ୍ତି ତୋଟା ମେଳକୁ, ଗଛ ଛାଇକୁ, କେତେ ପବନ ଖାଇବେ, କିନ୍ତୁ ବେଳେ ବେଳେ ପିଲେ ଦେଖ ଖଣ୍ଡିଆଭୂତ ହଉଛି, ମାନେ ଘୂର୍ଣ୍ଣି ବାତ୍ୟା ଭଳିଆ ହେଇ ଝଡ଼ ତୋଫାନ ହେଇ ହଠାତ୍ କିନା ବର୍ଷା ଝଡ଼ ହେଇକିରି ଭାଙ୍ଗି ପଡୁଛି ଘର ଦ୍ୱାର, ଗଛ ଲତା ଉତ୍ପୁଡ଼ି ଯାଉଛି। ତେଣୁ ଟିକେ ସତର୍କ ଥିବ, ସାଙ୍ଗେ ସାଙ୍ଗେ ଆମ୍ବ କୋଢ଼ିଆକୁ ତୋଟା ମେଳକୁ ଧାଇଁ ଯିବନି, ହେଲା, ଜଗିକିରି ରହିବ, ଏଣେ ଖରାକୁ ଜଗିବ, ନହେଲେ ଘରୁ ବାହାରିଲା ମାତ୍ରେ ପେଟେ ପାଣି ପିଇବ, ତୋରାଣି ଘୋଳ ଦହି ପଇଡ଼ ପାଣି ଆଖୁ ରସ ଯିଏ ଯାହା ପାଇବ ସର୍ବତ ସବୁ ପିଇବ, କାକୁଡ଼ି ତରଭୁଜ ତାଳସଜ ଆମ୍ବ ଲିଚୁ ଯାହା ପାଇବ ଖାଇବ, ଏହା ଦେହକୁ ଭଲ। କଷ୍ଟ ହେଲେ ଗାଧେଇ ପଡ଼ିବ, ମୁହଁ ହାତ ଧୋଇଦେବ, ଯାହାକୁ ଟିକେ ଅଂଶୁଘାତ ହେଲା ଭଳିଆ ଲାଗିବ ତାକୁ ସାଙ୍ଗେ ସାଙ୍ଗେ ଛାଇରେ ରଖି ତାକୁ ଶୁଆଇ ଦେବ, ପବନ ଦେବ, ବିଞ୍ଚି ଦେବ, ଆଉ ଆମ୍ବୁଲାନ୍ସକୁ ଫୋନ କରି ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରିବ, ଦେଲେ ମୂଲ୍ୟବାନ ଜୀବନ ରହିଯିବ ରେ ପିଲେ। ଆଉ ହପ୍ତେ ଖଣ୍ଡେ ଜଗିଗଲେ ମୌସୁମୀ ପାଇଁ ଆସିଯିବ, ପାଗ ବଦଳିଯିବ, କୋଉଠି କୋଉଠି ଝଡ଼ି ବର୍ଷା ହେଇ ତୋଫାନ ହେଇ ଟିକେ ବର୍ଷା ସିନା ପଡ଼ିଯାଇଛି, ହେଲେ ଶଂଶୁଘାତର ଡର ଯାଇନି। ପଶ୍ଚିମ ଓଡ଼ିଶା ଜଳୁଛି, ଗୁଳୁଗୁଳି ଯୋଉ ହଉଛି ଉପକୂଳ ଓଡ଼ିଶାରେ ନାଇଁ ନଥିବା କଥା। ଆସ କବିତା ଶୁଣିବା, ହେବ ନାହିଁ ଅଂଶୁଘାତ। ଭାଇ ଜଗଦୀଶ ସାହୁ ଲେଖିଛନ୍ତି, ଭତ୍ତା ଆଣିବାକୁ ଜେଜେ ବାହାରିଲେ, ଜେଜେମା କହିଲେ ଶୁଣ ପଖାଳ ମୁଠିଏ ଖାଇ ଦେଇଗଲେ ହେବ ନାହିଁ ହଇରାଣ, ନେଉଟିଆ ଶାଗ ଯତ୍ନେ ଭାଜିଛି ସାଥିରେ ପକେଇ ବଡ଼ି, ପିଢ଼ା ଆଣି ବସି ପଡ଼ ଏଇଠି ପଖାଳ ଦଉଛି ବାଢ଼ି, ଆମ୍ବ ଛେଚା ସାଙ୍ଗେ ବାଇଗଣ ପୋଡ଼ା ଖାଇ ଦେଇ ଖୁସି ହେଇ ତୋରାଣୀ ମୁନ୍ଦିଏ ପିଇ ଦେଇଥିଲେ, ଖରାଟା ବାଧିବ ନାହିଁ, ପିନ୍ଧ ତୁମେ ଜୋତା ମୁଣ୍ଡେ ଦିଅ ଛତା ପାଣି ବୋତଲଟି ଧରି କାନ୍ଧରେ ପକେଇ ଗାମୁଛା ଗୋଟିଏ ଭତ୍ତା ଆଣିବାକୁ ଯା ଭାରି, ଯେତେ ଜେଜେ ଅଛ ଜେଜେମା କଥାରେ ମାନି ଚାଲୁଥିବ ବାଟ, କହୁଛି ସତରେ କେବେ ବି ତମକୁ ଆଉ ହବ ନାହିଁ ଅଂଶୁଘାତ। ଗ୍ରୀଷ୍ମ ପ୍ରବାହ ଚାଲିଛି, ଝାଞ୍ଜି ବୋହୁଛି, ଆମ ରାଜ୍ୟରେ ଲୋକେ ନହନ୍ତ ସନ୍ତ ହେଇଗଲେଣି, ପଶ୍ଚିମ ଓଡ଼ିଶାରେ ତ ଅସମ୍ଭାଳ ତାତି। ତେଣୁ ପିଲେ ଘରେ ରହିବ, ଛାଇରେ ରହିବ, ପାଠ ନ ପଢ଼ିଲେ କଣ ହବ, ଯେତେ ଖରା ହଉ ଗରମ ହଉ ଟିକେ ପାଠ ପଢ଼ିବାକୁ ହବ ନା, ଆଉ ସ୍କୁଲ ତ ଛୁଟି ହେଇଯାଇଛି, କାହାର କାହାର ଅନଲାଇନ୍ କ୍ଲାସ୍ ହଉଛି, କେହି କେହି ସମର କୋଚିଂ କ୍ୟାମ୍ପରେ ଭାଗ ନେଉଛନ୍ତି, ଯିଏ ଘରେ ରହୁଛ ଟିକେ ପାଠ ପଢ଼ିବ ନା, ଆଉ କାରଣ ପାଠ ଦେଖେଇବ ଅସଲ ବାଟ। ପିଲାମାନେ, ଜୁନ ମାସର 5 ତାରିଖ ଆମ ପରିବେଶ ଦିବସ, ଏହି ପରିବେଶକୁ ଆମେ କେମିତି ସୁନ୍ଦର ଭାବରେ ରଖିପାରିବା ସେ ବିଷୟରେ ଆଜି କହିବାକୁ ଆସିଛନ୍ତି ଭାଇ ସୁରେଶ ଚନ୍ଦ୍ର ପଟ୍ଟନାୟକ, ବସିକିରି ଶୁଣ।
1: ପିଲାମାନେ ତୁମେ ସମସ୍ତେ ଜାଣିବା ଦରକାର, ଆମେ ଯେତେବେଳେ ସକାଳୁ ଉଠିବା ଆମେ ଚାରିକଡ଼କୁ ଅନେଇଲେ ଆମେ ଜାଣିବା ଯେ ଏଇଟା ହେଉଛି ଭଗବାନ ଦେଇଥିବା ପରିବେଶ। ଆମେ ଯୁଆଡ଼େ ଅନେଇବା ଜଙ୍ଗଲକୁ, ଗଛ ପତ୍ର ବନାନି ଅଛି ଏବଂ ଝରଣା ଅଛି, ନଦୀ ନାଳ ଅଛି, ଏବଂ ପରିବେଶ ଯେମିତି ଭଲ ଭାବରେ ରହିବ ସେଇଥିପାଇଁ ଭଗବାନ ତାକୁ ତିଆରି କରିଛନ୍ତି,
2: ଏବଂ
1: ପ୍ରଥମରେ ତାକୁ କେମିତି ସନ୍ତୁଳିତ ଭାବରେ ରଖିବା,
2: କେମିତି ସଜାଡ଼ିକି ରଖିବା,
1: କେମିତି ସଜାଡ଼ିକି ଭଲ ଭାବରେ ରଖିବା। ଗୋଟେ ବାଘ ସେ କଣ ଖାଏ ନା, ହରିଣ ଖାଏ, ସମ୍ବର ଖାଏ, କୁଟୁରା ଖାଏ, ଏବଂ ତାର ଆୟୁଷ ଭଗବାନ ଦେଇଛନ୍ତି 12 ବର୍ଷ। କିନ୍ତୁ ଯଦି ବାଘ ନଥାନ୍ତା ତାହେଲେ କୁଟୁରା, ହରିଣ, ସମ୍ବର ଇତ୍ୟାଦି ବଢ଼ିଯାଇଥାନ୍ତେ, ସେମାନେ ବଢ଼ିଗଲେ କଣ ହେଇଥାନ୍ତା ନା, ଯେଉଁ ଉଦ୍ଭିଦ ଜଗତ ଅଛି, ଯେଉଁ ଚାରିକଡ଼େ ଆମର ଘାସ ଫାସ ସବୁ ଜିନିଷ ରହିଛି, ସେ ତାକୁ ଖାଇକିରି ନଷ୍ଟ କରିଦେଇଥାନ୍ତେ, ଯେଉଁଥିରେ ତାଙ୍କର ଅଭାବ ହେଇଥାନ୍ତା ଏବଂ ପରିବେଶଟା ସନ୍ତୁଳିତ ନଥାନ୍ତା। ତେଣୁ କଣ ହେଇଛି ନା, ବାଘକୁ ଭଗବାନ ସୃଷ୍ଟି କରିଛନ୍ତି, ଏଇ ଜୀବଗୁଡ଼ିକୁ ସେ ଭକ୍ଷଣ କରିବ ଏବଂ ତା ଦ୍ୱାରା ପରିବେଶ ସନ୍ତୁଳିତ ରହିବ। ଯେତିକି ଭକ୍ଷଣ ପେଟ ପୁରିଗଲା ପରେ ସେ ତ ଆଉ ଖାଇବନି, ତେଣୁ ଯେଉଁ ବଞ୍ଚିଗଲେ ସେମାନେ ତୃଣଭୋଜୀ, ତୃଣଭୋଜୀ ମାନେ ତୃଣ କହିଲେ ଏଇ ଗଛ ଲତା ଘାସ ଫାସ ଇତ୍ୟାଦିକୁ ବୁଝାଯାଏ, ସିଏ ତାକୁ ଯେତେବେଳେ ଖାଇବେ ସେତେବେଳେ ସିଏ ସନ୍ତୁଳିତ ହେଇକି ରହିବ। ଯେତେବେଳେ ଜଙ୍ଗଲକୁ ଆମେ ଆମେ ଦେଖୁଛନ୍ତି ସେଇ ଜଙ୍ଗଲ ଭିତରେ ଯେତେ ଗୁଡ଼ିଏ ଉଦ୍ଭିଦ ବା ଗଛଲତା ରହିଛି, ଯେଉଁ ବନାନୀ ରହିଛି, ତାକୁ ଆମେ କ'ଣ କଲେ ଅତୀତରେ ରୋଷେଇ କରିବାର ଦରକାର ପଡ଼ିଲା, ତେଣୁ ତାକୁ ଆଣିକି କାଟିକିରି ଆମେ ରୋଷେଇରେ ବ୍ୟବହାର କଲେ, ଜାଳେଣୀ କାଟ ଘର ତିଆରି ପାଇଁ ଦରକାର ପଡ଼ିଲା, ଶେଣି ଦଣ୍ଡା ଇତ୍ୟାଦି ଦରକାର ପଡ଼ିଲା, ତାକୁ କାଟିକି ଆଣିକି ବ୍ୟବହାର କଲେ, ଚାଷ କରିବା ପାଇଁ ଦରକାର ପଡ଼ିଲା, ହଳ ଲଙ୍ଗଳ ଇତ୍ୟାଦି ଦରକାର ପଡ଼ିଲା, ତାକୁ ମଧ୍ୟ ଆମେ ସେଇ ଜଙ୍ଗଲରୁ ସେତିକି କାଠ କାଟିକି ବ୍ୟବହାର କଲେ, ସେସବୁ ଜିନିଷ କେମିତି ଆଗରୁ ଯେମିତି ଭଗବାନ ସୃଷ୍ଟି କରିଥିଲେ ତାହା କେମିତି ରହିପାରିବ, କେମିତି ରହିବ? ଆମେ ଗଛଟା କାଟିଦେଲେ ଭଗବାନ ଏମିତି ଶକ୍ତି ମଧ୍ୟ ଗଛ ମୂଳରେ ଦେଇଛନ୍ତି, ସେ ଆଉ ଗୋଟିଏ ଗଛ ସୃଷ୍ଟି କରୁଛି, ଏବଂ ଯେଉଁ ଗଛର ମଞ୍ଜି କି ପଡ଼ିଲେ ପୁଣି ମାଟିରୁ ଆଉ ଥରେ ସେ ଶକ୍ତି ପ୍ରଭୁ ଦେଇଛନ୍ତି, ଆଉ ଥରେ ଗଛ ହେଉଛି। ଯେ ବର୍ଷା ହେଲେ ସବୁ ପାଣିଟା ବୋହିଯାଏନି, କିଛି ପାଣି ତାକୁ ଗଛ ଗ୍ରହଣ କରେ,
0: ତା ମୂଳ ଟାଣି ଧରେ।
1: ଗଛ ଗ୍ରହଣ କଲା ପରେ ସେ ତା ମୂଳକୁ ନିଏ, ମୂଳକୁ ନେଇକି ଯେମିତି ଆମେ ଚାଷ କଲେ ଆମେ ବିହନ ରଖନ୍ତି, ସେହିପରି ଭାବରେ ଗଛ ମଧ୍ୟ ଜଳୀୟ ଅଂଶ ତା ମୂଳରେ ଧାରଣ କରିକି ରଖେ, ଉଚ୍ଚ ସ୍ଥାନରେ ଥିଲେ ମଧ୍ୟ ସେଇଠି ଝରଣା ସୃଷ୍ଟି ବହିଆସେ। ସେଇ ଝରଣାର ସମଷ୍ଟିରେ ପୁଣି ହେଲା ନଦୀ, ସେ ନଦୀ ପୁଣି ଚାଲିଗଲା, ସେ ପାଣି ପଳେଇଲା ସମୁଦ୍ରକୁ। ତେଣୁ ପ୍ରଥମେ ଆମେ ଜଙ୍ଗଲକୁ ଯଦି ସଂରକ୍ଷଣ କରିବା, ଜଙ୍ଗଲକୁ ଯଦି ବଞ୍ଚେଇକି ରଖିବା, ତୁମେମାନେ ତୁମ ସାଙ୍ଗସାଥିମାନଙ୍କ ସହିତ ଆଲୋଚନା କରିବ, ପିଲାମାନେ ତୁମେ ସମସ୍ତେ ଜାଣିବା ଦରକାର ଯେ ବର୍ତ୍ତମାନ ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହେଲାଣି। ବାୟୁମଣ୍ଡଳ ପ୍ରଦୂଷିତ ହେବାର କାରଣ ହେଲା ଯେ ଏଇ ଗାଡ଼ି, ଯାନବାହନ ଏବଂ ତାଦ୍ୱାରା ତିଆରି ହେଉଥିବା ଉତ୍ତପ୍ତ ଗ୍ୟାସ, ସେହି ଗ୍ୟାସ ଗୁଡ଼ିକ ହେବା ଦ୍ୱାରା ଆମେ ସୂର୍ଯ୍ୟରୁ ଯେଉଁ କିରଣ, ଶାନ୍ତ ପରିବେଶ କିରଣ ପାଉଥିଲେ, ସେ କିରଣ ମଧ୍ୟ ଆମକୁ ପ୍ରଦୂଷିତ ହେବାରି, ଏବଂ ବାୟୁମଣ୍ଡଳ ମଧ୍ୟ ସେଥିରେ ବିଚଳିତ ହେଲାଣି, ଜାଣତରେ ହେଉ ବା ଅଜାଣତରେ ହେଉ, ଆମେ ପରିବେଶକୁ କିଛି ଅଂଶରେ ଆଘାତ ଦେଉଛନ୍ତି। ଯଦି ପରିବେଶ ନଷ୍ଟ ହେବ ତାହେଲେ ଆମର ସୁସ୍ଥ ଜୀବନଯାପନ ଆମେ କରିପାରିବା ନାହିଁ। ଆମେ ତ ସବୁଦିନେ ପିଲା ରହିବାନି, କାଲି ବାଳକ ହେବା, ବାଳକ ହେଲା ପରେ ବୟସ୍କ ହେବା, ବୟସ୍କ ହେଲା ପରେ ବୃଦ୍ଧା ହେବା। ତେଣୁ ଆମେ ପିଲା ଅବସ୍ଥାରୁ ଯଦି ଆକୁ ସଚେତନ ହୋଇକରି ସଜାଗ ନ କରିବା, ଭବିଷ୍ୟତରେ କଲାବେଳକୁ ଲେଡ଼ି ଗୁଡ଼ କହୁଣିକି ବହିଯିବ,
0: ଆମକୁ ବିଭିନ୍ନ ପ୍ରକାର ରୋଗ ହେବ,
1: ତେଣୁ ବିଭିନ୍ନ ପ୍ରକାର ରୋଗ ହେବ। ଏହି ପରିପ୍ରେକ୍ଷୀରେ ମୁଁ ତୁମମାନଙ୍କୁ ଗୋଟିଏ ସୁନ୍ଦର କଥା କହିବି, ଉପରୁ ତଳକୁ ଆସିବା ପାଣିର ଧର୍ମ, ତେଣୁ ଜଳାଶୟ ଗୁଡ଼ିକୁ ଅତି ସୁନ୍ଦର ଭାବରେ ସବୁବେଳେ ସମ୍ପୂର୍ଣ୍ଣ ରଖିଲେ ତଳ ପାଣି ଯେଉଁ ସ୍ତର, ସେହି ସ୍ତର ଗୁଡ଼ିକ ମଧ୍ୟ ଉପରକୁ ରହିକି ରହିବ। ଯେତେବେଳେ କି ଆମେ ଆବଶ୍ୟକ ସ୍ଥଳେ ଚାଷ କରିବା ପାଇଁ ବୋରୱେଲ କରିବା କି ପାଣି ପିଇବା ପାଇଁ ବୋରୱେଲ ଇତ୍ୟାଦି କରିବା, ଯଦି କିଛି ଦରକାର ପଡ଼େ ସେତେବେଳେ କମ୍ ଦୂରତା ଭିତରେ ଆମେ ଜଳ ପାଇବା, ଏବଂ ଯେଉଁ ଜଳ ଏବଂ ଉନ୍ନତମାନର ଜଳ, ମିଠା ପାଣି ଆମମାନଙ୍କୁ ବଞ୍ଚିବାରେ ସାହାଯ୍ୟ ହେବ। ଆଉ ଏଇ ସୁଯୋଗରେ ମୁଁ ତ ନିଶ୍ଚିତ ଭାବରେ ପିଲାଙ୍କଠୁ ଆଶା କରିବି, ଯେକୌଣସି ଗଛ ହେଉ ନିଜ ଘର ଅଗଣାରେ ଗୋଟିଏ ଗୋଟିଏ ବର୍ଷକୁ ଗଛ ଲଗାଇବ, ଏବଂ ତୁମେ ଯେତେବେଳେ ବଡ଼ ହୋଇଯିବ ସେ ଗଛ ମଧ୍ୟ ଫଳ ଦେଇକି ତୁମକୁ ସୁନ୍ଦର କରିବ, ଏବଂ
0: ଆମ
1: ପାଖ ପଡ଼ିଶା ସମସ୍ତେ ସେଥିରୁ ଲାଭ ପାଇପାରିବେ।
0: କେତେ ଉପାଦେୟ କଥା ସେ କହିଲେ କହିଲ, ଆମ ପରିବେଶ ଆମ ଜୀବନ, ଗଛ କାଟ ନାହିଁ ଆଉ ଭାଇରେ। ଭଉଣୀ ଜୁଲି ମିଶ୍ର ବଢିଆ କବିତାଟେ କହୁଛନ୍ତି, ବସିକିରି ଶୁଣ।
2: ଗଛ କାଟ ନାହିଁ ଆଉ ଭାଇରେ, ଆମ ଜୀବନ ରହିଛି ତହିଁରେ, ନିଜେ ନିପାତ କରିଲେ ତାହାକୁ, ଆଉ ଗୁହାରି କରିବା କାହାକୁ, ଦାନା କନା ବାସ ପାଣି ପବନ ଦେଇ ରଖଇ ସେ ଆମ ଜୀବନ, ଘର ତଳି ଶୁଅ ତୁମେ ଖଟରେ, କେତେ ଜିନିଷ ତିଆର ଯତ୍ନରେ, ସବୁ ରୋଗ ପାଇଁ ପାଓ ଔଷଧ, ସବୁ ଜାଣ ଗଛ କାଟ ନିର୍ବୋଧ, ଗଛ ପାଇଁ ନିର୍ମଳ ପରିବେଶ, ଯୋଗାଏ ଅମୃତ ପିଇ ସେ ବିଷ, ଅଦିନେ ଆସିବ ବଢି ମରୁଡ଼ି, ପାଣିପାଗ ତା ଜୀବ ସବୁ ବିଗିଡ଼ି, ବେଳ ଥାଉ ଥାଉ ଯଦି ଜଗିବା, ଏତେ କଷଣ ଆଉ ନ ଭୋଗିବା, ଆସ ଲଗେ।

0: ଥିବା ନୂଆ ଜଙ୍ଗଲ ଜଙ୍ଗଲର ମୂଲ ଅମୂଲ୍ୟ ମୂଲ ଉଜୁଡା ଜଙ୍ଗଲ ନେବା ସଜାଡି ଦୁର୍ବିପାକକୁ ଦେବା ଦୂରେ ତଡି ନିଜେ ବଞ୍ଚି ବଞ୍ଚାଇବା ଅପରେ ଦିନ କଟିଯିବ ଆମ ସୁଖରେ ଆମ ପରିବେଶ ଆମ ଜୀବନ ତାକୁ କରିବ ନାହିଁ ହିନିମାନ।
1: ଆଗକୁ ଆସୁଛି 3 ତାରିଖ ୱାର୍ଲ୍ଡ ବାଇସାଇକେଲ ଡେ। ସାଇକେଲର ମଜା।

0: ଆଜି ଭାଇ ନରହରି ମିଶ୍ର ଆସିଛନ୍ତି ବଡ଼ ଭାଇ, ତମକୁ ଗପ ଆଉ କବିତା କହିବେ, ବସିକିରି ଶୁଣ, ପାଟିତୁଣ୍ଡ କରନି।
1: ପିଲାମାନେ ଗପ ଶୁଣିବ, ମୁଁ ତମକୁ ଆଜି ବଢ଼ିଆ ଗପଟିଏ କହିବି, ତମେ ସବୁ ମନ ଦେଇକି ଶୁଣ। ଗପଟିର ନାଁ ହେଲା କାଉ କାହିଁକି କଳା ବଗ କାହିଁକି ଧଳା। ବହୁ ପୁରା କାଳରେ କାଉ ଓ ବଗ ଦେଖିବାକୁ ଏକାପରି ଥିଲେ। ଉଭୟଙ୍କର ରଙ୍ଗ ଧୂସର ଥିଲା, ଉଭୟ ଗେଡ଼ା ଥିଲେ। ରଙ୍ଗ ଓ କମ୍ ଉଚ୍ଚତା ଯୋଗୁଁ ଉଭୟ ଦେଖିବାକୁ ଭାରି ଅସୁନ୍ଦର ଥିଲେ, ଏଣୁ ବଡ଼ର ସବୁ ପଶୁପକ୍ଷୀ ତାଙ୍କୁ ଦେଖି ନାକ ଟେକୁଥିଲେ, ଥଟ୍ଟା ବି କରୁଥିଲେ। ପକ୍ଷୀମାନେ ସେ ଦୁଇଜଣଙ୍କୁ ତାଙ୍କ ସମାଜରେ ମିଶିବାକୁ ଦେଉନଥିଲେ, ଏଣୁ ସେ ଦୁଇଜଣ ଏକରକମ ଏକ ଘରିକିଆ ହୋଇ ରହୁଥିଲେ। କିନ୍ତୁ କ'ଣ ଆଉ କରିବେ, ଯାହାକୁ ଯାହା ଗଡ଼ିଛି ଦୈବ। କପାଳକୁ ଆଦରି ସଭିଙ୍କ ଟାହିଟା ପରା ସହି କାଳ କାଟୁଥିଲେ। ପକ୍ଷୀ ସମାଜରୁ ଅଲଗା ହୋଇ ରହୁଥିଲେ ସିନା, କିନ୍ତୁ ଦୁହିଁଙ୍କ ଭିତରେ ଅତୁଟ ବନ୍ଧୁତା ଥିଲା। ଗୋଟିଏ ବସାରେ ଦୁହେଁ ରହୁଥିଲେ, ଦୁଇଜଣ ଯାହା ଖାଦ୍ୟ ସଂଗ୍ରହ କରି ଆଣନ୍ତି ତାକୁ ଦୁହିଁଙ୍କ ଭିତରେ ବାଣ୍ଟିକୁଣ୍ଟି ଖାଆନ୍ତି, କାହାରି କିଛି ଆପତ୍ତି ଓଜନ ନଥାଏ। ବିପଦ ଆପଦରେ ଦିଏଁ ଦିହିଁକି ସାହା ହୁଅନ୍ତି। କାଉର କିଛି ପିଲାପିଲି ନଥାଏ, କିନ୍ତୁ ବଗର ପୁଅଟିଏ ଥାଏ। ଦୁହେଁ ମିଶି ପିଲାଟିକୁ ଆଧାର ଖୁଆନ୍ତି, ତା'ର ଯତ୍ନ ନିଅନ୍ତି, ବାଧକା ପଡ଼ିଲେ ଦୁହେଁ ମିଶି ତା'ର ସେବା କରନ୍ତି। ବଗର ପିଲା ବୋଲି କାଉ କେବେ ବି ଭାବେ ନାହିଁ। ଦୁଇ ଜଣଙ୍କର ପିଲାଟି ହୋଇଥାଏ ଏକଇରବଳା ବିଶିକେଶନ, ସତେ ଯେମିତି ଦୁଇଜଣ ଯାକ ପିଲାଟିର ମା। ଦିନକର କଥା, ପିଲାଟିକୁ ଭୀଷଣ ଜ୍ୱର ହେଲା, ତାତିରେ ଦିହ ଖଇ ଫୁଟିଯାଉଥାଏ। ଜରୁଆ ପିଲାଟିକୁ ଏକୁଟିଆ ବସାରେ ଛାଡ଼ି ଦୁଇଜଣ ଯାକ ତା ଖାଦ୍ୟ ସଂଗ୍ରହ କରିବାକୁ ଯାଇପାରିବେ ନାହିଁ। ବଗ କହିଲା, କାଉ ନାନୀ, ତୁ ପିଲାର ଯତ୍ନ ନେଉଥା, ମୁଁ ଖାଦ୍ୟ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଛି, ଫେରିଲା ବେଳେ ବୈଦ୍ୟଠୁ ଔଷଧ ନେଇ ଫେରିବି। କାଉ କହିଲା, ହଉ ଯା। ସେଇଠୁ ବଗ ଖାଦ୍ୟ ଓ ଔଷଧ ଆଣିବାକୁ ଜଙ୍ଗଲକୁ ବାହାରିଗଲା। କାଉ ଓ ବଗର ହସଖୁସିର ସଂସାର ଦେଖି ଚିଲ କିନ୍ତୁ ଶୋଇପାରୁନଥାଏ, ସେ ଖାଲି ସୁଯୋଗ ଉଣ୍ଡୁଥାଏ କେତେବେଳେ ଏ ଦୁଇଜଣଙ୍କ ମଝିରେ ଫାଟ ସୃଷ୍ଟି କରିବ, କିନ୍ତୁ ସୁଯୋଗ ମିଳୁନଥାଏ। ବଗ ଏକୁଟିଆ ବସାରୁ ଉଡ଼ିଯିବା ଦେଖି ଚିଲକୁ ସୁଯୋଗ ମିଳିଗଲା। ସେ କାଉ ପାଖକୁ ଆସି କହିଲା, କାଉ କିଲ, କ'ଣ ସବୁ ଭଲ ତ ମା? କାଉ କହିଲା, ଭଲ କ'ଣ ଖୁଡ଼ି, ପୁଅଟାକୁ ଭୀଷଣ ଜ୍ୱର ଯେ ଆଖି ଫିଟୁନି, ମୁଁ ଏଠି ତା ମୁଣ୍ଡରେ ପାଣି ପୋଟି ଦେଉଛି, ମନଟା ଜମାରୁ ଭଲ ଲାଗୁନି। କେମିତି ଭଲ ଲାଗିବ ଯେ ପୁଅଟାକୁ ଯେ ଜ୍ୱର, କ'ଣ ଔଷଧ ଫସଧ କିଛି ଦେଲଣି ନା ନାହିଁ ବା? ବସାରେ ତ କିଛି ଔଷଧ ନାହିଁ, କ'ଣ ବା ଦେବି? ତା ମା ଯାଇଛି, ଫେରିଲା ବେଳେ ବୈଦ୍ୟଠୁ ଔଷଧ ନେଇ ଫେରିବ। ହଉ ତୁ ଥାଲ ମା, ମୁଁ ଯାଏ, ତେଣେ ଆଜି ମୋତେ କପୋତ ବଣେଇର ନିଶାପକୁ ଯିବାକୁ ପଡ଼ିବ। କାଉ କହିଲା, କ'ଣ ହେଇଛି କି ଖୁଡ଼ି, ତୁ ଜାଣିନୁ କିଲୋ ମା? ମା ମଲା ପରେ କପୋତ ଛୁଆକୁ ବଣି ନିଜ ଛୁଆ ଭଳି ପାଳି ପଶି ବଡ଼ କଲା, ବଡ଼ ହୋଇଗଲା ପରେ ସେ ପୋଷା ପୁଅ ବୁଢ଼ୀ ବଣିଟାକୁ ମାରି ଘରୁ ବାହାର କରିଦେଇଛି। ବଣିର ତ ପିଲାଝିଲା କିଛି ନାହିଁ, ଆଉ କିଏ ତା ଖବର ଅନ୍ତର ବୁଝିବ, ତେଣୁ ସେ ପଞ୍ଚାୟତରେ ଫେରାଦ ହୋଇଛି। ମହିଳା ସରପଞ୍ଚ ହିସାବରେ ମୋତେ ତ ଏ ନିଶାପ କରିବାକୁ ପଡ଼ିବ ନା? ଏକଥା ଶୁଣି କାଉ ଟିକେ ବିଚଳିତ ହୋଇପଡ଼ିଲା, କହିଲା, ହଉ ପଛ କଥା କ'ଣ ଟୋକାର ଟିକେ ବି ମନେ ପଡ଼ିଲାନି, ଆଜିକାଲି ବେଳ ଭଲ ନାହିଁ ଲୋ ମା, ତୁ ଜାଣିନୁ କି କ୍ଷୀରରେ ଧୋଇଲେ ଖଣ୍ଡରେ ମୋହିଲେ ନିମ୍ବକି ମଧୁର ହୋଇବ, ଯେତେ ପରକାରେ ବୁଝାଇ କହିଲେ ପରକିଆ ଆପଣା ହୋଇବ। ହଉ ତୁ ଥାଲ ମା, ଟିକେ ଜଗି ରଖି ଚଳୁଥିବୁ, ମୁଁ ଆସୁଛି, ଆଉ ଟିକେ ବସୁନ ମୋ ଖୁଡ଼ି, ତମ କଥା ଶୁଣି ମୋ ମୁଣ୍ଡ ଘୁରାଇ ଦେଲାଣି। ଚିଲ ଦେଖିଲା ଡାହା ମିଛ ଗୁଡ଼ା ଗପିଗଲେ ବି ଔଷଧ ଠିକ୍ କାଟୁ କରିଛି। କହିଲା, ଯାହା କହଲ କାଉ, ପର ପୁଅ ଗୁଞ୍ଜା ରୁହ, ୟାଙ୍କୁ କେଉଁ କାଳେ ଭରସା ନାହିଁ। କାଉ କହିଲା, ମୋର ତ କିଛି ପିଲାଝିଲା ନାହିଁ, ମୋ ବୁଢ଼ୀ କାଳେ କ'ଣ ବଗ ଆଉ ତାର ପୁଅ ମୋତେ ମାରି ଘରୁ ବାହାର କରିଦେବେ? ସେ କଥା କିଏ କହିବ ଲୋ ମା, ଆଜିକାଲି କିଛି ବି ଅସମ୍ଭବ ନୁହେଁ। କହିଲେ କହିବୁ ଖୁଡ଼ି କହିଲା, ମୁଁ ବା କାହିଁକି ତୋ ମୁଣ୍ଡରେ ପାପ ପୁରେଇବି? କାଉ କହିଲା, ତୁମେ ତ ଜାଣ ଖୁଡ଼ି, ବଗ ଆଉ ମୁଁ ଦେଖିବାକୁ ଅସୁନ୍ଦର ଓ ଗେଡ଼ା ବୋଲି ପଶୁପକ୍ଷୀ କେହି ଆମକୁ ପାଖ ପୁରେଇ ଦେଉନାହାନ୍ତି, ଆମେ ଏକ ଘରିକିଆ ହୋଇ ରହିଛୁ। ବୁଢ଼ୀ କାଳେ ବଗ ଆଉ ତା ପୁଅ ମୋତେ ବସାରୁ ତଡ଼ିଦେଲେ ମୁଁ କେଉଁ କୂଳରେ ହେବି ଯେ? ବେଳ ଥାଉ ଥାଉ ବନ୍ଧ ବାନ୍ଧ ଲୋ ମା, ତୋର ଗୋଟିଏ ସମସ୍ୟା ହେଲା ତୁ ଅସୁନ୍ଦର, ଆଉ ତୁ ଯଦି ସୁନ୍ଦର ହୋଇଯାଉ ତେବେ ତୋତେ ପଶୁପକ୍ଷୀମାନେ ତାଙ୍କ ସମାଜରେ ନିଶ୍ଚୟ ମିଶାଇଦେବେ, ତୁ ତ କାହାରି ଖରାପ ଚାହୁଁନି, ତୋତେ କିଏ କାହିଁକି ଖରାପ ପାଇବ ଯେ? ତେବେ ଏ ଜନ୍ମରେ ମୁଁ କ'ଣ ଆଉ ସୁନ୍ଦର ହୋଇପାରିବି ଖୁଡ଼ି? ଗୋଟେ ଉପାୟ ଅଛି, କାହା ଉତ୍ସୁକ ହୋଇ ପଚାରିଲା, କ'ଣ କି ଖୁଡ଼ି? ଏ ଜଙ୍ଗଲର ଉତ୍ତର ଦିଗରେ ଜଣେ ସାଧୁ ଅଛନ୍ତି, ସେ କେତେ ଅସୁନ୍ଦରଙ୍କୁ ତାଙ୍କ ମନ୍ତ୍ରଫଳ ଖାଇବାକୁ ଦେଇ ଗୋରା ଆଉ ଡେଙ୍ଗା କରିଦେଉଛନ୍ତି, ତୁ ସେଠାକୁ ଯାଇ ତାଙ୍କୁ ତୋର ଦୁଃଖ ଜଣା, ସିଏ ଚାହିଁଲେ ତୋତେ ଗୋରା ଆଉ ଡେଙ୍ଗା କରିଦେବେ। ଏତିକି କହି ଚିଲ ତା ବାଟରେ ଉଡ଼ିଗଲା। ଚିଲର ଭିତ୍ରି ଉଦ୍ଦେଶ୍ୟ ବୁଝି ନପାରି କାଉର ବଗ ଓ ତାର ପୁଅ ଉପରେ ଭୀଷଣ ରାଗ ହେଲା, ସେ ଠିକ୍ କଲା ସାଧୁଙ୍କୁ ସନ୍ତୁଷ୍ଟ କରି ସେ ନିଜେ ଗୋରା ଓ ଡେଙ୍ଗା ହେବ, କିନ୍ତୁ ବଗ କିପରି ଆହୁରି ଗେଡ଼ା କଳା ଓ ଅସୁନ୍ଦର ହେବ ତାର ଉପାୟ ମଧ୍ୟ ସାଧୁଙ୍କ ଠାରୁ ବୁଝି ଆସିବ। ବଗ ବସାକୁ ଫେରିବା ପୂର୍ବରୁ ଜୋରୁଆ ଛୁଆଟାକୁ ବସାରେ ଏକା ଛାଡ଼ିଦେଇ କାଉ ସାଧୁଙ୍କ ପାଖକୁ ଉତ୍ତର ଦିଗକୁ ଉଡ଼ିଗଲା। ସାଧୁଙ୍କ ପାଖରେ ପହଞ୍ଚି ତାର ସବୁ ଦୁଃଖ ଜଣାଇଲା ଓ ନିଜେ ଗୋରା ଓ ଡେଙ୍ଗା ହେବା ପାଇଁ ମନ୍ତ୍ରା ଫଳ ମାଗିଲା। କିନ୍ତୁ ବଗ ଉପରେ ପ୍ରତିଶୋଧ ନେବା ପାଇଁ ମିଛରେ ତା ନାଁରେ ଲଗେଇ ଜୁଟେଇ ଏଣୁତେଣୁ କହି ସେ କିପରି ଆହୁରି ଗେଡ଼ା କଳା ଓ ଅସୁନ୍ଦର ହେବ ସେ ଉପାୟ ବତାଇବା ପାଇଁ ସାଧୁଙ୍କୁ ଅନୁନୟ ବିନୟ ହେଲା। ସାଧୁ ତ ସିଦ୍ଧ ପୁରୁଷ, ସେ ଧ୍ୟାନ ବଳରେ କାଉର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସବୁ କଥା ଜାଣିପାରିଲେ। କାଉକୁ ସେ ଦୁଇଟି ଫଳ ଦେଲେ, ଗୋଟିଏ ଧଳା ଅନ୍ୟଟି କଳା। କଳା ଫଳ ଖାଇଲେ ପ୍ରାଣୀ ଧଳା ଡେଙ୍ଗା ଓ ସୁନ୍ଦର ହେବ, କିନ୍ତୁ ଧଳା ଫଳ ଖାଇଲେ କଳା ଗେଡ଼ା ଓ ସୁନ୍ଦର ହେବ। କାଉକୁ ଏ ଭେଦ ବତାଇବା ପରେ ସାଧୁ ଭାବିଲେ ନିଜର ହିତ ସାଧନ କରିବା ପାପ ନୁହେଁ, କିନ୍ତୁ ପରର ଅନିଷ୍ଟ ଚିନ୍ତା ହିଁ ପାପ। ଇଏ ଦୁଷ୍ଟ କାଉ ପାପଗ୍ରସ୍ତ, ଏଣୁ ୟାକୁ ଉଚିତ ଶିକ୍ଷା ଦେବାକୁ।

ଏଣୁ ସେ ମନ୍ତ୍ର ବଳରେ କାଉର ସ୍ମୃତିଶକ୍ତିକୁ ନଷ୍ଟ କରିଦେଲେ, ଫଳରେ କେଉଁ ଫଳ ଖାଇଲେ ଧଳା ଓ କେଉଁ ଫଳ ଖାଇଲେ କଳା ହେବ ସେ କଥା ସେ ପୁରାପୁରି ଭୁଲିଗଲା। ମନ ଆନନ୍ଦରେ ବସାରେ ପହଞ୍ଚି ଦେଖିଲା, ୟା ଭିତରେ ବଗ ଫେରିଆସିଛି। ବଗ କହିଲା, ନାନି, ତମେ ଜୌରୁଆ ପିଲାଟାକୁ ଏକୁଟିଆ ବସାରେ ଛାଡ଼ିଦେଇ କେଉଁଠିକି ପଳାଇ ଯାଇଥିଲ? କାଉ କହିଲା, ତୁ ବାହାରକୁ ଗଲାପରେ ଚିଲ ଖୁଡ଼ି ଆମ ବସାକୁ ବୁଲି ଆସିଥିଲେ। ମୋଠାରୁ ଆମ ଦୁଃଖ କାହାଣୀ ଶୁଣିବା ପରେ ସେ ମୋତେ ଜଣେ ସାଧୁଙ୍କ ଠିକଣା ଦେଲେ। ସେହି ସାଧୁଙ୍କୁ ଭେଟି ଆମ ଦୁଃଖ ଜଣାଇଲେ, ସେ ଆମକୁ ଧଳା, ଡେଙ୍ଗା ଓ ସୁନ୍ଦର କରିଦେବେ ବୋଲି କହିଲେ। କାଲି ସେ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିବେ, ଏଣୁ ମୁଁ ସଙ୍ଗେ ସଙ୍ଗେ ଯାଇ ତାଙ୍କୁ ଭେଟି ତାଙ୍କଠାରୁ ଦୁଇଟି ମନ୍ତ୍ରାଫଳ ଆଣିଛି। ତାକୁ ଖାଇଲେ ଆମେ ତିନି ଜଣ ଯାକ ଧଳା, ଡେଙ୍ଗା ଓ ସୁନ୍ଦର ହୋଇଯିବା, ଓ ଆମକୁ ଆଉ ଅନ୍ୟ ପଶୁପକ୍ଷୀଙ୍କଠାରୁ ଟାହି ଟାପରା ଶୁଣିବାକୁ ପଡ଼ିବନି। ଏକଥା ଶୁଣି ବଗ ଭାରି ଖୁସି ହେଲା। ସାଧୁଙ୍କ ମନ୍ତ୍ରଶକ୍ତିର ପ୍ରଭାବରେ କାଉ କଳା ଫଳ ଓ ଧଳା ଫଳର ଗୁଣ ସମ୍ପୂର୍ଣ୍ଣ ରୂପେ ଭୁଲି ସାରିଥିଲା। ଯେତେ ମନେ ପକାଇବାକୁ ଚେଷ୍ଟା କଲେ ବି ମନେ ପକାଇପାରିଲା ନାହିଁ। ଶେଷରେ ଭାବିଲା, ଧଳା ଫଳର ଗୁଣ ଧଳା ଓ କଳା ଫଳର ଗୁଣ ନିଶ୍ଚୟ କଳା ହୋଇଥିବ। ଏହା ଭାବି ନିଜେ ଧଳା ଫଳ ଖାଇ ବଗ ଓ ତାର ପୁଅକୁ କଳା ଫଳ ଖାଇବାକୁ ଦେଲା। ବଗ ଆଣିଥିବା ଖାଦ୍ୟରୁ କିଛି ଖାଦ୍ୟ ଓ ଔଷଧ ପୁଅକୁ ଖାଇବାକୁ ଦେଇ ଅବଶିଷ୍ଟ ଖାଦ୍ୟକୁ କାଉ ଓ ବଗ ବାଣ୍ଟି କରି ଖାଇ ରାତିରେ ଶୋଇପଡ଼ିଲେ। ସକାଳ ହେଲା ବେଳକୁ ସବୁକିଛି ବଦଳି ଯାଇଥିଲା। ତିନି ଜଣ ଯାକଙ୍କର ଧୂସର ରଙ୍ଗ କୁଆଡ଼େ ଉଭେଇ ଯାଇଥିଲା। ଏହା ବଦଳରେ ବଗ ଓ ତାର ପୁଅ ଧଳା, ଡେଙ୍ଗା ଓ ସୁନ୍ଦର ହୋଇଯାଇଥିଲେ, କିନ୍ତୁ କାଉ କଳା ଓ ଆହୁରି ଗେଡ଼ା ହୋଇଯାଇଥିଲା। ଭଲ କର୍ମର ଫଳ ସର୍ବଦା ଭଲ ଓ ମନ୍ଦ କର୍ମର ଫଳ ସର୍ବଦା ମନ୍ଦ ହିଁ ହୋଇଥାଏ। ଯେଉଁ ପାଞ୍ଚ ଇ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଏଥର ଆସ ଗୋଟିଏ କବିତା ଶୁଣିବା। ବଣ ମଝିଟାରେ ଟିକି ଝରଣାଟି କୁଳୁ କୁଳୁ ଗୀତ ଗାଇ ନାଚି ନାଚି ସିଏ ଆଗକୁ ଆଗକୁ ଧୀରେ ଯାଉଥିଲା ବହି। ଝରଣା ଏପଟେ ଆମ୍ବ ଗଛ ଡାଳେ ବସିଥିଲା ଏକ ପିକ, କୁହୁତାନ ତୋଳି ଗାଉଥିଲା ସିଏ ମନମତାଣିଆ ଗୀତ। ଝରଣା ସେପଟେ ନଖିଆ ମାଝିର ନୁଆଣିଆ ଚାଳ ଘର, ଛପର ଉପରେ କାଉଟିଏ ବସି ତୋଳେ କା କା ସ୍ୱର। କାଉ କର୍କସିଆ ଶବଦକୁ ଶୁଣି ଉପରେ ପଡ଼ି କୋଇଲି, ବୋଇଲାରେ କାଉ ହଉ ରାଉ ରାଉ ଦିହ ମୋର ଯାଏ ଜଳି। ବନ୍ଦ କର ତୋର ଏ କର୍କଶ ସ୍ୱର, ବିଗିଡ଼ି ଯାଏ ମୋ ତାନ, କେହି ତୋତେ ଏଣୁ ପାଆନ୍ତିନି ଭଲ ଜୀବନଟା ହିନିମାନ। ସମ୍ବଳୁଆ ଯେବେ ଲାଗିଯାଏ ଦେହେ ଗଲୁ ହୁଏ ଅପ୍ରମିତ, ଆହାର କରି ମୁଁ ସେହି ସମ୍ବଳୁଆ ସାଧେ ମଣିଷର ହିତ। ସାପ ଝିଟିପିଟି ମୂଷା ଚୁଚୁନ୍ଦୁରା ଅନିଷ୍ଟକାରୀ ଏ ଜୀବ, ଖାଇ ଏମାନଙ୍କୁ ମଣିଷ ଜାତିର ମନାସି ଥାଏ ମୁଁ ଶୁଭ। ଜାତି ଜାତି ଫଳ କରେ ମୁଁ ଆହାର, ମୁହିଁ କେଡ଼େ ଭାଗ୍ୟବାନ, କୁହୁ କୁହୁ ସ୍ୱର ଶୁଣି ଗୀତ ମୋର ହରଷ ସଭିଙ୍କ ମନ। ଯାହା ତୁଇ ଖାଉ ନ କହିଲେ ଭଲ, ଦେଖି ଲାଗେ ମୋତେ ବାନ୍ତି, ସିଂହାଣୀ ଖଙ୍କାର ପୁଣି ମଢ଼ମଳ ଏସବୁ ତ ପ୍ରିୟ ଅତି। କୋଇଲିର କଥା ଶୁଣି ମନ ବ୍ୟଥା, ବୋଇଲା କାଉ ବା ପୁଡ଼ା, ଯାହା ପାଇଁ ଯାହା ଖଞ୍ଜିଛି ଦଇବ ସିଏ ତ ତା ପାଇଁ ଲୋଡ଼ା। କଣ୍ଟା ବାଡ଼େ ଲୁଗା ପକେଇ କିଆଁରେ କୋଳି କରୁ ମୋର ସାଥେ, ମଇଳା ଅସନା ଖାଉଛି ବୋଲି ତୁ ଝିଙ୍ଗାସି କହୁଛୁ ମୋତେ। ପାରୁନାହୁଁ ଜାଣି ଏସବୁକୁ ଖାଇ କରେ ମୁଁ ହିଁ କେଡ଼େ କାମ, ପରିବେଶ ସ୍ୱଚ୍ଛ ରଖିବାରୁ ସିନା ସୁଖରେ ରହନ୍ତି ଜନ, ରୋଗ ବୈରାଗ ହୋଇଯାଏ ଦୂର ସଭିଏଁ ରହନ୍ତି ସୁସ୍ଥ, ଯିଏ ଯାହା କହୁ ଜନସେବା ମୋର ଅଟଇ ଜୀବନ ବ୍ରତ। ଡାମରା କାଉଟି ପିଢ଼ା ପରେ ଯେବେ ରାବି ଦିଏ କା କା, ଚିନ୍ତଇ ଗୃହସ୍ଥ ଶୁଭ ହେବ କିଛି ମନେ ଭରି ଆଶା ନୂଆ, ମଙ୍ଗଳ ବାରତା ଆସିବ ବିଦେଶୁ ଅବା ବନ୍ଧୁ ଆଗ ମନ, ଏଇ କଥା ଗୋଟି ଭାବି ଭାବି ତାର ଉଲ୍ଲସିତ ହୁଏ ମନ। ଚୁପଚାପ ରହି ଟିକି ଝରଣାଟି ଶୁଣୁଥିଲା ସବୁ କଥା, କହିଲା ବାବୁରେ କିଆଁ କର କଳି ତେଜ ରାଗ ରସ ବ୍ୟଥା, ଦୁଇ ଜଣ ଯାକ ଏଧରା ପାଇଁକି ଲୋଡ଼ା ଆରେ ବାପ ଧନ, ପରସ୍ପର ସାଥେ ନକରି କଳହ କରିଯାଅ ନିଜ କାମ, ତେବେ ସିନା ବାବୁ ଏ ଜଗତ ଆମ ହୋଇବ ସୁସ୍ଥ ସୁନ୍ଦର, କଳି ବଦଳରେ ଭାଇଚାରା ଗଢ଼ି କର୍ମେ ହୁଅ ଆଗୁସାର। ଟିକି ଝରଣାର କଥା କେହି ପଦ ଛୁଇଁଲା ଦୁହିଁଙ୍କ ମନ, ସାଙ୍ଗସାଥି ହୋଇ ଗଲେ ଉଡ଼ି ଦୁହେଁ ତେଜିମାନ ଅଭିମାନ।

0: ହଉ ପିଲାମାନେ, ଆଜି ତ ବେଳ ହେଲାଣି, ଆମ କାର୍ଯ୍ୟକ୍ରମ ସେଇଠି ଶେଷ କରିବା ହେଲା। ପରିବେଶ କଥା ମନେ ରଖିଥିବ, ଆଉ ଦେହକୁ ଜଗିବ, ଆଉ ପାଠ ପଢିବ, ପାଠ ଦେଖେଇବ ଅସଲ ବାଟ। ରହୁଛି ପିଲାମାନେ,
1: ନମସ୍କାର
0: ନମସ୍କାର।
2: ଶେଷ ହେଲା କୁନି କୁନି ପିଲାଙ୍କ ଲାଗି କାର୍ଯ୍ୟକ୍ରମ ଶିଶୁ ରାଇଜ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆକାଶବାଣୀ କେନ୍ଦୁଝର, ସମୟ ଦିନ 10:48। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ଦିନ 11:00ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର। ଅପରାହ୍ନ 5:00ରେ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ, 5:30ରେ ଯୁବବାଣୀ, ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମର ସୂଚନା, 6:02ରେ ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି, ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ସମୀର ଚୈତନ୍ୟ ଟୁଡୁ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00ରେ ଶ୍ରୋତା ମଞ୍ଚ, 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍। ରାତି 8:00ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00ରେ ହ୍ୟାଲୋ ଆକାଶବାଣୀର ପୁନଃ ପ୍ରସାରଣ ହେବ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୋତାଙ୍କ ସହିତ ହୋଇଥିବା ଅନ୍ତରଙ୍ଗ ଆଳାପକୁ ନେଇ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
4: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷୠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ, BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008690800 ନମ୍ବରରେ।
5: ଶ୍ରୋତାଙ୍କ ସହିତ ହୋଇଥିବା ମିଠା ମିଠା ଅନ୍ତରଙ୍ଗ ଆଳାପକୁ ନେଇ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନରେ ଭାସ୍କର ଚନ୍ଦ୍ର ମିଶ୍ର।
6: শ্রোতা বন্ধু নমস্কার, আপনার অনেক অনেক শুভেচ্ছা জনাই আরম্ভ করুছু আপনার মনপসন্দর কার্যক্রম হ্যালো আকাশবাণী।
7: হ্যালো
8: হ্যালো আকাশবাণী।
9: হ্যালো নমস্কার আজ্ঞা।
8: নমস্কার, আপনার পরিচয় দিন্তু।
9: স্যার মু আশীর্বাদ মহন্ত সর টাঙ্গিরু কহুতলি আজ্ঞা।
8: কেমিতি অছন্তি ভাই?
9: ভালো আছি।
8: আমার এই কার্যক্রম কেতে বর্ষ
9: অনলা কিছি কার্যক্রম শুনে কি না শুনে
8: କାର୍ଯ୍ୟକ୍ରମକୁ ଏତେ ତ ଆପଣ ଭଲ ପାଉଛନ୍ତି, କହିଲେ ବି ଆପଣ ଯେଉଁ କାର୍ଯ୍ୟକ୍ରମ ଆପଣ ଶୁଣନ୍ତୁ କି ନ ଶୁଣନ୍ତୁ ଏଇ କାର୍ଯ୍ୟକ୍ରମକୁ ଶୁଣନ୍ତି। କେତେ ବର୍ଷ ହେଲାଣି ଆମର ଏଇ ଆକାଶବାଣୀ ସହିତ ଆପଣ ଯୋଡ଼ି ହେଇଛନ୍ତି, ଏଇ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଇଛନ୍ତି?
9: ଆପଣ ବିଶ୍ୱାସ ଯିବେନି, ମୁଁ ଯେତେବେଳେ ଛୋଟ ଥିଲି ପଢୁଥିଲା ସମୟରେ ଆଜ୍ଞା, ମାନେ ସେତେବେଳେ ଆମେ ରେଡିଓରୁ ଶୁଣୁଥିଲୁ ଆଜ୍ଞା, ବ୍ୟାଟେରୀ ଯୋଉ ଆମ 3-4 ଲାଗୁଥିଲା ବ୍ୟାଟେରୀ, ସେ ବ୍ୟାଟେରୀ ପକେଇକି ଆମେ ସେତେବେଳକୁ ରେଡିଓ ଶୁଣୁଥିଲୁ ଆଜ୍ଞା। ତାପରେ ଏଇ ତ ଧୀରେ ଧୀରେ ଯୁଗ ବଦଳିଲା, ଯୁଗ ଅନୁସାରେ ମୋବାଇଲ ଇଏରୁ ଡାଇରେକ୍ଟ ଶୁଣା ହଉଛି, ଆଉ ଅସୁବିଧା କିଛି ସେମିତି ହଉନି ଆଜ୍ଞା, ପକେଟ ମାଧ୍ୟମରେ ହିଁ ଶୁଣା ହଉଛି।
8: ବହୁତ ଦିନ ହେଲାଣି କାର୍ଯ୍ୟକ୍ରମ ଶୁଣୁଛନ୍ତି, ରେଡିଓ ସହିତ ଆପଣ ଯୋଡ଼ି ହେଇକି ଅଛନ୍ତି। ଯେତେବେଳେ ସବୁ କିଛି ମିଡ଼ିଆ ନଥିଲା ସେତେବେଳେ ରେଡିଓ କେବଳ ଥିଲା
9: ଆଉ ବେଶୀ କରି ସକାଳେ ମୁଁ ଆମର ଯୋଉ ଅନୁଚିନ୍ତାରା ବାଜେ ସେଇଟା ମୁଁ ବେଶୀ ଶୁଣେ ଆଜ୍ଞା, 5 ସେଇ ଯୋଉ ବାଜେ ଅନୁଚିନ୍ତା, ସେଇଟା ଟିକେ ଭଲ ଲାଗେ ଆଜ୍ଞା। ମୁଁ ତ ମୋର ଯେତିକି କହିବା କଥା କହିଦେଲି ସାର୍, ଆଉ ଆପଣମାନେ ବି ସମସ୍ତେ ସଦସ୍ୟ ଟିମ୍ ଭଲରେ ଥାଆନ୍ତୁ, ମୁଁ ବି ଭଲରେ ଅଛି ଆଜ୍ଞା। ଆଉ ଗୀତ ଗୀତ ଅନୁରୋଧ କରୁଛି
8: ଆଜ୍ଞା,
9: ଗୀତଟି ହଉଛି ଆମର ଗୋଟେ ଭଜନର ଦେଇଦେବେ, କହିଲେ ଗଠରୁ ପିଟିଲା ଗାଈ ଲରାଧାରା, ମାନେ କଣ ଏଇ ଗୀତଟା ଗୋଟେ ଅଛି ଭଜନ ଏ ପରିବାରକୁ ଟିକେ ଡେଡିକେଟ୍ କରିଦେବେ, ମୋ ସ୍ତ୍ରୀଙ୍କୁ ମୋ ଝିଅମାନଙ୍କୁ ଡେଡିକେଟ୍ କରିଦେବେ, ଆଉ ଯେତିକି ଶ୍ରଦ୍ଧା ଶୁଣୁଛନ୍ତି
8: ଆଜ୍ଞା। ଆପଣ ପରିବାର ସଦସ୍ୟ ମାନଙ୍କ ନାଁ କହୁନାହାନ୍ତି?
9: ମୋ ପରିବାର ସଦସ୍ୟ ସ୍ୱର୍ଣ୍ଣଲତା, ମୋ ସ୍ତ୍ରୀ ଆଜ୍ଞା, ଆଉ ମୋ 3 ଝିଅ ହେଲା ଅର୍ପିତା, ସ୍ମୃତି ରେଖା, ରୂପାଲିତା ଆଜ୍ଞା।

0: ଗୀତଟି ଆପଣଙ୍କୁ ବି ମୁଁ ବେଶୀ ଡେଡିକେଟ୍ କରୁଛି ଆଜ୍ଞା।
1: ଆଚ୍ଛା ଆଚ୍ଛା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦେଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କ ମନ ପସନ୍ଦର ଏହି ଗୀତ।
0: ନମସ୍କାର।
1: ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଲକ୍ଷ୍ମୀନାରାୟଣ ଭାଇ କହୁଥିଲି ସିଣ୍ଡଲ ସୁବର୍ଣ୍ଣପୁରରୁ।
0: ଆଜ୍ଞା ଲକ୍ଷ୍ମୀନାରାୟଣ ଭାଇ, ବହୁତ ଦିନ ପରେ ଆପଣ ଟେଲିଫୋନ୍ କରିଛନ୍ତି ଯାହା ଜଣାପଡ଼ୁଛି।
1: ହଁ ଆଜ୍ଞା, ଟିକେ ବ୍ୟସ୍ତରେ ଥିଲି ତ।
0: ଆଜ୍ଞା କ'ଣ ଏମିତି ବ୍ୟସ୍ତ ରହିଯାଉଛନ୍ତି?
1: ବ୍ୟସ୍ତ ବୋଲେ ଗୋଟେ ଭାଇ ଜଣେ ମୋର ଆକ୍ସିଡେଣ୍ଟ ହେଇଯାଇଥିଲେ ତ।
0: ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ତାଙ୍କର ସେବାରେ ବ୍ୟସ୍ତ ରହିଗଲେ ଆଉ।
1: ହଁ ଆଜ୍ଞା,
0: ଆପଣ ଆମ କାର୍ଯ୍ୟକ୍ରମକୁ ସିନା ଟେଲିଫୋନ୍ କରୁନାହାନ୍ତି, ତାପରେ
1: ଆଜ୍ଞା ଶୁଣୁଛି ଆଜ୍ଞା,
0: କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ହଁ ଆଜ୍ଞା,
0: କେତେ ବର୍ଷ ହେଲାଣି ଭାଇ ଆପଣ ଏଇ ଆକାଶବାଣୀ ଆମର ଶୁଣୁଛନ୍ତି?
1: 3 ବର୍ଷ ହେଇଗଲାଣି ଆଜ୍ଞା।
0: ଆପଣ ରେଡ଼ିଓ ଶୁଣିବାଟା କେତେ ବର୍ଷରୁ ହେଇଛି?
1: ମୋର ରେଡ଼ିଓ ଶୁଣିବାଟା 1995 ସାଲରୁ ଆଜ୍ଞା।
0: 95 ମସିହାରୁ ଆପଣ ରେଡ଼ିଓ ଶୁଣୁଛନ୍ତି?
1: ଆଜ୍ଞା।
0: ଏମିତି ଗୋଟିଏ କାର୍ଯ୍ୟକ୍ରମ କହିଲେ ଯାହା ଆପଣଙ୍କ ମନକୁ ବହୁତ ବାନ୍ଧି ରଖିଥାଏ, ସବୁବେଳେ ଶୁଣିବାକୁ ଆପଣଙ୍କୁ ଇଚ୍ଛା ଲାଗେ, ଏବେ ଯଦି ସେଇ କାର୍ଯ୍ୟକ୍ରମ ପ୍ରଚାର ହେଉଥାନ୍ତା ତାହେଲେ ବି ଶୁଣୁଥାନ୍ତେ, ବା ଯଦି ପ୍ରଚାର ହେଉଛି ଆପଣ ସବୁବେଳେ ଶୁଣନ୍ତି?
1: ଆରେ 2 କାର୍ଯ୍ୟକ୍ରମ ଅଛି ଆଜ୍ଞା, ମୋର ବୋଲେ ଆମର କିଷାନ ବାଣୀ ଆଉ ଯୁବ ବାଣୀ ଆଜ୍ଞା।
0: ଏଇ 2 କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର ବିଶେଷ ଅହେତୁକ ଦୁର୍ବଳତା ରହିଛି।
1: ହଁ ଏଇଟା ଆମ କିଷାନ ବାଣୀ ଯୋଉ ଶୁଣିବା ସେଥିରେ ଆମେ ଚାଷବାସରେ ଆମେ କିଛି ଜାଣିପାରୁଛୁ, ଯୁବ ବାଣୀରେ ଯେଉଁଟା ଅଛି ଆମ ଯୁବ ଶ୍ରୋତା ମାନେ ଗାଁରେ ସେଟା ଯୁବକ ମାନଙ୍କ ପାଇଁ ଲାଗୁଛି।
0: ସେଥିପାଇଁ ଆପଣ ଏଇ 2 କାର୍ଯ୍ୟକ୍ରମକୁ ବେଶୀ ପସନ୍ଦ କରନ୍ତି ଆଉ?
1: ଆଜ୍ଞା
0: ଠିକ୍ ଅଛି, ଜାଣିକି ବହୁତ ଖୁସି ଲାଗିଲା। ଆପଣ ଏହି କାର୍ଯ୍ୟକ୍ରମ ସବୁ ନିରନ୍ତର ଭାବେ ଶୁଣନ୍ତୁ, ଆଉ ଯଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆପଣ ଯଦି ଶୁଣିବେ ଆପଣଙ୍କୁ ବି ଭଲ ଲାଗିବ ବୋଲି ମୁଁ ଆଶା କରୁଛି। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏହି କାର୍ଯ୍ୟକ୍ରମରେ?
1: ମୋହରାର ଦେବେ ଆଜ୍ଞା।
0: କେଉଁ ଗୀତ ମୋହରାର?
1: ନା କହିଲେ କି ଦାର ନା ମୋତି ହୋଗି ହାର ନା କହି କିଏ ସିଙ୍ଗର କେ ଡେଡିକେଟ କରିବ ଆଜ୍ଞା।
0: ନା କହନ୍ତୁ ଆଜ୍ଞା।
1: ସହଦେବ ପଡ଼ ଅମିତ ଭାଇ ଆଦିତ୍ୟ ଶର୍ମା ଦୁର୍ଗା ଚନ୍ଦନା ବିକ୍ରମ ସାହୁ ସେବାରାମ ମେହର ବାସୁଦେବ ମେହର ମୁରଲୀ ମେହର ଚନ୍ଦନ ପଣ୍ଡା ରବୀନ୍ଦ୍ରନାଥ ମେହର ମୋନା ପଣ୍ଡା ଚନ୍ଦ୍ର ପ୍ରଭାକର ଯଶୋବନ୍ତ ପାଇକ ରବୀନ୍ଦ୍ରନାଥ ମେହର ଏତିକି ଆଜ୍ଞା।
0: ଠିକ୍ ଅଛି, ଆପଣ ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନ ପସନ୍ଦର ଏହି ଗୀତ
1: ନମସ୍କାର ଆଜ୍ଞା।
0: ହିନ୍ଦୀ ଚଳଚ୍ଚିତ୍ରର ନମସ୍କାର।

0: ହ୍ୟାଲୋ ଆକାଶବାଣୀ,
1: ହଁ, ହ୍ୟାଲୋ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା।
1: ନାଗୁ ପାତ୍ର କହୁଛି, ଚାନ୍ଦୁଙ୍ଗରିଗୁଡ଼ା କଳାହାଣ୍ଡିରୁ।
0: ଆଜ୍ଞା ନାଗୁ ଭାଇ, କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା। ଆପଣମାନେ କେମିତି ଅଛନ୍ତି? ଆପଣମାନେ ଟିମ୍ ସମସ୍ତେ କେମିତି ଅଛନ୍ତି?
0: ସମସ୍ତେ ଆମର ଭଲରେ ଅଛନ୍ତି, ମୁଁ ମଧ୍ୟ ଭଲରେ ଅଛି। ଆପଣ ଆମ
1: ଆଜ୍ଞା
0: ଏଇ
1: ଆଜ୍ଞା
0: କାର୍ଯ୍ୟକ୍ରମକୁ ଏଇ ଗତ ମାସ ବୋଧହୁଏ ଟେଲିଫୋନ୍ କରିଥିଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆପଣ ଆମ ଏଇ ଆକାଶବାଣୀ ସହିତ କେତେ ବର୍ଷ ହେଲାଣି ଯୋଡ଼ି ହେଇକି ରହିଛନ୍ତି?
1: ଆକାଶବାଣୀ ସହିତ ମୁଁ 2004ରୁ
0: 2004 ମସିହାରୁ ଆପଣ ଆକାଶବାଣୀ ସହିତ ଯୋଡ଼ି ହେଇକି ରହିଛନ୍ତି।
1: ଆଜ୍ଞା ଆଜ୍ଞା 2004ରୁ ମୁଁ ଶୁଣୁଥିଲି। ସେ ଟାଇମରେ ଶୁଣୁଥିଲି ଆମର ଭବାନୀପାଟନା, ସମ୍ବଲପୁର, ଆଉ ରାତିରେ ତ କିଛି ହିନ୍ଦୀ ଚ୍ୟାନେଲ ମାନେ ଆସୁଥିଲା, ଆଉ ସର୍ଟ ୱେଭରେ ଥିଲା ଆମର ବିବିଧ ଭାରତୀ, ଉର୍ଦ୍ଦୁ ସର୍ଭିସ, ଭୋପାଳ, ଶ୍ରୀନଗର, ତାପରେ BBC ୱାର୍ଲ୍ଡ ସର୍ଭିସ, ଶିଲଂ, ଏଇଟା ସବୁ ଶୁଣୁଥିଲି।
0: ସବୁ ଶୁଣୁଥିଲେ।
1: ଆଜ୍ଞା
0: ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଲେ ଆପଣ ଯେବେ ଆମର ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଆପଣ ଶୁଣିବାକୁ ପାଇଲେ।
1: ହଁ, ମୁଁ ଶୁଣିଲି 2023ରୁ ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଇ ମୁଁ ଯୋଡ଼ି ହେଇନି ହେଲେ ଶୁଣିଲି ପ୍ରଥମେ 2023ରୁ।
0: ଆଜ୍ଞା,
1: ଦିନେ 10ଟାରେ ଦିନେ ଲଗାଇଦେନି ତ ଫୋନ ପ୍ରୋଗ୍ରାମ ଚାଲୁଥିଲା, ବୋଲେ ସେଦିନଠୁ ଶୁଣି ଆସୁଛି ଆଉ।
0: ଆଚ୍ଛା, ସେଇ ଦିନ ପାଖରୁ ଆପଣ ଶୁଣି ଆସୁଛନ୍ତି ଆମର ଏଇ କାର୍ଯ୍ୟକ୍ରମ
1: ଆଜ୍ଞା ଆଜ୍ଞା,
0: ହ୍ୟାଲୋ ଆକାଶବାଣୀକୁ।
1: ସେ ଟାଇମରେ ଫୋନ ଇନ୍ ପ୍ରୋଗ୍ରାମ କରୁଥିଲେ ଆମର ଯୋଉ ସିପାହୀ ମୁର୍ମୁ।
0: ଆଜ୍ଞା, ସୁପାଇ ମୁର୍ମୁ ସେତେବେଳେ କରୁଥିଲେ। ଆଜ୍ଞା,
1: ଆଜ୍ଞା,
0: ତାଙ୍କର ତ ଉପସ୍ଥାପନା ଶୈଳୀ ବହୁତ ବଢ଼ିଆ।
1: ବହୁତ ବଢ଼ିଆ, ବହୁତ ବଢ଼ିଆ।
0: ଆଜ୍ଞା, ଏଇ ଯେଉଁ 2004 ମସିହାରୁ ଆପଣ ଯେଉଁ କହିଲେ ଯେ ରେଡ଼ିଓ ସହିତ ଆପଣ ଯୋଡ଼ି ହେଇକି ରହିଛନ୍ତି, କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ବେଶ ଆନନ୍ଦ ଦେଇଛି, ସବୁବେଳେ ଶୁଣିବାକୁ ଇଚ୍ଛା କରନ୍ତି?
1: ଗୋଟେ ପ୍ରୋଗ୍ରାମ ହଉଥିଲା ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ, ଜୀବନ ଜିନ୍ଦାବାଦ, ସେଠାରେ ଟିକେ କମେଡି ଫମେଡି କରିକି ଟିକେ ଦଉଥିଲେ, ବହୁତ ମଜା ଲାଗୁଥିଲା ଶୁଣବାର ଲାଗି। ସେ କାର୍ଯ୍ୟକ୍ରମ ଆଜି ବି ମୋର ମନେ ଅଛି। ଆଜ୍ଞା, ଆଉ ଆମର ଭବାନୀପାଟଣାରେ ହଉଥିଲା ନମସ୍କାର କଳାହାଣ୍ଡି,
0: ଆଚ୍ଛା,
1: ହଁ ସେଟା ବି ମୋର ମନେ ଅଛି। ଆର୍ ସବୁଠୁ ମୋର ବେଶୀ ମନେ ପୁରା ସବୁଦିନ ପାଇଁ ରହିଯିବ କୋଉଟା ପ୍ରୋଗ୍ରାମ ହେଲା, ଆମର ଯୋଉ ଫାଇଲିଂ ବାତ୍ୟାଟା ଯୋଉ ଆସିଥିଲା 2013ରେ, ସେଠାରେ ତ ମୋବାଇଲ ଫୋନ ନାହିଁ, ଇଲେକ୍ଟ୍ରି ବି ଚାଲିଗଲା। ସେଟା BBC ହିନ୍ଦୀ ଲାଇଭ କଭରେଜ କରିଥିଲା 7:30ରୁ 8 ପର୍ଯ୍ୟନ୍ତ।
0: ଆଚ୍ଛା,
1: ସେଟାକୁ ମୁଁ ସବୁଦିନ ପାଇଁ ମନେ ରହିଯିବ ସେଟା।
0: ସେଇ ବାତ୍ୟା ସମ୍ପର୍କିତ ଖବର ଆପଣ ଜାଣିପାରିଥିଲେ ଆକାଶବାଣୀ
1: ଆଜ୍ଞା
0: ମାଧ୍ୟମରେ?
1: ଆଜ୍ଞା ଆଜ୍ଞା, ହଁ ପୁରା ସେ ଲାଇଭ କଭରେଜ ଆମର ଅପଡେଟ ହର ମିନିଟ ଅପଡେଟ ହଉଥିଲା, ଲାଇଭ କଭରେଜ ପୁରା ରଖିଥିଲା, ସବୁ ସମ୍ବାଦଦାତା ମାନେ ସବୁ ଥିଲେ, ଆଉ ଲାଇଭ ଅପଡେଟ ଥିଲା। ଯେତେବେଳେ ବାତ୍ୟାଟା ଓଡ଼ିଶାକେ ହିଟ କଲା, ଆବି ଆବି ହିଟ କିଆ ଯେମିତି କହିଲା, ଆମେ ସବୁ ବାହାରେ ଥିଲୁ, ସବୁ ଘରକୁ ପଳେଇ ଗଲୁ ସବୁ।
0: ସେଟା BBCରୁ ଆପଣ ଶୁଣୁଥିଲେ?
1: ଆଜ୍ଞା ଆଜ୍ଞା ଆଜ୍ଞା, BBC ହିନ୍ଦୀ।
0: ଯାହା ହଉ, ଆପଣ ଏମିତି ଆକାଶବାଣୀ ସହିତ ଯୋଡ଼ି ହେଇକି ରହିଥାନ୍ତୁ, କେତେବେଳେ ମନୋରଞ୍ଜନ କରନ୍ତୁ ଆମ
1: ହଁ,
0: ଏଇ
1: ଆଉ
0: କାର୍ଯ୍ୟକ୍ରମ
1: ଗୋଟେ ଜିନିଷ
0: ମାଧ୍ୟମରେ।
1: ଆଜ୍ଞା, ଦେଖ ଆକାଶବାଣୀ ଗୋଟେ ଏମିତି ମାଧ୍ୟମ, କାହାରି କି ଡିଷ୍ଟର୍ବ କରେନି।
0: ଠିକ୍ ଅଛି, ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଗୀତ ଦେଇଦେବେ ସୁଲତାନ ଫିଲ୍ମର ଜଗ ଘୁମି ଅଥା ଜୈସା ନା କୋଇ,
0: ସନ୍ତାନ,
1: ସୁଲତାନ, ସୁଲତାନ
0: ଓ
1: ହିନ୍ଦୀ ଫିଲ୍ମ।
0: ସୁଲତାନ,
1: ଆଜ୍ଞା ଆଜ୍ଞା,
0: ଠିକ୍ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
1: ଠିକ୍ ଅଛି ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

0: ହ୍ୟାଲୋ କସ୍ବାଣୀ,
1: ହ୍ୟାଲୋ ସାର୍, ନମସ୍କାର
0: ନମସ୍କାର ଆଜ୍ଞା।
1: ସାର୍, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି ସାର୍।
0: ପଙ୍କଜ ଭାଇ, ବହୁତ ଦିନ ପରେ ଆପଣ ଟେଲିଫୋନ୍ କରିଛନ୍ତି।
1: ଆଜ୍ଞା ଆଜ୍ଞା, ସମୟ ମିଳିଲାରୁ କଲି ସାର୍। ଆଜି ଆଜି ଷ୍ଟ୍ରାଇକ୍ ଅଛି ତ ଜୟପୁର, ଡ୍ୟୁଟି ନାହିଁ, ଆଜି ଅଫିସ୍ ବନ୍ଦ ଅଛି ଆମର।
0: କ'ଣ ଅଛି, ଷ୍ଟ୍ରାଇକ୍ ଅଛି?
1: ଆଜି ଷ୍ଟ୍ରାଇକ୍ ଅଛି ସାର୍, ଜୟପୁର ଟାଉନ୍ଟା ପୁରା ବନ୍ଦ ଅଛି।
0: କ'ଣ ପାଇଁ ଆପଣଙ୍କର ଷ୍ଟ୍ରାଇକ୍ ହେଇଛି?
1: ସେଇଟା ଆମର ଯେଉଁ ପେପର୍ ମିଲ୍ ଯେଉଁ ଅଛି, ସେଇଟା ବହୁତ ଦିନ ହେଲା ବନ୍ଦ ହେଇଯାଇଛି, ତ ସେଇଟା ପାଇଁ ସମସ୍ତେ ଅସୁବିଧା ହେଉଛନ୍ତି। ଯେଉଁମାନେ ସବୁ ଏମ୍ପ୍ଲୟ ଥିଲେ ସେଇଠି କାମ ନନା ନ ପାଇକିରି ସବୁ ହଇରାଣ ହେଉଛନ୍ତି, ସେଇଟା ପାଇଁ ଏଇଟା ଷ୍ଟ୍ରାଇକ୍ କରାହେଇଛି ସରକାରଙ୍କୁ ଜଣାଇବା ପାଇଁ।
0: ଏଇ ବନ୍ଦ ହେବା ଫଳରେ କ'ଣ କିଛି ଫଳପ୍ରଦ ହେବ ବୋଲି ଆପଣ ଭାବୁଛନ୍ତି?
1: ହଁ, ସରକାର ଏଇଟା ଜାଣିଲା ପରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ମୁଁ ଆଶା କରୁଛି।
0: ମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି କି ଆନ୍ଦୋଳନ, ଧର୍ମଘଟ, ବନ୍ଦ ଏଇଗୁଡ଼ା କ'ଣ ନିହାତି ଜରୁରୀ ଅଛି?
1: ହଁ, ବେଳେବେଳେ ଦରକାର ପଡ଼େ ସାର୍, ଏଯାକ ନିହାତି ସରକାରକୁ ଜଣାଇବା ପାଇଁ। ସିଧା ବାଟରେ ଯଦି ସରକାର ଶୁଣୁନାହାନ୍ତି, ତେବେ ଏଇ ବାଟଟା, ଏଇଟା ଗୋଟେ ବାଟ ଅଛି ଜଣାଇବା ପାଇଁ,
0: ଏଇଟା ବାଟ ଅଛି
1: ଆଜ୍ଞା,
0: କିନ୍ତୁ ଶାନ୍ତି ଶୃଙ୍ଖଳା ଭାବରେ ଟିକେ ହେବା ଉଚିତ ଆଉ।
1: ଆଜ୍ଞା,
0: ଅବଶ୍ୟ ଆପଣ ମାନେ ଚାକିରି କରିଛନ୍ତି, ଦରମା ମାସକୁ ମିଳିଯାଉଛି, ଯେଉଁମାନେ ଦୈନିକ ରୋଜଗାର କରିକି ଚଳନ୍ତି ସେମାନଙ୍କ ପାଇଁ ତ ନିହାତି ଅସୁବିଧା ଅଛି। ଆପଣ ବି ଯେମିତି ସ୍ୱର ଉଠାଇଛନ୍ତି, ଆପଣଙ୍କ ଅଞ୍ଚଳବାସୀ ଯେଉଁମାନେ ସବୁ, ଯେଉଁ ପରିବାର ମାନେ, ଯେଉଁ କର୍ମଚାରୀ ମାନେ ସେଇ ଅନୁଷ୍ଠାନ ଉପରେ ନିର୍ଭର କରିକି ରହିଛନ୍ତି, ସେମାନେ ସେଇ କାମରେ ପୁଣି ଥରେ ଯୋଗ ଦିଅନ୍ତୁ, ଏଇ ଆଶା ଆମେ କରୁଛୁ। କିନ୍ତୁ ବନ୍ଦ ହେଲାଠୁ ଟିକେ ସାଧାରଣ ଲୋକଙ୍କ ଟିକେ ବେଳେବେଳେ ଅସୁବିଧା ହୁଏ ଆଉ।
1: ଆଜ୍ଞା,
0: ଠିକ୍ ଅଛି ଆଜ୍ଞା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଦେଇ ଦିଅନ୍ତୁ, ମହମ୍ମଦ ରଫି ଆଉ ଲତା ମଙ୍ଗେସ୍କର ଗାଇଛନ୍ତି ସରଗମ ସିନେମାର ଗୀତ, ପର୍ବତ କେ ଇସ୍ ପାର ପର୍ବତ କେ ଉସ୍ ପାର ଗୁଞ୍ଜ ଉଠେ ଛନ୍ ଛନ୍ ପାୟଲ କି ଝଙ୍କାର, ଏଇ ଗୀତଟା ଦେଖ।
0: ଠିକ୍ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ସେଇ ଗୀତଟି ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହେଲା ଆକାଶବାଣୀ,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ହଳଧର ମହାନ୍ତ, ଶଙ୍କରପୁର ବାଲିସାହିରୁ କହୁଥିଲି।
0: ହଳଧର ଭାଇ, ଆପଣ ଶଙ୍କରପୁର କହୁଥିଲେ? ଆପଣ ବୋଧହୁଏ ଏଇ ନିକଟରେ ଟେଲିଫୋନ୍ କରିଥିଲେ 2-4ଟି
1: ଆଜ୍ଞା,
0: ସପ୍ତାହ
1: ଏଇ
0: ପୂର୍ବରୁ।
1: ଗତ ସପ୍ତାହ ନାହିଁ, ତା ପୂର୍ବରେ କରିଥିଲି। ଆଜ୍ଞା,
0: ଆଚ୍ଛା ଆଚ୍ଛା,
1: ଯେ ଭାଇ କ'ଣ କହିବି କହୁଥିଲି,
0: କ'ଣ କହିବେ କହୁଥିଲେ କୁହନ୍ତୁ।
1: ଆପଣ ଯୋଉ ଥରେ ଗୀତ ବଜେଇଥିଲେ, ଏମିତି ଝିଅକୁ ମୁଁ ବାହା ହୁଅନ୍ତି, ସେଟା ଭାରି ଭଲ ଲାଗିଥିଲା। ହେଲା, ତ ତାର ଓଲଟା ଗୀତ ଅଛି, ଏମିତି ପୁଅକୁ ମୁଁ ବାହା ହୁଅନ୍ତି, ସେଇଟା ବି ଯଦି ବଜେଇଥାନ୍ତେ ବଢ଼ିଆ ହେଇଥାନ୍ତା।
0: ଆଚ୍ଛା ଆଚ୍ଛା, ସିଧା ଗୀତଟା ଶୁଣିବା ପରେ ଆପଣ ସବୁବେଳେ ଓଲଟା ଗୀତ ଶୁଣିବାକୁ ବି ଚାହାନ୍ତି?
1: ନାଇଁ ମାନେ ସେମିତି ବି ଗୀତ ଅଛି ନା, ମୁଁ ସେଟା ବହୁତ ଦିନ ତଳେ ଶୁଣିଥିଲି,
0: ହଁ,
1: ତ ଆପଣ ଯେତେବେଳେ ବଜେଇ ଦେଲେ
0: ଆପଣଙ୍କୁ ଆମେ ସିଧା ଗୀତଟା ଦେଲୁ, କିନ୍ତୁ ଆପଣ
1: ଆଜ୍ଞା,
0: ତାକୁ ଓଲଟା ଶୁଣିବା ପାଇଁ ଚାହୁଁଛନ୍ତି।
1: ହଁ, ଦୁଇ ପ୍ରକାର ଗୀତ ଅଛି, ପୁଅକୁ ବାହା ହୁଅନ୍ତି, ଝିଅକୁ ବାହା ହୁଅନ୍ତି ଅଛି, ତ ଅକ୍ଷମାନ୍ତି ଗାଇଥିବାଟା ଶୁଣେଇଲେ, ଆରଡ଼ା ଶୁଣେଇଲେ, ନାଇଁ ଏଇଟା ମୁଁ ଭାବିଲି ଆରଡ଼ା ବି ଥିବ ବୋଧେ, ବଜାନ୍ତେ ଯଦି। ବହୁତ ଦିନ ତଳେ ସେତେବେଳେ ଆକାଶବାଣୀ କଟକରୁ ଏଇ ଯୋଉ 1:40ରୁ 1:50 ପର୍ଯ୍ୟନ୍ତ ସେତେବେଳେ ଲଘୁ ସଙ୍ଗୀତ ବାଜୁଥିଲା,
0: ଆଜ୍ଞା,
1: ସେତେବେଳେ ଶୁଣିଥିଲି, ତ ସେଇଟା
0: ସେଇଟା ତ
1: ବହୁତ
0: ଏବେକା କଥା ନୁହେଁ, ବହୁତ ଦିନ ପୂର୍ବର କଥା।
1: ହଁ ବହୁତ ଦିନ ପୂର୍ବ କଥା, ଏତେ ଦିନ ପରେ ଆପଣ ଯେତେବେଳେ ଥରେ ବଜେଇ ଦେଲେ ତ ପୁରା ଖୁସି ଲାଗିଲା ଆଉ।
0: ଆଚ୍ଛା ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ସେଇ ଗୀତ ଶୁଣିବାକୁ ଚାହୁଁଛନ୍ତି। ଠିକ୍
1: ଆଜ୍ଞା
0: ଅଛି,
1: ଆଜ୍ଞା,
0: ଆପଣ ଯେଉଁ ଗୀତ ଅନୁରୋଧ କରୁଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
1: ନାଇଁ ନାଇଁ ନାଇଁ ଏ ଆଜି ବଜେଇବେ କି,
0: ଆଉ
1: ପୁରା ଆପଣଙ୍କ ଯେତେବେଳେ ଡ୍ୟୁଟି ଥିବ ସେତେବେଳେ ବଜେଇବେ ନା ଆଉ।
0: ଆଚ୍ଛା, ଆଜି ଗୀତ ଆପଣ ଶୁଣିବାକୁ

0: ଆଉ
1: ଗାଇଛନ୍ତି ଦେବାଶିଷ ମହାପାତ୍ର।
0: ଆଜ୍ଞା ଆଜ୍ଞା।
2: ଉପରବାଲା ଏ ଦୁନିଆକୁ ଯେତେବେଳେ ତିଆରି କଲା, ଗୁଣ୍ଡାକୁ ଖଣ୍ଡା ଦେଲା, ମନ୍ଦିରକୁ ପଣ୍ଡା ଦେଲା, ପୁଲିସକୁ ଦଣ୍ଡା ଦେଲା, କଂସେଇକୁ ମେଣ୍ଢା ଦେଲା, ଆଉ ଏ ଦେଶ ଜନତାକୁ ଗୋଟେ ଘୋଡ଼ା ଅଣ୍ଡା ଦେଲା। ଆଉ ଯୋଉଦିନ ସେ ଘୋଡ଼ା ଅଣ୍ଡା ଚଡ଼କି ଭଡ଼କି ଗଲା, ବାହାରିଲେ ମେଚାଏ ଲୋକ, ପିନ୍ଧିଥିଲେ ଧଳା ପୋଷାକ, କହିଲେ ଆମେ ସବୁ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ହ୍ୟାଲୋ ଆକାଶବାଣୀ।
3: ହଁ ମିଶ୍ର ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା,
3: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା, ବିଏପୁର ଜିଲ୍ଲା ବରଗଡ଼ରୁ।
2: କୁହନ୍ତୁ, ଆଜି କଣ କହିବାକୁ ଚାହିଁବେ ଆମର ଏଇ କାର୍ଯ୍ୟକ୍ରମରେ?
3: କାର୍ଯ୍ୟକ୍ରମ ମାଧ୍ୟମରେ ବେଲେ ଆଜ୍ଞା, ଆଜି ତ ଗୀତଟି ଆମର ଶୁଣେଇ ଦେବେ, ଆମର ଓଡ଼ିଆ କଥା ହେଇଥିବ ଗୀତରେ ଶୁଣେଇ ଦେବେ।
2: କୁହନ୍ତୁ କେଉଁ ଗୀତ?
3: ସ୍ୱପ୍ନ ସାଗରର ବାତୋଇ ଭାଇ ଯାଉଛ କାଇଁ।
2: ଠିକ୍ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
3: ଆଉ ମିଶ୍ର ଆଜ୍ଞା କେନ୍ତା ଅଛ?
2: ହଁ ଭଲ ଅଛୁ ଆଜ୍ଞା, ଆପଣ ମାନେ ଭଲ ଅଛନ୍ତି?
3: ବହୁତ ବଢିଆ ଅଛୁ ଆଜ୍ଞା। ଖରା ଟିକେ ବଢି ଚାଲିଛି, ଖରାରେ ସତର୍କତାର ସହିତ ଟିକେ ରହିବାର ପଡୁଛି ଆଜ୍ଞା।
2: ଆଜ୍ଞା ଆଜ୍ଞା, ସତର୍କତାର ସହିତ। ଆପଣଙ୍କ ତ ଅଞ୍ଚଳରେ ବେଶୀ ଟିକେ ଖରା ଗରମ ଅନୁଭୂତ ହେଉଛି ଆଉ?
3: ହଁ ଆଜ୍ଞା, ବହୁତ ଗରମ ହେଉଛି ଆଜ୍ଞା,
2: ପାରଦ ଟିକେ ଉପରେ ରହୁଛି ଆପଣଙ୍କ ଅଞ୍ଚଳରେ ଆଉ।
3: ଆଜ୍ଞା ଆଜ୍ଞା ଆଜ୍ଞା,
2: ଠିକ୍ ଅଛି, ଆପଣ ଖରା
3: ଠିକ୍ ଅଛି ମିଶ୍ର ଆଜ୍ଞା, ରହୁଛି, ନମସ୍କାର।
2: ନମସ୍କାର ଆଜ୍ଞା।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ AEDP ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ହ୍ୟାଲୋ ଆକାଶବାଣୀ
2: ହ୍ୟାଲୋ
1: ହ୍ୟାଲୋ
2: ଆଜ୍ଞା ନମସ୍କାର
1: ନମସ୍କାର ଆଜ୍ଞା
2: ମୁଁ ବରଗଡ଼ରୁ କହୁଥିଲି ଗୋଲକ ବିହାରୀ ପ୍ରଧାନ କହୁଥିଲି
1: ନୂଆ ନୂଆ କରି ଆମର ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ କରିଛନ୍ତି କି ଆଗରୁ କରିଛନ୍ତି
2: କରିଥିଲି ଆଜ୍ଞା ଜାନୁଆରୀ ମାସରେ କରିଥିଲି
1: ଜାନୁଆରୀ ମାସରେ କରିଥିଲେ ଆଚ୍ଛା ଆଚ୍ଛା ଆଚ୍ଛା
2: ଆପଣ ତ ତିନି ମାସ ପରେ ବ୍ୟବଧାନ ଦେଇ ଦେଉଛନ୍ତି ନା ତିନି ମାସ ପରେ ପରେ ପୁଣି ଆଉ ଲାଗୁନି ଆଉ ପୁଣି ତିନି ମାସ ପଳେଇ ଯାଉଛି
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତିନି ମାସ ପରେ ଆପଣ ଯେତେବେଳେ ଟେଲିଫୋନ କରୁଛନ୍ତି ସେତେବେଳେ ଲାଗୁ ଲାଗୁ ତିନି ମାସ ଲାଗିଯାଉଛି ନୁହେଁ
2: ବ୍ୟବଧାନଟାକୁ ଟିକେ କମେଇ ଦିଅନ୍ତୁ ଆଜ୍ଞା ଦୁଇ ମାସ ଦେଲେ ବି ତାପରେ ବି ଲାଗିବନି ପାଞ୍ଚ ମାସ ପରେ ଲାଗିବ
1: ଦେଖନ୍ତୁ ଭାଇ ଅନେକ ଶ୍ରୋତା ବନ୍ଧୁ ଆମର ଲଗାତାର ଭାବରେ ବି ଟେଲିଫୋନ କରୁଛନ୍ତି
2: ଦୁଇ ମାସ ହେଲାଣି ଟ୍ରାଏଲ କରୁଥିଲି ତାପରେ ଆଜି ବି ଏଇଟା ମାନେ ପେସେନ୍ସ ବାହାରେ ହେଇଥିଲାଣି ଏବେ ବନ୍ଦ କରିବାକୁ ଫୋନ ଯାଉଥିଲି ଲାଗିବ ଲାଗନ୍ତି
1: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ ଆମର ଅନେକ ଶ୍ରୋତା ବନ୍ଧୁମାନେ ଲଗାତାର ଭାବରେ ଟେଲିଫୋନ କରୁଛନ୍ତି ଆମେ ରିସିଭ୍ କରୁଛୁ କିନ୍ତୁ ଆପଣଙ୍କ ଟେଲିଫୋନ ଲାଗିପାରେ ନାହିଁ ଆମ ସହିତ ଆଉ
2: ଲଟେରୀ ଲାଗିଲା ଭଳିଆ ଆଜ୍ଞା ଯାହାର ଲାଗିଲା ସେ ଲଟେରୀ ଲାଗିଲା
1: ଆମକୁ ଆଜ୍ଞା ନୂଆ ଶ୍ରୋତା ଜଣେ ଆମ ସହିତ ଯୋଡ଼ି ହେଲା ମାନେ ଆମକୁ ବି ଆଜ୍ଞା ବହୁତ ଖୁସି ଲାଗେ ଆଜି ଆପଣ ଆମ ସହିତ ଯୋଡ଼ି ହେଇଛନ୍ତି ଆମକୁ ବହୁତ ଖୁସି ଲାଗୁଛି ତିନି ମାସ ବ୍ୟବଧାନ ପରେ ବି ଆପଣ ଟେଲିଫୋନ କରି ଚାଲିଛନ୍ତି ତିନି ମାସ ପରେ ଲାଗୁଛି ମାନେ ମୋଟାମୋଟି ଛଅ ମାସ ହେଇଗଲାଣି
2: ତାପରେ ବି ତିନି ମାସ ପଳେଇଗଲା
1: ଆଚ୍ଛା ଆଚ୍ଛା ଠିକ୍ ଅଛି କେମିତି ଅଛନ୍ତି ଆଜ୍ଞା
2: ଭଲ ଅଛି ଆଜ୍ଞା
1: ଆପଣଙ୍କ ପିଲାମାନେ କ'ଣ ପଢାପଢି କରୁଛନ୍ତି
2: ବଡ଼ ଝିଅର ମେଟ୍ରିକ ସରିଲା ସାନ ଝିଅ ଷଷ୍ଠ ପଢୁଛି ଏବେ
1: ଆଚ୍ଛା ଆକାଶବାଣୀ ସହିତ ଆପଣ କେତେ ବର୍ଷ ହେଲାଣି ଯୋଡ଼ି ହେଇକି ରହିଛନ୍ତି
2: ଆକାଶବାଣୀ କମ୍ ସେ କମ୍ ହବ ଏଇଟା ଚାଳିଶ ବର୍ଷ ପାଖାପାଖି ହେଇଯିବ ଆଜି ଗୀତ ଦେଇ ଦିଅନ୍ତୁ ପତିତା ଚଳଚ୍ଚିତ୍ରର ଉଡୁ ଯାଉଁ ଗଗନ ମେଁ
1: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ
2: ଠିକ୍ ଅଛି
1: ଠିକ୍ ଅଛି ହଁ ନମସ୍କାର

0: ରେଡ଼ିଓ ଶୁଣାଶୁଣି ପୁରା ଠିକ୍ ଠାକ୍ କରୁଛନ୍ତି,
1: ହଁ ଆଜ୍ଞା, ସେଇଟା ଆଉ କମ୍ ହେବ କି ଆଜ୍ଞା?
0: ସେଇଟା କମ୍ ହେଇପାରିବନି।
1: ମୋତେ 15 ବର୍ଷ ହେଇଥିଲା, 15-16 ବର୍ଷରୁ ମୁଁ ଶୁଣୁଛି ଆଜ୍ଞା।
0: କେଉଁ କାର୍ଯ୍ୟକ୍ରମ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି ଟିକେ କହିଲେ?
1: ମୁଁ ତ ସମାଚାର ଟିକେ ଭଲ ଲାଗେ ଆଜ୍ଞା, ସମାଚାର ସବୁ ଯେତେ ଇମ୍ପୋର୍ଟାଣ୍ଟ ଜିନିଷଟା ଆଜ୍ଞା ସମାଚାରରେ ଶୁଣୁ ଆଜ୍ଞା।
0: ସମ୍ବାଦ କ'ଣ ଆପଣ ସବୁ ଦିନ ନିଶ୍ଚିତ ଶୁଣନ୍ତି?
1: ହଁ ଆଜ୍ଞା,
0: ଯେତେ ବ୍ୟସ୍ତତା ଥିଲେ ବି ଆପଣ ନିଶ୍ଚିତ ଶୁଣନ୍ତି?
1: ହଁ ଆଜ୍ଞା।
0: ଆଜି କହନ୍ତୁ କେମିତି ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ।
1: ତୁନେ କିସି ସେ କଭି ପ୍ୟାର କିଆ ହେ ବୁଲୁ ବୁଲୁ, ଏଇ ଗୀତ ଶୁଣେ ଦେବେ ଆଜ୍ଞା।
0: ଆଜ୍ଞା, ଧର୍ମାତ୍ମାର ଏଇ ଗୀତ ଆପଣଙ୍କୁ ଆମେ ଶୁଣାଉଛୁ।
2: ତୁମେ କିସି ସେ କଭି ପ୍ୟାର କିଆ ହେ ବୋଲୋ ନା।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଆଜ୍ଞା ଏଇ ବେଲଦା ଟାଙ୍ଗରାଣୀରେ ଆଜ୍ଞା ମିନତି ମହନ୍ତ। ଆଜ୍ଞା ଆଜ୍ଞା, ମୋ ପୁଅ ଝିଅ ମାନେ ଆଜ୍ଞା ଥୟ ଦଉନାହାନ୍ତି, ମାନେ ପୁରା ବ୍ୟସ୍ତ। ଆଜ୍ଞା
0: କ'ଣ ପାଇଁ?
1: ସେମାନେ ଆଜ୍ଞା କହନ୍ତି ତୁ ଫୋନ କର ଆମେ କଥା ହଉ, ତୁ ଫୋନ କର ଆମେ କଥା।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ସିଏ ଆଜ୍ଞା 5 ବର୍ଷର, ସିଏ ଆଜ୍ଞା କଥା ହବା ପାଇଁ ବହୁତ ଦୌଡ଼ି କରେ ମୋତେ।
0: ଆଚ୍ଛା ଆଚ୍ଛା, ଦିଅନ୍ତୁ ଦିଅନ୍ତୁ, କଥା ହେଇଯାଅ।
1: ନମସ୍କାର।
0: ନମସ୍କାର, ତମେ ତମ ନାଁଟା ଟିକେ ଆଗେ କହିଲ। ପ୍ରତ୍ୟୁଷା, ପ୍ରତ୍ୟୁଷା ମହାନ୍ତ। ଆରେ ତମେ ମୋ ସହିତ କଥା ହବ ବୋଲି ବହୁତ ଜିଦି ଧରି ବସିଥିଲ, ମୁଁ ଶୁଣିବାକୁ ପାଇଲି। ଆଚ୍ଛା, ତମେ ରେଡ଼ିଓ ଶୁଣୁଛ କି ନାହିଁ? କେମିତି ଶୁଣୁଛ, ରେଡ଼ିଓରେ ଶୁଣୁଛ କି ମୋବାଇଲରେ ଶୁଣୁଛ? ମୋବାଇଲରେ ଶୁଣୁଛ। ଆଚ୍ଛା, ତମେ ରେଡ଼ିଓ ଶୁଣିଛ କି ନାହିଁ, ରେଡ଼ିଓ ଦେଖିଛ କି ନାହିଁ? ଦେଖିନ? ମୋବାଇଲରେ ଯେଉଁଟା ଶୁଣୁଛ ସେଇଟା ରେଡ଼ିଓ ନୁହେଁ, ରେଡ଼ିଓ ଆକାଶବାଣୀର କାର୍ଯ୍ୟକ୍ରମଟା ତୁମେ ମୋବାଇଲ ମାଧ୍ୟମରେ ଶୁଣିପାରୁଛ, କିନ୍ତୁ ରେଡ଼ିଓ ତୁମ ମାଆ ତୁମକୁ ଦେଖେଇଦେବେ। ତୋ ମାଆଙ୍କୁ କହିବ ଗୋଟିଏ ରେଡ଼ିଓ ମୋତେ ଦେଖେଇ ଦିଅ ବୋଲି। ଆଉ ତମେ, ଆଚ୍ଛା ତମ ସ୍କୁଲରେ ନାଚ ହେଲା, ତମେ ନାଚିଲ କି ନାହିଁ? କେଉଁ ଗୀତଟାରେ ନାଚିଲ କହିଲ, ଟିକେ ଗାଇକି ଶୁଣେଇ ଦିଅ ମ। ବଢ଼ିଆ ଗାଉଛ ଆଉ। ଆଚ୍ଛା, ତମେ ଗୀତକୁ ବେଶୀ ଭଲ ପାଅ କି ଗୀତ ଗାଇବାକୁ ଭଲ ପାଅ ନା ନାଚ କରିବାକୁ ବେଶୀ ଭଲ ପାଅ? ନାଚ ପ୍ରତି ତମର ବହୁତ ଇଚ୍ଛା ଅଛି ନୁହେଁ? ଆଚ୍ଛା, ଆମର କିନ୍ତୁ ଏଇ କାର୍ଯ୍ୟକ୍ରମଟି ଗୀତ ଶୁଣିବା ପାଇଁ, ଜାଣିଛ କି ନାହିଁ? କହୁନ ଗୋଟେ ଭଲ ଗୀତ, ମୁଁ ତମକୁ ଶୁଣେଇ ଦେବି ଆଜି।
1: ମୋ ପୁଅ ଗୀତ ଅନୁରୋଧ କରିବ ପରା, ସିଏ ଜଗିକି ବସି।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ହଉ ଦିଅନ୍ତୁ ଦିଅନ୍ତୁ, ଆପଣଙ୍କ ପୁଅଙ୍କୁ ଦିଅନ୍ତୁ।
1: ଆଜ୍ଞା ନମସ୍କାର।
0: ନମସ୍କାର, ତମ ନାଁ ଟିକେ କହିଦିଅ।
1: ଶ୍ରୀମାନ ପ୍ରତ୍ୟୁଷ କୁମାର ମହାନ୍ତ।
0: ତମ ଭଉଣୀଙ୍କ ନାଁ ହେଲା ପ୍ରତ୍ୟୁଷା, ତମ ନାଁ ପ୍ରତ୍ୟୁଷ, ତମେ ଗୀତ ଅନୁରୋଧ କରିବାକୁ ଚାହୁଁଛ?

0: ହ୍ୟାଲୋ ଆକାଶବାଣୀ,
1: ହଁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ଶାନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦଲା ସମ୍ବଲପୁରରୁ।
0: ଆଜ୍ଞା ଶାନ୍ତନୁ ଭାଇ କେମିତି ଅଛନ୍ତି?
1: ହଁ, ଭଲ ଅଛି ଆଜ୍ଞା।
0: ଭଲ ଅଛନ୍ତି?
1: ଆଜ୍ଞା,
0: ଗରମ ଆପଣଙ୍କ ଅଞ୍ଚଳରେ ବେଶୀ ନା କମ୍?
1: ଗରମ ସମ୍ବଲପୁରର କହନ୍ତୁ ନାହିଁ।
0: ଆଚ୍ଛା।
1: ଦେଖନ୍ତୁ, ଆମର ଯୋଉ 25 ତାରିଖ ସୋମବାର ଦିନ, ମାନେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି, ଏ ଦିନ ଆମର ଗଙ୍ଗାଙ୍କର ଅବତରଣ ହେଇଥିଲା ପୃଥିବୀକୁ। ତ ସେଦିନ ଆମର ଗଙ୍ଗା ଦଶହରା ପାଳନ କରାଯାଏ।
0: ଆଜ୍ଞା।
1: ତ ଆଜି ସେଥିପାଇଁ ଗୋଟେ ଗୀତ ଅଛି, ମାନେ କଥା ଗୀତର ନାଁ ହଉଛି ଗଙ୍ଗା କି ସୌଗନ୍ଧ, ମାନୁ ତ ମେ ଗଙ୍ଗା ମା ହୁଁ ନା ମାନୁ ତ ବହତା ପାନି। ଏଇଟା ଶୁଣିବା।
0: ଠିକ୍ ଅଛି, ଠିକ୍ ଅଛି। ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ଆଜ୍ଞା, କେନ୍ଦ୍ରାପଡା ଜିଲ୍ଲା ଚାଉଳିଆଳ ମେରା, ବଳରାମ ସୁତାର।
0: ବଳରାମ ଭାଇ, ଆପଣ ଆମର ଏଇ କାର୍ଯ୍ୟକ୍ରମକୁ ନୂଆ କରି ଯୋଡି ହେଇଛନ୍ତି କି ଆଗରୁ ଯୋଡି ହେଇଛନ୍ତି?
1: ନାଇଁ ନାଇଁ, ଏଇ ପ୍ରଥମ ନୂଆ ଯୋଡି ହେଲି, ଏଇଟା ପ୍ରଥମ କେନ୍ଦୁଝର।
0: ନୂଆ ଶ୍ରୋତା ଭାବରେ ଆମେ
1: ଖୁଡି କଥା ହେବେ, ଟିକେ ସମୟ ଚାଷା ଟିକେ ଦିଅନ୍ତୁ, କଥା ହେବା।
0: ଆଚ୍ଛା ଆଚ୍ଛା, ଖୁଡି ବି କଥା ହେବେ?
1: ହଁ ହଁ, ଆମେ ନୂଆ ଲଗେଇଛୁ ନା।
0: ଆଚ୍ଛା ଆଚ୍ଛା, ଦିଅନ୍ତୁ ଦିଅନ୍ତୁ।
1: ଦୟା, ଆମେ ଟିକେ ହାଣ୍ଡିକପ ଲୋକ ତ ସାର।
0: ଆଚ୍ଛା ଆଚ୍ଛା, କଣ ଅସୁବିଧା ଆପଣଙ୍କର ଅଛି?
1: ଆଖି ଆଖି
0: ଆଖି ପୁରା ସମ୍ପୂର୍ଣ୍ଣ ଦୃଷ୍ଟି ହେଇନା ଆପଣ?
1: ହଁ ହଁ, ସେ ଅଳ୍ପ ଦେଖା ଯାଉଥିଲା, ଦିଟା ଆଖି ପଳ ମାରିଥିଲା, ତାପରେ ସେ ବଲଦ ସିଂହ ମାରିଦେଲା, ସେ ନୁଠାରେ ଘରେ ବସିଛି ଆଉ। କଥା ହେବେ।
0: ହ୍ୟାଲୋ ହ୍ୟାଲୋ ଆକାଶବାଣୀ
2: ସାର, ନମସ୍କାର।
0: ନମସ୍କାର ଆଜ୍ଞା।
2: ଆମ ଘର କେନ୍ଦ୍ରାପଡା ଜିଲ୍ଲା ଚାଉଳିଆଳ ମେରା ଆମ ଘର।
0: ଆଜ୍ଞା, ଆପଣଙ୍କ ନାଁ କଣ?
2: ମୋ ନାଁ ଅନ୍ନପୂର୍ଣ୍ଣା ଗ୍ରହାଚାର୍ଯ୍ୟ।
0: ଆଚ୍ଛା ଆଚ୍ଛା, ଆପଣଙ୍କ ଖୁଡି ବୋଲି କହିଲେ ପୁତୁରା ଆପଣଙ୍କର ସିଏ ହେବେ ନା?
2: ଗାଁରେ ପୁତୁରା ହେବେ ଆଉ।
0: ଆଜ୍ଞା ଆଜ୍ଞା,
2: ଏ ପୁତୁରା ଦୃଷ୍ଟି ହେଲେ ସେ ଆସନ୍ତି ଆମ ଏପଟେ, ବସନ୍ତି ଆମ ସାଇଆଡେ।
0: ଆଚ୍ଛା,
2: ଲଗେଇଥିଲେ ଫୋନ, କହିଲେ ଖୁଡି ଟିକେ ନିଅ କଥା ହେଇଯିବ ଆଉ।
0: ଆପଣ ରେଡିଓ ଶୁଣନ୍ତି କି ନାହିଁ?
2: ନା, ଆମର ରେଡିଓ ନାହିଁ, ସେଇ ପୁତୁରା ରେଡିଓ ଆଣନ୍ତି, ଆମେ ତାଙ୍କ ପାଖରେ ସେଠି ଶୁଣୁ ଆଉ। ଆମ ଘରକୁ ନେଇକି ଆସନ୍ତି ରେଡିଓ, ଆମେ ଶୁଣୁ ଆଉ।
0: ଆଚ୍ଛା ଆଚ୍ଛା,
2: ତାରିଣୀଙ୍କର ଗୋଟେ ଭଜନ ଦେବେ ଆଉ।
0: ଆପଣ ଯେଉଁ ମା ତାରିଣୀଙ୍କର ଭଜନ ଶୁଣିବାକୁ ଚାହିଁଛନ୍ତି, ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣେଇ ଦେଉଛୁ।

0: ଆଉ ଗୋଟିଏ କଥା ମଧ୍ୟ ଆମେ କହି ରଖୁଛୁ, ଯେଉଁ ଶ୍ରୋତାବନ୍ଧୁମାନେ ଏହି ସପ୍ତାହରେ ଆମ ପାଖକୁ ଏହି କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଥିଲେ ସେମାନେ 3 ମାସ ବ୍ୟବଧାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ। ତେବେ କାର୍ଯ୍ୟକ୍ରମର ପରିସରରୁ ଏଇଠି ଦିଅନ୍ତୁ ବିଦାୟ, ନମସ୍କାର।
1: ଶୁଣିଲେ ଶ୍ରୋତାଙ୍କ ସହିତ ହୋଇଥିବା ମିଠା ମିଠା ଅନ୍ତରଙ୍ଗ ଆଳାପକୁ ନେଇ ଆମର ଫନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଭାସ୍କର ଚନ୍ଦ୍ର ମିଶ୍ର, ବୈଷୟିକ ସହାୟତା କରିଥିଲେ ରୋହିତ କୁମାର ମିଶ୍ର ଏବଂ ଦେବରାଜ ସାହୁ। ଆକାଶବାଣୀ କେନ୍ଦୁଝର, ସମୟ ଦିନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା। ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମାଆ କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି। ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି, ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି, ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି। ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
0: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହା ଗୁରୁବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
2: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ

0: ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ। କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି, କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇ ଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି। କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ। ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି। ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
0: ଧନ୍ୟବାଦ ସାର୍,
2: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି, ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ, ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ, ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲା ସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲା ସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21ଟି ବଡ଼ ଓ 3ଟି ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3ଟି ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ ଷଷ୍ଠ ସପ୍ତମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣି, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୁରୁ ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ

ମଞ୍ଜୁଳ ମଧ୍ୟାହ୍ନରେ ପ୍ରଚାର କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାହି କେରଡ଼ାଗଡ଼ା ମଦନପୁର କେନ୍ଦ୍ରାପଡ଼ାରୁ ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଙ୍ଗଲ ଲଭ୍ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ୍।

ପରବର୍ତ୍ତୀ କଥାଚିତ୍ର ଚାଲବାଜ୍, ଗୀତଟିକୁ ଗାଇଛନ୍ତି ଅମିତ କୁମାର, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀମାନେ। ଶୁଣିବା ପାଇଁ SMS ପଠାଇଛନ୍ତି ଲକି ସୁମ ବୁଗୁଡ଼ା ଗଞ୍ଜାମରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଗୀତଟିକୁ।

ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, କାଳିଆ, ସୁଦାମ ଭାଇ। ଆପଣ କିନ୍ତୁ କେଉଁଠାରୁ ପଠାଇଛନ୍ତି ତାର ଆଡ୍ରେସ୍ଟି ଆପଣ ଲେଖିନାହାନ୍ତି। ତଥାପି ଆପଣଙ୍କ ମନପସନ୍ଦର ଗୀତଟିକୁ ଶୁଣାଇ ଦେଉଛୁ। କଥାଚିତ୍ର ପୂଜା, ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।

ଏ ଗୀତଟିକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ୀ। କଥାଚିତ୍ର ଦେଖା ହେଲା ପ୍ରେମ ହେଲା, ଆଉ ଆପଣ ହେଲେ ବାପୁଜୀ ପାତ୍ର, ବାଉରୀବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟରୁ।

ପ୍ରମୋଦ କୁମାର ସାହୁ, ଢିଅ ସାହି, କାଦୁଅପଡ଼ା, ଜଗତସିଂହପୁରରୁ ଆପଣ ଚାହିଁଛନ୍ତି ବର୍ଡର କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଠୋର।

ଶ୍ରୋତାମାନଙ୍କୁ ଏଇଠି ଜଣାଇ ଦେଉଛୁ, ଯେଉଁ ଶ୍ରୋତାମାନେ ଆମ ପାଖକୁ ଏସ୍ଏମ୍ଏସ୍ ପଠାଇବାକୁ ଚାହାନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁଟି ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ଆମ ପାଖକୁ ପଠାଇ ଦିଅନ୍ତୁ। ନମ୍ବରଟି ହେଲା 09495963210। ପରବର୍ତ୍ତୀ କଥାଚିତ୍ରଟି ହେଲା ଅର୍ଜୁନ। ଗୀତଟିକୁ ଗାଇଛନ୍ତି କୁମାର ମାପି ଏବଂ ତପୁ ମିଶ୍ର। ଆଉ ଆପଣ ହେଲେ ରଞ୍ଜନ କୁମାର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁନ୍ଦ, ମହମ୍ମଦପୁର ବିଲହାଟ କଟକରୁ। ଶୁଣାଇ ଦେଉଛୁ ଆପଣଙ୍କ ମନପସନ୍ଦର ଗୀତଟିକୁ।

ଏଇ ଏସଏମଏସଟିକୁ ପଠାଇଛନ୍ତି। ବ୍ଲକ ଛକ ନିଶ୍ଚିନ୍ତ କୋଇଲିରୁ ଭବାନୀ ଦେବୀ, ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟାନ। ଆପଣମାନଙ୍କ ଅନୁରୋଧର କଥାଚିତ୍ରଟି ହେଲା ଅନାଡ଼ି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଯାହାକୁ ରଖିବେ ଅନନ୍ତ ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ତୃପ୍ତି ଦାସ ଏବଂ ଅନୁରାଧା ଆଉ ଆପଣମାନେ ହେଲେ ଶ୍ୟାମସୁନ୍ଦର ବେହେରା ବିଜୟଲକ୍ଷ୍ମୀ ବେହେରା ମହମ୍ମଦପୁର ବିଲହାଟ କଟକରୁ।

ଏଇ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର 11 CDA କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଚିହ୍ନା ଅଚିହ୍ନା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ତାନସେନ ସିଂ ଏବଂ ସ୍ୱାଗତିକା ରଥ।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କନ୍ତୁଲ ଆଠଗଡ଼ରୁ ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ନାତୁଣୀ ଆତ୍ୟାଶା, କଥାଚିତ୍ର ଜାନି ଦୁଶ୍ମନ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି।

କଥାଚିତ୍ର ପୂଜା ଚନ୍ଦନ, ଗୀତଟିକୁ ଗାଇଛନ୍ତି ଅନୁରାଧା। ଅନୁରୋଧକାରୀ ଶ୍ରୋତା ହେଲେ ସୁନୀଲ କାନ୍ତ ମହାନ୍ତି, ସିଲୁ, ଆକୃତି, ଦେଓକାଲି, ଶଙ୍ଖତ୍ରାସ, କଟକରୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ପଠାଇଛନ୍ତି ସନ୍ତୋଷ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ମଜବୁର। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ।

0: ଶୁଣୁଥିଲେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ବାବାଜୀ ଚରଣ ଦାସ ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ। ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ଭଉଣୀ, ଆପଣମାନେ ଜାଣନ୍ତି ତମାଖୁ ଏମିତି ଏକ ମାରାତ୍ମକ ଚିଜ ଯାହାର ବ୍ୟବହାର ଆମକୁ ଉଭୟ ଶାରୀରିକ ଏବଂ ମାନସିକ ଦୃଷ୍ଟିରୁ ଭୟଙ୍କର ଦୁଃସ୍ଥିତିରେ ନେଇ ପକାଇଦିଏ। ଆଉ ତମାଖୁର ସେହି ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସକାଶେ ପ୍ରତିବର୍ଷ ମେ ମାସ 30 ତାରିଖରେ ପାଳନ କରାଯାଏ ନୋ ଟବାକୋ ଡେ ବା ତମାଖୁ ବର୍ଜନ ଦିବସ। ଆଜି ଏହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ଡକ୍ଟର ରୀନା ରାଉତରାୟ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ପ୍ରତିବର୍ଷ ପରି ଆଜି ମଧ୍ୟ ଆମେ ପାଳନ କରୁଛୁ ତମାଖୁ ବର୍ଜନ ଦିବସ। ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକିଏ ଧାରଣା ଦିଅନ୍ତୁ।
1: ସମସ୍ତଙ୍କୁ ମୋର ନମସ୍କାର। ଆଜି ଆମେ ବିଶ୍ୱ ତମାଖୁ ବର୍ଜନ ଦିବସ ଯେଉଁଟା ପାଳନ କରୁଛୁ, ସମସ୍ତେ ବି ଜାଣିଛନ୍ତି ଯେ ତମାଖୁ ସେବନର ଅପକାରିତା କ'ଣ, ମାନେ ସେଇଟା ଆମମାନଙ୍କୁ ବା ଯେଉଁ ଯୁବପିଢ଼ି ଆଜିକାଲି ସବୁ ତମାଖୁର ସେବନର ଶିକାର ହେଉଛନ୍ତି ସେଇଟା କେତେ କ୍ଷତିକାରକ, ଯେଉଁଟାକି ଅନୁମାନ କରିକି ଆମର ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ଯେଉଁଟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 1987 ଏଇ ନୋ ଟବାକୋ ଡେ ଆରମ୍ଭ କରିଛି ବିଶ୍ୱବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ, ଯେ ତମାଖୁ ଗୋଟେ ନିଶା। ତେଣୁ ସେଇଟା ଏବେ ଯେଉଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ସେଇଟାକୁ ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଖୁଛି ଯେ ପ୍ରାୟ ବିଶ୍ୱରେ ପ୍ରତ୍ୟେକ ବର୍ଷ 80-90 ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଏଇ ତମାଖୁ ସେବନର, ଯାହା ତା ପାଇଁକି ଯେଉଁ ସ୍ୱାସ୍ଥ୍ୟଗତ ଯେମିତି ଫୁସ୍ଫୁସ୍ ଆକ୍ରାନ୍ତ ହେଉଛି ବା ବିଭିନ୍ନ ପ୍ରକାର ବଡି ଅର୍ଗାନ୍ସ ଗୁଡ଼ାକ ଡ୍ୟାମେଜ୍ ହେଉଛି, ସେଥିପାଇଁ ସେମାନେ ଏଇଟା ଗୋଟେ ଏଇ ସଚେତନତାର ଦିବସ ପାଳନ କରାଯାଉଛି।
0: ଆଜ୍ଞା, ବାସ୍ତବିକ ତମାଖୁ ସେବନ କରିବା ଏବଂ ଏହିପରି ଗୋଟେ କୁ ଅଭ୍ୟାସରେ ପଡ଼ିଯିବା ଗୋଟେ ବିଷମ ସମସ୍ୟା। ତେବେ ସାଧାରଣତଃ ତମାଖୁ ସେବନ କ'ଣ କେମିତି ଆରମ୍ଭ ହୋଇଥାଏ ବୋଲି ଆପଣଙ୍କର ମତ?
1: ଦେଖନ୍ତୁ, ମାନେ ଏବେ ତ ଦେଖାଯାଉଛି ଯେ ବେଶୀ ଯୁବପିଢ଼ିମାନେ ବେଶୀ ତମାଖୁ ସେବନରେ ପ୍ରଭାବିତ ହେଉଛନ୍ତି। ଏହାର ଗୋଟେ କାରଣ ହେଲା ଯେ ପିଲାମାନେ ଯେଉଁ ୟଙ୍ଗ ଏଜ୍ରେ ଯେଉଁ କୁସଙ୍ଗ ବିଭିନ୍ନ ସାଙ୍ଗମାନେ ଯେଉଁଠି କେଉଁଠି ତମାଖୁ ଖାଉଛନ୍ତି ଆଉ ତାଙ୍କର ଗୋଟେ ଇଣ୍ଟରେଷ୍ଟ, ମାନେ ଏଇଟା କ'ଣ ଦେଖିବା, ବହୁତ ପିଲା ଅଛନ୍ତି ଯେ ଗୋଟେ ନୂଆ କରି ଜାଣିବା ଏଇଟା କ'ଣ, ମାନେ ତାଙ୍କୁ ପିଲାମାନେ ବତାଉଥିବେ ଏଇଟା ପିଇଦେଲେ ବହୁତ ମାନସିକ ଯେଉଁ ଚାପ ଥିବ ବହୁତ ରିଲାକ୍ସ ଲାଗେ, ଆନନ୍ଦ ଲାଗେ, ହାଲକା ଲାଗିବ। ତେଣୁ କିଛି ପିଲା ତାର ମଜା ନେବା ପାଇଁ ଏଇଟା ପ୍ରକୃତରେ କ'ଣ ଜାଣିବା ପାଇଁ ଯେଉଁ ଚେଷ୍ଟା କରିକି ଧୀରେ ଧୀରେ ଧୀରେ ଧୀରେ ଏଇଟା ଗୋଟେ ନିଶା ନା ନିକୋଟିନ୍, ତେଣୁ ଏଇଟା ଧୀରେ ଧୀରେ ସେମାନେ ସେଇଥିରେ ହାବିଚୁଏଟେଡ୍ ହେଇଯାଆନ୍ତି ବା ସେଇଟା ବାନ୍ଧି ହେଇଯାଆନ୍ତି। ଆଉ କେତେ ଜାଗାରେ ଦେଖିବେ ପରିବାରରେ ଯଦି ବଡ଼ ଲୋକ ତାଙ୍କର ବାପା ଭାଇ ସେମାନେ ଯଦି ଏଇଭଳିଆ ତମାଖୁ ଖାଉଥିବେ ଛୋଟ ପିଲା ଦେଖିକି ଅନୁକରଣ କରିବେ ଏଇଟା କ'ଣ ବାପା ଖାଉଛନ୍ତି, ଗୋଟେ ଟେମ୍ପଟେସନ ଭଲ ଲାଗୁଥିବ, କ'ଣ ବୋଧେ ବହୁତ ଭଲ ଲାଗୁଛି ସେଥିପାଇଁ, ତେଣୁ ଖାଉ ଖାଉ ଖାଉ ଖାଉ ଧୀରେ ଧୀରେ ସେଇଟା ଅଭ୍ୟାସରେ ପଡ଼ିଯାଏ। ଆଉ ଦେଖିବେ ବହୁତ ପିଲା ଯେତେବେଳେ କଲେଜ ଯାଉଛନ୍ତି ବାହାରେ ରହୁଛନ୍ତି ବିଭିନ୍ନ ପ୍ରକାର ମାନସିକ ଚାପଗ୍ରସ୍ତ ହେଉଛନ୍ତି, ବହୁତ କାମ ପଡୁଛି ତାଙ୍କୁ, ବ୍ୟସ୍ତ ରହୁଛନ୍ତି ବା ଡିପ୍ରେସନ ହେଉଛି, ସେତେବେଳେ ଭାବୁଛନ୍ତି ବୋଧେ ଯେହେତୁ ଆର ଗୋଟେ ଅଛି ସମସ୍ତେ ଜାଣୁଛନ୍ତି ଏଇଟାକୁ ଖାଇଦେଲେ ବହୁତ ହାଲକା ଲାଗେ, ମନଟା ସୁନ୍ଦର ନିଦ ହୁଏ ଶୋଇପଡ଼ିବା, ତ ସେଥିପାଇଁ ଭାବନ୍ତି ଯେ ଏଇଟା ବୋଧେ ଆମକୁ ଟେମ୍ପରାରି ଗୋଟେ ରିଲାକ୍ସ ଦେବ, ଆମକୁ ଟିକେ ଆମଦ ଦେବ ଭାବିକି ସେଥିପାଇଁ ବି ନେଇ ଯାଉଛନ୍ତି ମଝିରେ ମଝିରେ ପିଲାମାନେ, ନୋ ନୌକା କ'ଣ କିନ୍ତୁ ଏଇଟା ଗୋଟେ 5-10 ଅଭ୍ୟାସରେ ପରିଣତ ହେଇଯାଏ।
0: ଆପଣ କହିଲେ ଯେ ଚାପରୁ ମୁକ୍ତି ମିଳିଲା ଭଳି ଅନୁଭବ ହୁଏ, ଏ କଥା ଆମେ ବି ବହୁତ ଜଣଙ୍କ ସହିତ କଥାବାର୍ତ୍ତା ଛଳରେ କହୁଥିବାର ମଧ୍ୟ ଶୁଣିଛୁ ଯେ ମୋର ବହୁତ ଚାପ ବା ଷ୍ଟ୍ରେସ୍ ରହୁଛି ଆଉ ତମାଖୁ ସେବନ କରିବା ଫଳରେ ସେଥିରୁ ମୁକ୍ତି ମିଳିଲା ଭଳି ବା ମାନସିକ ଚାପରୁ ମୋତେ ମୁକ୍ତି ମିଳିଲା ଭଳି ଅନୁଭବ କରୁଛି ବୋଲି ଅନେକ ଯୁକ୍ତି କରନ୍ତି।
1: ଦେଖନ୍ତୁ, ସେଟା ଯେତେବେଳେ ସେବନ କରାଯାଏ ତା ଭିତରେ ଯେଉଁ ନିକୋଟିନ ଯେଉଁ ପରିମାଣଟା ଥାଏ, ନିକୋଟିନଟା ଗୋଟେ ନିଶା, ବ୍ରେନକୁ ପାରାଲାଇସ୍ କହିବାକୁ ଗଲେ କରେ, ମାନେ ସବୁ ଜିନିଷ ଚିନ୍ତା କରିବା ଶକ୍ତି ହଜେଇଦେବ, କ'ଣ ଗୋଟେ ଡିପ୍ରେ ଆପଣ ଚିନ୍ତା କରିପାରିବେନି, ଆପଣଙ୍କୁ ଅବସାଦ ହେଇଯିବ, ଆପଣଙ୍କର ବଡି ପୁରା ଏକଦମ ପ୍ରୋସେସ ସ୍ଲୋ ହେଇଯିବ, ତ ଆପଣ ନିଦ ଲାଗିବ ଆପଣଙ୍କୁ, ତେଣୁ ନିଦ ଲାଗିଲେ ଆପଣ ଶୋଇଲେ, କିନ୍ତୁ ସେଇଟା ବୁଝିପାରନ୍ତିନି ଯେ ନିଜେ ଜୀବନଶୈଳୀ ପରିବର୍ତ୍ତନ କରିକି ଯେମିତି ଏକ୍ସରସାଇଜ୍ କରନ୍ତୁ, ଯୋଗ କରନ୍ତୁ, ପ୍ରାତଃ ଭ୍ରମଣ କରନ୍ତୁ, ଭଲ ଖାଦ୍ୟ ସୁଷମ ଖାଦ୍ୟ ଖାଆନ୍ତୁ, ଏଗୁଡ଼ା ବି କଲେ ବି ସେଇ ଜିନିଷ ଆମେ ପାଇବା ଯେଉଁଟା କହୁଛନ୍ତି ମାନସିକ ଚାପରୁ ଆମେ ମୁକ୍ତି ପାଇପାରିବା, କିନ୍ତୁ ଏତେ କଥା କରିବା ପରିବର୍ତ୍ତେ ଯଦି ଗୋଟେ ଏଇଟା ଟିକେ ଟାଣିଦେଲେ କି ତମେ ଗୋଟେ ଖାଇଦେଲେ ଯଦି ଆମକୁ ରିଲାକ୍ସ ଲାଗୁଛି ତ ପିଲାମାନେ ସେଇଟାକୁ ଆପଣେଇ ନେଇଯାନ୍ତି, କିନ୍ତୁ ବୁଝିପାରନ୍ତିନି ଧୀରେ ଧୀରେ ସେଇଟା ଯୋଉ ତାଙ୍କ ନର୍ଭକୁ ପୁରା ଧୀରେ ଧୀରେ ଧୀରେ ଧୀରେ ପାରାଲାଇଜ୍ କରିଦିଏ,
0: ନର୍ଭସ୍
1: ସିଷ୍ଟମଟାକୁ କରିବ। ତା ସାଙ୍ଗରେ ଯୋଉଟା ଆପଣ ବାରମ୍ବାର ଯୋଉଟା ପିଇଲେ ତା ଦେହରେ ଯୋଉ ଟାର୍ ବୋଲି ଯୋଉ କମ୍ପୋଜିସନଟା ଥାଏ ସେଇଟା କ'ଣ କରେ ନା ଫୁସ୍ଫୁସ୍କୁ ଯେତେବେଳେ ଯିବ ଆମର କ'ଣ ଫୁସ୍ଫୁସ୍ ଭିତରେ ମାନେ ସରୁ ସୂକ୍ଷ୍ମ କେଶ ଭଳିଆ ଭିତର ଯୋଉ ଜିନିଷ ଗୁଡା ଥାଏ ସିଲିଆ ବୋଲି କହନ୍ତି ତାକୁ, ଯୋଉଟାକି ସିଏ ସବୁ ଛାଣେ, ମାନେ ଫୁସ୍ଫୁସ୍ରେ ଯୋଉ ଖରାପ ବାୟୁ ଆମେ ଗଲା ସେଟାକୁ ସିଏ ପ୍ରୋସେସିଂ କରେ ବା ଛାଣିଦିଏ, ଧୂଆଁର ଯୋଉ ଟାର୍ର ପ୍ରଭାବରେ ସେଇଟା ଆସ୍ତେ ଆସ୍ତେ ଡ୍ୟାମେଜ୍ ହେଇଯାଏ, ଡ୍ୟାମେଜ୍ ହେଇଗଲେ ତାମାନେ ଫୁସ୍ଫୁସ୍ର କାମ କରିବାର ଶକ୍ତି ଯୋଉଟା ନିଶ୍ୱାସଟାକୁ ଯୋଉ ସେ ଛାଣିକି ଯୋଉଟା କରେ ସେଇଟା ଧୀରେ ଧୀରେ ପ୍ରଭାବ ହ୍ରାସ ହୁଏ। ଆଉ ସେଇ ଯୋଉଟା ନିଶାଟା ସେ କ'ଣ କରେ ନା नर्भकु एक्सपाण्ड करे पुणि संकुचित गरिब पुणि एक्सपाण्ड एई टाइप रो करे एटा करे धीरे धीरे धीरे धीरे नर्भ गुडाक बि सेगुडा बि तार धीरे धीरे क्षमता जोटा कार्य करिवार क्षमता हरै बसै माने तार रिपरकेशन ता जो स्वास्थ्य केवल नुहे माने मानसिक अवस्था देहर खराब आपण देखन्तु जो टिके गरिब मध्यवित्त परिवार रो लोक जिए जदि एई अभ्यास रे पडि गले ସେମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଖରାପ ହେଇଯାଏ କାରଣ ଏଇଟା ବହୁତ କଷ୍ଟଲି ବି ହଉଛି ସବୁ ଖାଇଲେ ବାରମ୍ବାର ଅଭ୍ୟାସ ବ୍ୟୟବହୁଳ ଜିନିଷ ସେଇଟା ହବ ପୁଣି ଗୋଟେ ସାମାଜିକ ପରିସ୍ଥିତି କ'ଣ ସେମାନେ ଆଲୋପ ରହିବା ପାଇଁ ଚେଷ୍ଟା କରିବେ କାହା ସାଙ୍ଗରେ ମିଶିବେନି ସେମାନେ ଭାବିବେ ଯେ ଆମେ ଏଇ ନିଶାଟା ସେବନ କରିଦେଇକି ଆମେ ଆରାମସେ ଶୋଇବୁ ସୋସିଆଲାଇଜିଂ କମିଯାଏ ବେଳେବେଳେ ଯଦି ନ ଖାଇପାରିଲେ ସେଇ ସମୟରେ ଚିଡ଼ଚିଡ଼ା ହେବେ ଘର ଭିତରେ ଅଶାନ୍ତି ସୃଷ୍ଟି କରିବେ ଘରର ପରିବେଶ ପାରିବାରିକ ପରିସ୍ଥିତି ସାମାଜିକ ପରିସ୍ଥିତି ସବୁ ଧୀରେ ଧୀରେ ଏତେ ବିଗିଡ଼ିଯାଏ ଯେ ସେତେବେଳକୁ ଆଉ ମାନେ ଫେରିବାକୁ ସେ ଚେଷ୍ଟା କଲେ ବି ବହୁତ କଷ୍ଟ ହେଇଯାଏ ତେଣୁ ପ୍ରଥମରୁ ଯଦି ଆମେ ସେଇ ଜିନିଷଟାକୁ କଣ୍ଟ୍ରୋଲ କରିବା ଯେ ଏଇଟା ଗୋଟେ ନିଶା ଏଇଟା ବହୁତ ପ୍ରକାରର ଆମକୁ କ୍ଷତି କରିବ ଯେଉଁ କ୍ଷଣିକ ସୁଖ ପାଇଁ ଆମେ କ୍ଷଣିକ ଅଧଘଣ୍ଟେ ଆମକୁ ରିଲାକ୍ସ ଲାଗିବ ବା ଆମେ ଟିକେ ଗୋଟେ ଦିନ ଆଜି ରାତିଟା ଖାଲି ଶାନ୍ତିରେ ଶୋଇପଡ଼ିବା ବୋଲି ଭାବିଦେଇକି ଜୀବନ ସାରା ପାଇଁକି ଆପଣ ଦୁଃଖକୁ ଆମନ୍ତ୍ରଣ କରୁଛନ୍ତି
0: ଆଜ୍ଞା ଏଇ ଯେଉଁ ଆପଣ କହିଲେ ଯେ ଯିଏ ତମାଖୁ ସିଧାସଳଖ ଭାବରେ ଗ୍ରହଣ କରୁଛନ୍ତି ବା ସେବନ କରୁଛନ୍ତି ତାଙ୍କ ଉପରେ ଏଇସବୁ ପ୍ରଭାବ ପକାଏ ଆଉ ଗୋଟେ କଥା ଆମେ ଲକ୍ଷ୍ୟ କରିଛୁ ଯେ ପାସିଭ୍ ସ୍ମୋକିଂ ଯେଉଁଟାକୁ ଆମେ ପରୋକ୍ଷ ନିଶାର ପ୍ରଭାବ ବୋଲି କହିପାରିବା ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ
1: ସେଇଟା ତ ଦେଖାଯାଇଛି ଏବେ ଯେଉଁ ଆମର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହଉ ବା ଯେଉଁ ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ମାନେ ଯେଉଁ ରିସର୍ଚ୍ଚ କରୁଛନ୍ତି ଗବେଷଣାରୁ ଦେଖାଯାଇଛି ଯେ ଯେଉଁମାନେ ସ୍ମୋକିଂ କରୁଛନ୍ତି ତାଙ୍କ ସହିତ ରହୁଥିବା ତାଙ୍କ ପରିବାରବର୍ଗ ସ୍ତ୍ରୀ ହଉ ପୁଅ ହଉ ଝିଅ ହଉ ପାସିଭ୍ ସ୍ମୋକ କରନ୍ତି ସେମାନେ ଯେତେବେଳେ ସ୍ମୋକ୍ କରନ୍ତି ଯେଉଁ ଧୂଆଁଟା ଛାଡ଼ନ୍ତି

0: ତ ରୋଗ ଏବେ କ୍ୟାନ୍ସର ବି ହଉଛି ପାସିଭ୍ ସ୍ମୋକର୍ସ ମାନଙ୍କର ଯୋଉ କୁହନ୍ତି ସେମାନଙ୍କୁ ଯୋଉମାନେ ସ୍ମୋକର୍ସ ବା ତମାଖୁ ସେବନକାରୀଙ୍କ ପାଖରେ ଯୋଉମାନେ ରହୁଛନ୍ତି ସେମାନେ ମଧ୍ୟ ତମାଖୁର ଯୋଉ କୁପରିଣାମରେ କ୍ଷତିଗ୍ରସ୍ତ ହଉଛନ୍ତି ଯୋଉଟାକି ମେଡିକାଲ ସାଇନ୍ସ ବର୍ତ୍ତମାନ ସେଇଟାକୁ ବି ମଧ୍ୟ
1: ପ୍ରମାଣିତ
0: କରିସାରିଲା।
1: ଆଜ୍ଞା, ଶାରୀରିକ ଭାବରେ ତ ତମାଖୁ ସେବନର ବହୁତ କୁପ୍ରଭାବ ରହିଛି, ଯୋଉମାନେ ତମାଖୁ ସେବନ କରୁଛନ୍ତି ସେମାନଙ୍କର ଅନେକ ଶାରୀରିକ ସମସ୍ୟା ଦେଖାଯାଉଛି ଯେମିତିକି କ୍ୟାନ୍ସର ତନ୍ମଧ୍ୟରୁ ଅନ୍ୟତମ, ତା ସହିତ ମନ ସ୍ୱାସ୍ଥ୍ୟରେ ମଧ୍ୟ ଏହାର ପ୍ରଭାବ ପଡୁଛି।
0: ପ୍ରଥମ କଥା ହଉଛି ଯୋଉମାନେ ସେବନ କରୁଛନ୍ତି ସେମାନେ ଭାବୁଛନ୍ତି ଯେ ମାନସିକ ଅବସାଦ ମାନସିକ ଚାପରୁ ମୁକ୍ତି ପାଇବା ପାଇଁ ଆମେ ସେବନ କରିବୁ, କିନ୍ତୁ ପରୋକ୍ଷ ଭାବରେ ଧୀରେ ଧୀରେ ସେମାନେ ଯେତେବେଳେ ଆଡିକ୍ସନ ହେଇଯାନ୍ତି ତାଙ୍କର ବ୍ରେନ୍ର ଯୋଉ ନର୍ଭସ୍ ସିଷ୍ଟମଟା ଧୀରେ ଧୀରେ କାମ କରିବାର କ୍ଷମତା ହରେଇ ବସିବ, ସେମାନେ ଚିନ୍ତା କିଛି କରିପାରନ୍ତିନି। ଆପଣମାନେ ଦେଖିବେ ଆମ ସୋସାଇଟିରେ ବିଭିନ୍ନ ପ୍ରକାରର ଯୋଉ କ୍ରାଇମ୍ ହଉଛି ଆପଣ ଦେଖିବେ ପ୍ରାୟ ସାଧାରଣତଃ ଦେଖିବେ ସେ ନିଶାଗ୍ରସ୍ତ ହେଇଥିବ, ଏଇଥିପାଇଁ ଯେ ନିଶା ଯେତେବେଳେ ନେଇଯାଏ ସେମାନେ ଚିନ୍ତା କରିବାର କ୍ଷମତା ହରେଇ ବସନ୍ତି।
1: ଆଜ୍ଞା,
0: ସେଟା ପରୋକ୍ଷ ଭାବରେ ସମାଜ ଉପରେ କୁପ୍ରଭାବ ପକେଇବ, ପରିବାର ଉପରେ, ପିଲାମାନଙ୍କ ଉପରେ, କାରଣ ସେମାନେ ଯେତେବେଳେ ଚିନ୍ତା କରୁନଥିବେ ଚିଡ଼ଚିଡ଼ା ହେବେ, ବିରକ୍ତ ହେବେ, ଆଗ୍ରେସିଭ ହେବେ, ହିଂସାତ୍ମକ ଆଚରଣ ମଧ୍ୟ କରିବେ, ତେଣୁ ସେତେବେଳେ ତାଙ୍କ ସାମ୍ନାରେ ଯିଏ ପଡ଼ିଲା, ଯଦି ପରିବାର ଲୋକ ପଡ଼ିଲେ ସେମାନେ ବି ତାର କୁପରିଣାମ ଭୋଗିବେ, କଷ୍ଟଟା ପାଇବେ, କାରଣ ସେ ରାଗିବେ, ପିଲାଙ୍କୁ ମାରିବେ, ପିଲାଙ୍କୁ ବି ଠିକ ଶାସନ କରିପାରିବେ ନାହିଁ, ମାନେ ଯୋଉଟା କହନ୍ତିନି ଯୋଉଟା ପିଲାମାନଙ୍କୁ ବି ଯଦି ଆମେ ପ୍ରିନ୍ସିପାଲରେ ନିଜେ ପ୍ରିନ୍ସିପାଲରେ ରହିଲେ ତ ପିଲା ସେକୁ ଅନୁକରଣ କରିବ ନା ପିଲାମାନେ, ତ ସେଟା ବି କରିପାରିବେନି। ତେଣୁ ଫଳତ ସମାଜ, ପରିବାର, ସାଙ୍ଗସାଥି, ବନ୍ଧୁବାନ୍ଧବ ସବୁଠୁ ସେମାନେ କଟଅଫ୍ ହେବେ, ବା ଯଦି ବି ସେମାନଙ୍କ ସହିତ ସମ୍ପର୍କ ରଖିଲେ ସେ ସମ୍ପର୍କଟା ଗୋଟେ ଆଉ
1: ସୁସ୍ଥ
0: ସମ୍ପର୍କ ହେଇପାରେ।
1: ଆଜ୍ଞା, ଆଉ ଗୋଟେ କଥା ବି ଆମେ ଲକ୍ଷ୍ୟ କରୁ ଯେ ଯୋଉମାନେ ନିଶା ସେବନ କରନ୍ତି ସେମାନଙ୍କର କାମ କରିବା ପାଇଁ ନିତିଦିନିଆ ସ୍ୱାଭାବିକ ଭାବରେ କାମ କରିବା ପାଇଁ ଆଗ୍ରହ ମଧ୍ୟ କିଛିଟା କମ୍ ହେଇଯାଏ।
0: ହଁ, ସେମାନେ ଯେତେବେଳେ ଡିପେଣ୍ଡେଣ୍ଟ ହେଇଯାନ୍ତି, ନିର୍ଭରଶୀଳ ହେଇଯିବେ ନିଶାରେ, ଦେଖନ୍ତୁ ଯେତେବେଳେ ନିଶାଟା ମାନେ ସେମାନେ ନ ନେବେ, ସେବନ ନ କରିବେ, ସେତେବେଳେ କ'ଣ ହବ ତାଙ୍କୁ ଆଉ ଭଲ ଲାଗିବନି, କାରଣ ତାଙ୍କର ସେଇଟା ଫିଜିକାଲ ଚେଞ୍ଜେସ ଯୋଉ ବଡି ଭିତରେ ଯୋଉ କରାଏ ନିଶାଟା ସେଇଟା ଆଉ ହବନି, କାରଣ ସେଇଟା ନେଲେ ହିଁ ତାଙ୍କୁ ଗୋଟେ ଶକ୍ତି ଆସେ, କିନ୍ତୁ ସେଇଟା ଯେତେବେଳେ ତାଙ୍କର ନ ନେଇପାରିବେ ତ ନ୍ୟାଚୁରାଲି ନର୍ଭସ୍ ସିଷ୍ଟମଟା ତାର ଅଟୋମେଟିକାଲି କାମ କରିବାର କ୍ଷମତା ହରେଇଥାଏ ନା, ତେଣୁ ସେମାନେ ସବୁବେଳେ ସେ ଡିପେଣ୍ଡେଣ୍ଟ ହେଇଯାଇଥିବ ଏଇ ନିଶାଟା ନେଲେ ହିଁ ମୋ କାମଟା, ମାନେ ସେମାନେ ଆଗ୍ରେସିଭ ହେଇକି କିଛି କରିବେ, ଯେତେବେଳେ ନ ନେବେ ସେଠୁ ସେମାନେ ବିଷାଦଗ୍ରସ୍ତ ହେଇ ପଡ଼ିଲେ ବା ତାଙ୍କର ଟାର୍ଗେଟ୍ ହାସଲ ନ କରିପାରିଲେ ସାଇକୋଲୋଜିକାଲି ସେମାନେ ଇନଫିରିୟର ଫିଲ୍ କରନ୍ତି ବା ଚାପଗ୍ରସ୍ତ ଫିଲ୍ କରନ୍ତି, ତେଣୁ ସେମାନେ ଧୀରେ ଧୀରେ ଧୀରେ ଧୀରେ ଏଇଟା କହିବାକୁ ଗଲେ ଲଙ୍ଗ୍ ଟର୍ମରେ ଏଇଟା ବହୁତ ହି କ୍ଷତିକାରକ ଶରୀର ପାଇଁ, ମନ ସ୍ୱାସ୍ଥ୍ୟ ପାଇଁ, ସବୁ ପାଇଁ ଏଇଟା ବହୁତ କ୍ଷତିକାରକ।
1: ଆଜ୍ଞା, ତମାଖୁ ସେବନର ଅଭ୍ୟାସକୁ ଛାଡ଼ିବାର ଯୋଉ ପ୍ରକ୍ରିୟା ରହିଛି ସେଇଟାକୁ ଆମେ କେମିତି ଆରମ୍ଭ କରିପାରିବା?
0: ଦେଖନ୍ତୁ, ପ୍ରଥମେ କଥା ହେଲା ଯେ ଯିଏ ସେବନକାରୀ ତାକୁ ଗୋଟେ ଦୃଢ ସଂକଳ୍ପ ନେବା ପାଇଁ ପଡିବ ଯେ ହଁ ମୁଁ ଛାଡ଼ିବି। ଦୁନିଆରେ ଏମିତି କୌଣସି ଜିନିଷ ନାହିଁ ଯେ ମୁଁ ଏଇଟା କରିପାରିବି ନାହିଁ, ସେଇଟା ଯଦି ଭାବିଦେଲ ନାହିଁ ଏଇଟା ମତେ ଦେଖିଲି ଏଇଟା ମୋର ଏଇ ଏଇ କ୍ଷତି କରୁଛି, ମୋ ନିଜର, ମୋର ପ୍ରଫେସନରେ କ୍ଷତି କଲା, ମୋର ପରିବାରରେ କ୍ଷତି କରୁଛି, ମୋ ସାମାଜିକ ସାଙ୍ଗସାଥି ଏମାନଙ୍କ ସହିତ ବି ସବୁ କ୍ଷତି କରୁଛି ସମ୍ପର୍କରେ, ତ ମୁଁ ଛାଡ଼ିବି ଦୃଢ ସଂକଳ୍ପ। ସେ ଯେତେବେଳେ ଦୃଢ ସଂକଳ୍ପ ନେବ ସେତେବେଳେ ପରିବାର ଆଉ ସମାଜ ବା ସାଙ୍ଗସାଥିମାନଙ୍କର ମଧ୍ୟ ସହଯୋଗ ରହିବା ଉଚିତ, ଯେ ସେତେବେଳେ ସେହି ସମୟରେ ଯେତେବେଳେ ସେ ଚିନ୍ତା କରୁଥିବ ମୁଁ ଛାଡ଼ିବି, ଅଛନ୍ତି ବହୁତ ସାଙ୍ଗ, କାଇଁ ଛାଡ଼ିବୁ ତୁ ଗୋଟେ କ'ଣ ହାରିଗଲୁ, ବହୁତ କଥା ତାକୁ ଏମିତି କହିବେ ଯେ ସେଇ ଜାଗାରେ ସେ ପୁଣି ଭାବିବ ଆରେ ମୋତେ କ'ଣ ସବୁ ଥଟ୍ଟା କରୁଛନ୍ତି, ମୁଁ ଛାଡ଼ିଦେବି କ'ଣ, ମୁଁ କ'ଣ ୱିକ୍ ଲୋକଟା, ଦୁର୍ବଳ ଲୋକଟା, ଛାଡ଼ିବି ନା ମୁଁ ଖାଇବି। ତେଣୁ ସେହି ସମୟରେ ପରିବାର ଲୋକ ମଧ୍ୟ ତାକୁ ନାଇଁ ଛାଡ଼ିବ ଠିକ୍ ଅଛି ତମର କ'ଣ ଦରକାର, ଯେତେବେଳେ ସିଏ କିଛି ଦିନ ତ ରହିବ ସେ ଯୋଉ ତାଙ୍କର ଯୋଉ ରିଆକ୍ସନଟା ରହିବ ଛାଡ଼ିବାରେ, ଯୋଉଟା କୋଉ ଛାଡ଼ିଲା ବେଳେ ସେଠି ଡିପ୍ରେସନ୍ ଫିଲ୍ କରିବ ବା ଟିକେ ଦୁର୍ବଳ ଫିଲ୍ କରିବ, ସେହି ସମୟରେ ପରିବାର ବର୍ଗ ତାକୁ ସପୋର୍ଟ କରିବେ, ମାନେ ତାକୁ ସେହି ସମୟରେ ଆଉ ଟିକେ ତାକୁ କାଉନ୍ସେଲିଂ କରିବେ, ନାଇଁ ଠିକ୍ ଅଛି ତତେ ଯଦି ନ ଭଲ ଲାଗୁଛି ଟିକେ ରେଷ୍ଟ ନେ, ମୁଁ ତତେ ଏଇଟା ଦଉଛି, ତୁ ଏବେ ଟିକେ ଏମିତି ପାଣି ପିଇ, ତୁ ଟିକେ ଭଲରେ ଶୋଇପଡ଼, ଆଜି ବ୍ୟସ୍ତ ହେବା ଦରକାର ନାହିଁ। ତେଣୁ ପରିବାର ତରଫରୁ ଯଦି ତାର ପିଲାମାନେ ହୁଅନ୍ତୁ ବା ଯୋଉ କହନ୍ତି ସହଯୋଗ ସ୍ତ୍ରୀ ବି ହୁଅନ୍ତୁ, ସେମାନେ ଯଦି ସହଯୋଗ କରିବେ ତାହେଲେ ତାକୁ ମାନେ ଗୋଟେ ସହଜ ହବ। ଏବଂ ଯଦି ଆପଣ ଫିଲ୍ କରୁଛନ୍ତି ପରିବାର ଭିତରେ ଛୋଟ ପିଲା, ଆଜିକାଲି ଯୋଉ କିଶୋର ନାବାଳକ ସବୁ ନଉଛନ୍ତି, ବାପା ମା ଫିଲ୍ କଲେ ଯେ ଏଇ ସାଙ୍ଗସାଥି ସହିତ ମିଶିକି ଏମିତି କରିଥିଲା ବଟ୍ ସେ ନିଜେ ରିଅଲାଇଜ୍ କରୁଛି, ବା ତାକୁ ଆମେ ଛଡେଇବା କିଛି ଦିନ, କୁସଙ୍ଗରୁ ଦୂରେଇକି ରଖନ୍ତୁ ତାକୁ, ଛାଡ଼ନ୍ତୁନି ସାଙ୍ଗସାଥି ମାନଙ୍କୁ, ପ୍ରଥମେ କିଛି ଦିନ ତାକୁ ଘରେ ରଖି ଟିକେ ଗୁଡ୍ ହ୍ୟାବିଟ୍ ତାପରେ ଡେଭଲପ୍ କରନ୍ତୁ, ସାଙ୍ଗରେ ନେଇକି ପ୍ରାତ ଭ୍ରମଣରେ ଯାଆନ୍ତୁ, ତାର ମନପସନ୍ଦର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଅନ୍ତୁ, ତାକୁ ଟିକେ ୟୋଗା ପ୍ରାଣାୟମ ହେରିକା କରାନ୍ତୁ, ତାକୁ ସାଙ୍ଗରେ ରହିକି କଲେ ଯଦି ଜଣେ ଛାଡ଼ିବାକୁ ଇଚ୍ଛା କରୁଛି ତାକୁ ଯଦି ଆମେ 15 ଦିନ କି 20 ଦିନ, ଆମର ଯେମିତି କହନ୍ତି ନା ଗୋଟେ 21 ଡେଜ୍ ଗୋଟେ ଥାଏ ଆମର, ଯଦି 21 ଦିନ ଆପଣ ଯୋଉ ଅଭ୍ୟାସଟା କରିବେ ସେଟା ଧୀରେ ଧୀରେ ସେଟା ରହିଯାଏ କରିପାରିବା। ତେଣୁ ସେହି ହିସାବରେ ଆମେ ଯଦି ଯେମିତି ନେଲା ବେଳକୁ ଯଦି ସେ କଣ୍ଟିନ୍ୟୁଅସ୍ଲି କି ପାଖାପାଖି 21 ଦିନ ସେ ନେଇଗଲା ତାହେଲେ ସେ ପୁରା ନିଶାରେ ପଡ଼ିଯିବ। ସେମିତି ଛାଡ଼ିଲା ବେଳେ ଯଦି ତାକୁ ଆମେ ମାସେ 15 ଦିନ ତାକୁ 21 ଦିନ କହୁଛି ଯୋଉ ତାକୁ ଆମେ ଜଗିଦେବା ପିଲାଟିକୁ,

0: ତୁ ସାଙ୍ଗସାଥି ପାଖକୁ ଯା ନା, ତୋର କଣ ଇଚ୍ଛା ହଉଛି, ମାନେ ଘର ଭିତରେ ଆଗ୍ରହ ସୃଷ୍ଟି କରିକି ତାକୁ ରଖିବାକୁ ପଡିବ। ତାର ଇଚ୍ଛା ଅଛି ଫିଲ୍ମ ଦେଖିବୁ, ତୁ ଏଠି ଘରେ ବସିକି ଦେଖ, ସିନେମାଟା ଦେଖେ, ତୁ ଏଇଟା ଖାଇବୁ, କଣ ମନ ପସନ୍ଦ ଖାଇବା କର। ତେଣୁ ପୁରା କାଉନ୍ସେଲିଂ ଦରକାର ପ୍ୟାରେଣ୍ଟସ ମାନଙ୍କର। ମାସେ ଖଣ୍ଡେ ଯଦି ତାକୁ ସପୋର୍ଟ କରିଦେଲେ ନା, ଫ୍ରେଣ୍ଡଲି ହେଇକି ଦେଖିବେ, ସେ ଧୀରେ ଧୀରେ ଛାଡ଼ିଦେବ।
1: ଏଇ ଯୋଉ ସାନ ପିଲାମାନଙ୍କର ତମାଖୁ ସେବନର କୁଅଭ୍ୟାସରୁ ତାଙ୍କୁ ଦୂରେଇ ରଖିବା କଥା କୁହନ୍ତୁ, ବା ବଡ ମାନେ ସେମାନଙ୍କୁ ତମାଖୁ ଛଡେଇବାର ପ୍ରକ୍ରିୟା କଥା କୁହନ୍ତୁ। ସ୍ତ୍ରୀ ଲୋକଟିଏ ବେଶୀ ସେଥିରେ ପ୍ରଭାବିତ ହେଇଥାଏ, ଆଉ ସିଏ କୋଉଠି ନା କୋଉଠି ପରିବାରର ଅନ୍ୟମାନଙ୍କ ଅପେକ୍ଷା ଅଧିକରୁ ଅଧିକ ଚାହୁଁଥାଏ ଯେ ତା ପିଲା, ତା ସ୍ୱାମୀ ତମାଖୁ ସେବନରୁ ଦୂରେଇ ଯାଆନ୍ତୁ। କିନ୍ତୁ ଅନେକ ସମୟରେ ତାର ସ୍ୱୀକୃତି କୁହନ୍ତୁ ବା ତାର ଯୋଉ ଆବେଗ ଆଉ ତାର ଯୋଉ ପ୍ରୟାସଟା ଅନେକ ସମୟରେ ଅଣଦେଖା ହେଇଯାଏ। ସ୍ୱାମୀ ମାନନ୍ତି ନାହିଁ, ପିଲା ମାନନ୍ତି ନାହିଁ, ସେଇଠି ସେ ସ୍ତ୍ରୀ ଲୋକଟି କେମିତି ତା ନିଜକୁ ପ୍ରସ୍ତୁତ କରିବ ଯାହାଫଳରେ କି ସେ ବାରମ୍ବାର ତା ଛୁଆକୁ ହଉ ବା ତାଙ୍କ ସ୍ୱାମୀଙ୍କୁ ହଉ ସେଥିରୁ ଦୂରେଇବାକୁ ଚେଷ୍ଟା କରିବ।
0: ଏଇଟା ଗୋଟେ ବହୁତ ବଡ ମାନେ ସତରେ ଗୋଟେ ବହୁତ ସମ୍ବେଦନଶୀଳ ଜିନିଷ ଯେ ପରିବାର ଯାହାର ସ୍ୱାମୀ ହୁଅନ୍ତୁ ବା ପିଲାମାନେ ଯେତେବେଳେ ନିଶାଗ୍ରସ୍ତ ହୁଏ, ପ୍ରକୃତରେ ସବୁଠୁ ବେଶୀ ପ୍ରଭାବିତ ହୁଏ ଘରର ସ୍ତ୍ରୀ ଲୋକଟି। କାରଣ ପ୍ରଥମ କଥା ହେଲା ଯେ ସେ ନିଶାଗ୍ରସ୍ତ ହେଲେ ତାଙ୍କର ଆଚାର ବ୍ୟବହାର ବଦଳିଯିବ, ପିଲା ବି ଆଭଏଡ କରିବ ମା ବାପାଙ୍କୁ, ସ୍ୱାମୀ ସମ୍ମାନ ଦବନି ତାକୁ, ତ ସେଇଟା ହବ। ପ୍ଲସ ଆର୍ଥିକ ସମସ୍ୟା ଦେଇ ସେମାନେ ଗତି କରିବେ ନିଶ୍ଚିନ୍ତ ଭାବରେ। ଏଭଳିଆ ଗୋଟେ ଯଦି ଅଭ୍ୟାସ ରହିଲା, ଫାଇନାନ୍ସିଆଲି ବି ଘରେ ଟିକେ ପ୍ରୋବ୍ଲେମ ହବ,
1: ଚାହିଁବନି।
0: କିମ୍ବା ପିଲାଟିଏ ବି ଯଦି ଭଲ ପାଠ ନ ପଢିଲା, ସେଟା ବି ଗୋଟେ ମାର ପ୍ରେସର, ମୋ ପିଲା ମଣିଷ ହେଲାନି ମୁଁ କଣ କରିବି, ସ୍ୱାମୀ ଏପଟେ ନିଶାଗ୍ରସ୍ତ ହେଲା ବେଳକୁ। ସେଇ ଦୃଷ୍ଟିରୁ ସବୁଠୁ ବେଶୀ ପ୍ରଭାବିତ ହୁଏ ମହିଳା। କିନ୍ତୁ ବହୁତ ଜାଗାରେ ମହିଳାଟିଏ ତାକୁ ବହୁତ ଦୃଢ ହବା ପାଇଁ ପଡିବ। ଆଉ ଗୋଟେ କଥା, ଅନେକ ଜାଗାରେ ଆମେ ଦେଖିଛୁ ସ୍ୱାମୀମାନେ ଜମା ବି ଶୁଣନ୍ତିନି ମହିଳାମାନଙ୍କ କଥା, ତ ସେ ଜାଗାରେ ସିଏ ଦୃଢ ସ୍ଥିର ହେଇକି ସେମାନଙ୍କର ସାଇକୋଲୋଜିକୁ ବୁଝିବାକୁ ଚେଷ୍ଟା କରିବ। ବହୁତ ଜାଗାରେ ମୁଁ ଦେଖିଛି ମହିଳାମାନେ ହାରି ବି ଯାଆନ୍ତି, ନା ଆମେ ପାରୁନୁ, କରି ହଉନି। ତ ସେ ଜାଗାରେ ମୁଁ ଶୁଣୁଥିବା ସବୁ ମହିଳାମାନଙ୍କୁ ମୁଁ ଏଇଟା କହିବାକୁ ଚାହୁଁଛି ଯେ ଆମକୁ ଟିକେ ଧୈର୍ଯ୍ୟ ଧରି ରହିବାକୁ ପଡିବ ଏବଂ ସ୍ଥିର ହେଇକି ନା ଆମେ ଆମକୁ କାଉନ୍ସେଲିଂ କରିବାକୁ ପଡିବ। ଦେଖନ୍ତୁ ଗୋଟେ ଜିନିଷ, ଯେତେବେଳେ ଆପଣଙ୍କର ପୁଅ ହଉ ବା ସ୍ୱାମୀ ହଉ ଯଦି ନିଶାଗ୍ରସ୍ତ, ଆପଣ ସେ ସମୟରେ ତାକୁ କିଛି କହିବେନି। କାରଣ ସେ ସମୟରେ ଯେତେବେଳେ ସେମାନେ ନିଶାଗ୍ରସ୍ତ ଥାନ୍ତି, ସେତେବେଳେ ତାଙ୍କର ମୁଣ୍ଡରେ କିଛି ବୁଝିବା ଶକ୍ତି ନଥାଏ, ତାଙ୍କୁ ସେ ସମୟରେ କିଛି ବୁଝେଇବେନି। ପର ମୁହୂର୍ତ୍ତରେ ଯେତେବେଳେ ସେ ତ ଆଉ 24 ଘଣ୍ଟା ନିଶାଗ୍ରସ୍ତ ହଉନି, ତ ରାତିରେ ଖାଇକି ଆସିଲେ, ନିଶା ଶୋଇଲେ କି କଣ କଲେ, ସକାଳୁ ଯେତେବେଳେ ସିଏ ଭଲ ସମୟରେ ମୁଣ୍ଡରେ ବସିଥିବେ, ଯେତେବେଳେ ଆପଣ ଖାଇବାକୁ ଦଉଛନ୍ତି କି ସେମାନେ ବାହାରିକି ଅଫିସ ବାହାରୁଛନ୍ତି, କଣ ସେଇ ସମୟରେ ଆପଣ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିବେ ଯେ ଦେଖ ଏଇଟା ଖାଇବା ଦ୍ୱାରା ଆମର କଣ କଣ ଅସୁବିଧା ହଉଛି, ଏଇଟା ଖାଇବା ଦ୍ୱାରା ଆମର ଏତେ ପଇସା ଖର୍ଚ୍ଚ ଯାଉଛି, କି ବା ଏଇଟା କରିବା ଦ୍ୱାରା ତମର ଦେହଟା ଦେଖ ଖରାପ ହେଲାଣି, ତମେ ଆସ୍ତେ ଆସ୍ତେ ଦୁର୍ବଳ ହେଇଯାଉଛ, ତମେ ଖାଇପାରୁନ, ଏତିକି ଭାତ ଖାଉଥିଲ ଏତିକି ଭାତ ଏବେ ଖାଉଛ, ବିଭିନ୍ନ ପ୍ରକାର ୱେ ଅଛି ତାଙ୍କୁ ବୁଝେଇପାରିବ। କାରଣ ଦେଖନ୍ତୁ ଏବେ ସବୁ ଯୋଉ ରିହାବିଲିଟେସନ ସେଣ୍ଟର ହଉଛି, ସେଠି ବି ତ ଯାଇକି ବହୁତ ଲୋକ ବି ଭଲ ହେଇକି ଫେରୁଛନ୍ତି, କେମିତି ଭଲ ହଉଛନ୍ତି, ସେଠି ଯୋଉ କାଉନସେଲର ମାନେ ଅଛନ୍ତି କାଉନସେଲିଂ କରୁଛନ୍ତି। ସେମାନଙ୍କ ଅପେକ୍ଷା ଆମେ ଯେତେବେଳେ ଘରେ ଯୋଉଟେ ସ୍ତ୍ରୀ ଲୋକ, ସିଏ ବେଶୀ ମନସ୍ତତ୍ଵଟା ବୁଝେ ତା ସ୍ୱାମୀର ବା ତା ପୁଅର, ତ ସେ ଜାଗାରେ ଯଦି ସିଏ ବୁଝେଇବା ପାଇଁ ଚେଷ୍ଟା କରିବ ଭଲ ସମୟରେ, ଆପଣ ତାଙ୍କୁ ବୁଝେଇବେ, ଦେଖିବେ ଧୀରେ ଧୀରେ ଧୀରେ ଧୀରେ। ବହୁତ ଜାଗାରେ କଣ ହୁଏ କି ସ୍ତ୍ରୀମାନେ ଯେତେବେଳେ ଧୈର୍ଯ୍ୟଚ୍ୟୁତ ହେଇଯାନ୍ତି, ବ୍ୟସ୍ତ ବିବ୍ରତ ହେଇଯାନ୍ତି, ବହୁତ ଜଞ୍ଜାଳ ଏତେ ସବୁ ସମୟରେ, ରାଗିକି ଉଚ୍ଚ ସ୍ୱରରେ ସେମାନେ କରନ୍ତି। ଆଉ ପୁରୁଷମାନଙ୍କର ଗୋଟେ ଜିନିଷ ହେଲା, ଆପଣ ଯଦି ତାଙ୍କୁ ଆଗ୍ରେସିଭ ହେଇକି ଉଚ୍ଚ ସ୍ୱରରେ ବଡ଼ ପାଟିରେ ଯୁକ୍ତି କରିକି ଯଦି ଆପଣ କହିବେ, ସେମାନେ ଶୁଣିବେନି, ସେମାନେ ଆହୁରି ଆଗ୍ରେସିଭ ହେବେ, ଆହୁରି କରିବେ। ତେଣୁ ତାଙ୍କୁ ସବୁବେଳେ ସ୍ନେହ ଆଦର ଦେଇକି ତାଙ୍କୁ ଆପଣ ମନେଇକି ଆପଣ ତାଙ୍କୁ ସେ ଅଭ୍ୟାସଟାକୁ ଛଡ଼େଇ ପାରିବେ, ନିଜ କଥାଟାକୁ ରଖିପାରିବେ।
1: ଆଜ୍ଞା, ଏଇ ଯୋଉ ତମାଖୁ ସେବନର କୁପ୍ରଭାବ ଆଉ ତାକୁ ଆମେ କେମିତି ପ୍ରତିହତ କରିବା, ସେ ସମ୍ପର୍କରେ ଆଲୋଚନା କଲାବେଳକୁ ଗୋଟେ କଥା ମନକୁ ଆସୁଛି ଯେ ସରକାରଙ୍କର ତମାଖୁ ବିରୋଧୀ ଅନେକ ଆଇନ ଆଉ ସଚେତନତା ଅଭିଯାନ ସବୁ ରହିଛି, ସେଗୁଡ଼ିକ କେତେ ପ୍ରଭାବଶାଳୀ ହେଉଛନ୍ତି ବୋଲି ଆପଣ କହିବେ?
0: ଦେଖନ୍ତୁ ସରକାର ତ ବହୁତ ପ୍ରକାର ନିୟମ, ମାନେ ଯେମିତିକି ଧରାଯାଉ ସାର୍ବଜନୀନ ସ୍ଥାନରେ ତମାଖୁ ସେବନ କରିପାରିବ ନାହିଁ କୌଣସି ପ୍ରକାର, ସେଟାକୁ ନିୟମ ଗଲେ ମାନେ ଆଇନରେ ଅଛି ବା ତାଙ୍କର ଜୋରିମାନା ମଧ୍ୟ ରହିଛି, ସର୍ବସାଧାରଣରେ ଆପଣ ସେବନ କରିପାରିବେ ନାହିଁ। ଦୁଇରେ ବିଭିନ୍ନ ପ୍ରକାର ଯୋଉ ଆପଣଙ୍କର ସବୁ ଦେଖିବେ ସିଗାରେଟ୍ ପ୍ୟାକେଟ୍, ତମାଖୁ ଆପଣଙ୍କର ଯୋଉ ପ୍ୟାକେଟ୍ ଉପରେ ଲେଖୁଛନ୍ତି କି ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ କି ହାନିକାରକ, ଯୋଉଟା ୱାର୍ନିଂ ବି ଦିଆଯାଉଛି, ତାପରେ ସ୍କୁଲ କଲେଜ ମାନଙ୍କରେ କିଶୋର ପିଲାମାନେ ଯେମିତି ତମାଖୁ ସେବନ ନ କରନ୍ତି ତାର କୁପରିମାଣ ସମ୍ପର୍କରେ ସଚେତନତା କରାଯାଉଛି। ଏସବୁ ସରକାରଙ୍କ ଦ୍ୱାରା ସବୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟ ଚାଲିଛି, କିନ୍ତୁ ତମାଖୁର ଯଦି ଏତେ ଖରାପ ପ୍ରଭାବ ଆମେ ଦେଖୁଛେ, ଏଇଟା ହଉଛି କେବଳ ଯଦି ଆମେ ତାକୁ ବନ୍ଦ କରିବା। ଏସବୁକୁ ଧୀରେ ଧୀରେ ସରକାର ହାତକୁ ନଉଛନ୍ତି, ବନ୍ଦ କରୁଛନ୍ତି ବହୁତ ଆଗ ଅପେକ୍ଷା। ଦେଖନ୍ତୁ ତମାଖୁ ଯେମିତି ଆଗରୁ ବହୁତ ମାତ୍ରାରେ ବିକ୍ରି ହଉଥିଲା, ଯୋଉଠି ପାରେ ସେଇଠି ମାତ୍ରାରେ ସହଜରେ ବହୁତ ଉପଲବ୍ଧ ହେଇଯାଉଥିଲା, ବହୁତ ପିଲା ଆରାମସେ ପାଉଥିଲେ, 10 ଟଙ୍କା ଦେଇକି ନେଇ ଆସୁଥିଲେ ଖାଉଥିଲେ। ଏବେ ଟିକେ ଯୋଉଟା କଡାକରି ହେଲାଣି ଯେ ଛୋଟ ପିଲାଙ୍କୁ ଦିଆଯିବନି, 18 ବର୍ଷର କମ୍ ବାଳକ ବାଳିକାଙ୍କୁ ଏଇସବୁ ଜିନିଷ ଦିଆଯିବନି, ସରକାର ନିୟମ କରିଛନ୍ତି, ତେଣୁ ସେମାନେ ଭୟରେ ବହୁତ ଯାଉନାହାନ୍ତି। ତେଣୁ ବିଭିନ୍ନ ଦିଗକୁ ଚିନ୍ତା କରି ସରକାର ଯଦି ପଦକ୍ଷେପ ନେବେ ଏଇସବୁ ନିଶା ଦ୍ରବ୍ୟର ପ୍ରସ୍ତୁତିକୁ ବନ୍ଦ କରିବା, ତାହେଲେ ମୁଁ ଭାବୁଛି ଏଇଟା ଗୋଟେ ଭଲ ମାନେ ପୁରା ଆମେ ସମୂଳ ନାଶ କରିପାରିବା ସମାଜରୁ ଏସବୁ।
1: ଆଉ ସେଇ ଦିଗରେ ସରକାରଙ୍କର ଅଭିଯାନ ବା
0: ଚାଲୁ
1: ପ୍ରଚେଷ୍ଟା ମଧ୍ୟ
0: କରୁଛନ୍ତି, ଏଇଟା ତ ରାତାରାତି ହେଇପାରିବନି, ଏଇଟା ବହୁତ ଯୁଗର ଜିନିଷ।
1: ଆଜ୍ଞା, ଆପଣଙ୍କ ଦୃଷ୍ଟିରେ ଗୋଟିଏ ତମାଖୁ ବର୍ଜନର ସଫଳ ଘଟଣା କିଛି ଅନୁଭୂତିରେ ଅଛି କି ଆମକୁ କହିବାକୁ ଚାହିଁବେ?
0: ହଁ, ଏଇ ଯୋଉଟା ଆଜିର ଯେମିତି ଦିନ ତମାଖୁ ବର୍ଜନ ଦିବସରେ ଆମର ବିଭିନ୍ନ ପ୍ରକାର ସଂସ୍ଥା ସବୁ ଅଛି, ଏନ୍ଜିଓ ସବୁ ଅଛନ୍ତି ବା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଏ, ସଚେତନତାର କାର୍ଯ୍ୟକ୍ରମ ଯେମିତିକି ପଥପ୍ରାନ୍ତ ନାଟକ ହଉ ବା କିଛି ୟଙ୍ଗ ପିଲାମାନେ କିଛି ଅଦର ପିଲାମାନେ ଯୋଉମାନେ ଆସୁଛନ୍ତି ତାଙ୍କୁ ଅଟକେଇକି ତମାଖୁ ସେବନର କ୍ଷତି ବିଷୟରେ ସବୁ ବତାନ୍ତି। ଆମର ଗୋଟେ ଏମିତି ଘଟଣା ହେଇଥିଲା ଯୋଉ ପଥ ଉତ୍ସବ ହୁଏ, ସେଠି ବି ଆମର ବିଭିନ୍ନ ପ୍ରକାର ସଚେତନତାର ସବୁ କାର୍ଯ୍ୟକ୍ରମ କରାଯାଏ। ସେଠି ପଥ ଉତ୍ସବରେ ସବୁ ଦଳ ଦଳ ପିଲାମାନେ ବି ଛାତ୍ରମାନେ ସବୁ ଆସୁଥିଲେ, ସବୁ ଶୁଣୁଥିଲେ ବୁଝୁଥିଲେ। ଆମର ଗୋଟେ ସିଗ୍ନେଚର କ୍ୟାମ୍ପେନ୍ କରିଥିଲୁ ଯେ ସେଠି ସେମାନେ ଶପଥ କରିବେ, ଆଜିଠୁ ଆମେ ତମାଖୁ ଛୁଇଁବୁନୁ ବୋଲିକି ଶପଥ କରି ଗୋଟେ ସିଗ୍ନେଚର କରୁଥିଲେ। କିଛି ପିଲା ଆସିଲେ, ତାଙ୍କୁ କୁହାଗଲା ଏଇଟା କରିବା ପାଇଁ, ସେଠି ସମସ୍ତେ ଠିଆ ହେଇକି ସବୁ ହସିଲେ। ତାପରେ ଜଣେ କହୁଥାଏ ତୁ ଛାଡ଼ ଆଗ ମୁଁ ତାପରେ ଛାଡ଼ିବି, ସେ ସେଠୁ ତାର ଆର ଗୋଟେ ସାଙ୍ଗଟା କହୁଛି ତୁ ଛାଡ଼ ଆଗ ତାପରେ ମୁଁ ଛାଡ଼ିବି। ଏମିତି ଭିତରେ ସେମାନେ 4-5 ଜଣ ତାଙ୍କ ଭିତରେ ସେଠି ଠିଆ ହେଇ କଥା ହେଲେ, ଏବଂ ସେମାନେ ତା ଭିତରେ କଥା ହେଇ ସେମାନେ 4 ଜଣ ଯାକ ଡିସାଇଡ୍ କଲେ। ଆମ ପାଖରେ ସେ ଭିଡିଓ ଫଟୋ ମଧ୍ୟ ଅଛି, ହାତକୁ ହାତ ଧରା ଧରିକି 4 ଜଣ ଯାକ ଆସିଲେ, ଆଉ ସେଇ ଯୋଉ ସିଗ୍ନେଚର ୱାଲ୍ ଯୋଉ ସିଗ୍ନେଚର ଆମର ଥିଲା ସେଇଥିରେ ସେମାନେ ନିଜେ ଲେଖିଲେ ତମାଖୁ ସେବନ କରନ୍ତୁ ନାହିଁ, ଏଇଟା ଫୁସ୍ଫୁସ୍ ଆଉ ମୁଖ ଗହ୍ୱରର କ୍ୟାନ୍ସରର କାରଣ। ସେମାନେ ଲେଖିଲେ ଆମେ ଯୋଉ ନିଶା ଦ୍ରବ୍ୟ ଖାଉଥିଲୁ ଆଉ ଆଜିର ଦିନରେ ଆମେ ଶପଥ କରିକି ଯାଉଛୁ, ଆମେ 4 ଜଣ ସାଙ୍ଗ ଆଉ ଖାଇବୁ ନାହିଁ, ସେଇଟା ଗୋଟେ କଲେ। ଆଉ ଗୋଟେ ଗୋଟେ ଘଟଣା ମୋର ମନେ ଅଛି, ଜଣେ ଭଦ୍ର ବ୍ୟକ୍ତି ଆମେ ଡାକିଥିଲେ, ସେ କହିଲେ ମୁଁ ବହୁତ ତମାଖୁ ଖାଉଥିଲି, ଥରେ ମୁଁ ଏମିତି ଖାଇଲା ବେଳେ ମୋର ଆଉ ଧାରଣା ନଥିଲା ଯେ ମୋ ପୁଅ ମୋତେ ଏତେ ଅବଜର୍ଭ କରୁଛି। କହିଲେ ମୋର ଥରେ 4 ବର୍ଷର ପିଲା ଯେତେବେଳେ ମୁଁ ଜରିକୁ ଖୋଲିକି ପାଟିରେ ପକେଇବାକୁ ଚେଷ୍ଟା କଲି, ସିଏ ଆସି ଆଁ କରିକି ପାପା ମୋତେ ବି ସେଇଟା ଦିଅ, ମୋତେ ବି ମୁଁ ବି ଖାଇବି। ଆଉ ସେଇଦିନ ମୁଁ ନିଜର ଭୁଲ ବୁଝିପାରିଲି, ସେଠି ତାରି ଆଗରେ ମୋ ପାଖରେ ଯାହା ବାକି ଥିଲା ତାକୁ ଫୋପାଡ଼ିଲି ଏବଂ ପିଲାକୁ ବୁଝେଇଲି ମୋର ଭୁଲ ହେଇଯାଇଛି, ଏଇଟା ଗୋଟେ ବହୁତ କ୍ଷତିକାରକ ଜିନିଷ, ମୁଁ ଆଉ ଏଇଟା କେବେ ବି ଖାଇବିନି ବାପା, ଏଇଟା ପାଇଁ ତୁ ବି କେବେ ବି ଏଇଟା ଖାଇବୁ ନାହିଁ। ଏଥିରୁ ଜଣାପଡ଼ୁଛି, ଦେଖନ୍ତୁ ଯଦି ସିଏ 10-15 ବର୍ଷ ଧରି ଆସକ୍ତ ଥିଲେ ଏବଂ ଗୋଟିଏ ଥରରେ ଦୃଢ଼ ସଂକଳ୍ପରେ ସେ ଛାଡ଼ିଲେ ଏବଂ ସିଏ ଛାଡ଼ି ସାରିକି ସିଏ ବର୍ତ୍ତମାନ ସଚେତନତା କରୁଛନ୍ତି ଆମ ସହିତ, ଯେତେବେଳେ ଆମେ ଯୁଆଡ଼େ ଯାଉଛୁ ସିଏ ସେତେବେଳେ ଆସି ଆମ ସହିତ ମଧ୍ୟ ସଚେତନ କରୁଛନ୍ତି, ଏଇଟା ବହୁତ ଖରାପ। ଏବଂ ସେ ଏକଥା ମଧ୍ୟ କହିଲେ ଯେ ମୋତେ ଡକ୍ଟର ୱାର୍ନିଂ ଦେଇଥିଲେ ମୋର ଫୁସ୍ଫୁସ୍ରେ ଗୋଟେ ଦାଗ ଥିଲା, ସେତେବେଳେ ମୁଁ ଛାଡ଼ି ନଥିଲି, କିନ୍ତୁ ଯେତେବେଳେ ମୋ ପୁଅ ମୋତେ କହିଲା ସେବେ ମୁଁ ଛାଡ଼ିଦେଲି। ତେଣୁ ସଂକଳ୍ପଟା ବହୁତ ବଡ଼ କଥା। ତେଣୁ ସମସ୍ତଙ୍କୁ ମୁଁ ଆଜିର ଯୋଉ ତମାଖୁ ଦିବସରେ ମୁଁ ସମସ୍ତଙ୍କୁ ସେଇ ଅନୁରୋଧ କରିବି, ଦେହଟା ଆପଣଙ୍କର, ସ୍ୱାସ୍ଥ୍ୟ ଆପଣଙ୍କର, ସୁସ୍ଥ ରହିବା ଆପଣଙ୍କର ଦାୟିତ୍ୱ। ଆପଣ ପାଟି ଭିତରକୁ ବା ଆପଣଙ୍କ ଦେହ ଭିତରକୁ କିଛି ବି ନବା ପୂର୍ବରୁ ଆପଣ ଭାବନ୍ତୁ, ତାକୁ ଥରେ ଅନାନ୍ତୁ ଆଉ ଦେଖନ୍ତୁ ଯେ ଏଇଟା ମୋର ସ୍ୱାସ୍ଥ୍ୟ ପାଇଁ ହିତକାରକ କି ନାହିଁ। ଥରେ ସେତିକି ଗୋଟେ ମିନିଟ୍ ବି ଯଦି ଆପଣ ସେ ଜିନିଷଟାକୁ ଅନେଇବେ, ଦେଖିବେ ଆପଣ ନିଜେ ନିଜେ ଆନ୍ସର୍ ପାଇପାରିବେ ନା ଏଇଟା ମୋ ପାଇଁ କ୍ଷତିକାରକ ଆଉ ମୁଁ ଖାଇବି ନାହିଁ।
1: ବାସ୍ତବିକ ତମାଖୁ ବର୍ଜନ ନିହାତି ଆବଶ୍ୟକ। ଏଇ ଯେଉଁ ଆପଣ କହିଲେ ଯେ ପ୍ରଥମେ ଆମେ ଅନୁଭବ କରିବା ଦରକାର ଯେ ଏଇ ଯେଉଁ ଜିନିଷଟିକୁ ଆମେ ଆମ ଦେହ ଭିତରକୁ ନେଉଛୁ ବା ପାଟିକୁ ପକାଉଛୁ, ଏଇଟା କି ପ୍ରକାର ଭାବରେ ଆମ ଦେହକୁ ପ୍ରଭାବିତ କରୁଛି,
0: କେବଳ ଶରୀର ନୁହେଁ ଆପଣଙ୍କ ପରିବାରକୁ ଡ୍ୟାମେଜ୍ କରୁଛି, ଆପଣଙ୍କ ସାମାଜିକ ପରିସ୍ଥିତିକୁ ଡ୍ୟାମେଜ୍ କରୁଛି, ଆପଣଙ୍କର ଫାଇନାନ୍ସିଆଲ ଯେଉଁ କୁହନ୍ତିନି ଆର୍ଥିକ ସ୍ଥିତିକୁ ଖରାପ କରୁଛି। ତେଣୁ ସବୁକୁ ଆପଣ ଯେତେବେଳେ ଥରୁଟିଏ ଅନେଇବେ ତାକୁ, 20 ସେକେଣ୍ଡ ଯଦି ସେ ପଦାର୍ଥକୁ ଆପଣ ଅନେଇଲେ ନା ଆପଣ ନିଜ ଆନ୍ସର୍ ପାଇପାରିବେ ତା ଦ୍ୱାରା।
1: ବହୁତ ବଢ଼ିଆ କଥା କହିଲେ। ତେବେ ଆଜି ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀ, ସେମାନଙ୍କୁ ଆଜିକାର ଆମର ଏଇ ଯେଉଁ ନୋ ଟବାକୋ ଡେ ବା ତମାଖୁ ବର୍ଜନ ଦିବସ ଏଇ ଅବସରରେ କ'ଣ କହିବାକୁ ଚାହିଁବେ ଶେଷରେ?
0: ଶେଷରେ ଏତିକି କହିବି ଯେ ମହିଳାମାନେ ମୋତେ ଯେଉଁ ଶୁଣୁଛନ୍ତି, ନାରୀମାନେ, ଏଇଟା ସତ୍ୟ ପୁରାଣ କାଳରୁ ମଧ୍ୟ ଦେଖି ଆସିଥିବେ, ନାରୀ ହିଁ ସବୁ ଶକ୍ତିର ଆଧାର, ଆମ ପାଖରେ ସବୁ ଶକ୍ତି ଅଛି। ଆଉ ଗୋଟେ କଥା ବି କହିବା ପାଇଁ ଚାହେଁ, ଦେଖନ୍ତୁ କେବଳ ପୁରୁଷ ବା ଯୁବକ ନୁହନ୍ତି, ଆଜିର ଯୁଗରେ ଯୁବତୀମାନେ ଏବଂ ବହୁତ ଜାଗାରେ ଦେଖନ୍ତୁ ରୁରାଲ ସବୁ ଏରିଆ ଗୁଡ଼ାକରେ ବହୁତ ଦେଖିବେ ମହିଳାମାନେ ମଧ୍ୟ ଏହି ନିଶାର ଆସକ୍ତରେ ଅଛନ୍ତି। ତେଣୁ ସେମାନେ ନିଜେ ଦୃଢ଼ ସଂକଳ୍ପ ନେଇକି ନିଜେ ସେଥିରୁ ସେଇଭଳିଆ ଯାହାର ସେଇଭଳିକା କୁ ଅଭ୍ୟାସ ରହିଥିବ ସେଥିରୁ ମୁକ୍ତ ହେବା ସହିତ ନିଜ ପରିବାରରେ ଯେଉଁମାନେ ଆପଣଙ୍କର ସ୍ୱାମୀ ହୁଅନ୍ତୁ, ପୁଅ ହୁଅନ୍ତୁ, ଭାଇ ହୁଅନ୍ତୁ, ଯେଉଁମାନେ ସେମାନଙ୍କୁ ଆପଣ ମୁଁ ଯେମିତି କହିଲି ନା ସ୍ନେହ ଆଦରରେ ଆପଣ ସେମାନଙ୍କୁ ଛଡ଼େଇବା ପାଇଁ ଚେଷ୍ଟା କରନ୍ତୁ। କାରଣ ଗୋଟେ ସୁସ୍ଥ ସମାଜ ଗଢ଼ିବାରେ ଯେତିକି ସରକାରଙ୍କର ଭୂମିକା, ଯେତିକି ଗୋଟେ

0: ପୁରୁଷର ଭୂମିକା ତାଠୁ ବହୁମାତ୍ରାରେ ଭୂମିକା ଗୋଟେ ପରିବାରର ନାରୀର ଉପରେ। ତେଣୁ ସବୁବେଳେ ନିଜକୁ ଶକ୍ତିମୟୀ ଅନୁଭବ କରନ୍ତୁ ଏବଂ ସୁସ୍ଥ ସମାଜ ଗଢ଼ିବାରେ ଯେଉଁ ଯେଉଁମାନେ ସବୁ ବାଧା ରହୁଛି, ଯେଉଁ ପ୍ରତିବନ୍ଧକ ରହୁଛି, ସବୁକୁ ଦୂର କରିବା ପାଇଁ ଅଣ୍ଟା ଭିଡ଼ିକି ସାମ୍ନାକୁ ଆସନ୍ତୁ।
1: ନିଶ୍ଚିତ ଭାବରେ ଆଜି ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ ଆଉ ଏଇ ତମାଖୁ ବର୍ଜନ ଦିବସ ଅବସରରେ ଏଡ଼େ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ନମସ୍କାର। ବିଶ୍ୱ ତମାଖୁ ବର୍ଜନ ଦିବସ ଏହି ଅବସରରେ ଶୁଣୁଥିଲେ ଆମର ଏହି ଆଲୋଚନା। ଆଲୋଚନା କରିଥିଲେ ସମାଜ ବିଜ୍ଞାନୀ ଡକ୍ଟର ରୀନା ରାଉତରାୟ। ଆଶା କରୁଛୁ ଆଜିର ଆମର ଏହି ଆଲୋଚନାଟି ଶୁଣି ଆପଣମାନେ ମଧ୍ୟ ତମାଖୁର ଭୟାବହତା ସମ୍ପର୍କରେ ଅନୁମାନ କରିଥିବେ, ଆଉ ଯଦି ଆପଣମାନଙ୍କ ମଧ୍ୟରୁ କାହାର ତମାଖୁ ପ୍ରତି ଆସକ୍ତି ରହିଛି ତେବେ ତାଠାରୁ ନିଜକୁ ଦୂରେଇ ଆଣିବାକୁ ନିଶ୍ଚୟ ଚେଷ୍ଟା କରିବେ। ଆପଣମାନେ ଜାଣନ୍ତି ଏ ଖରାଦିନରେ ଅଂଶୁଘାତର ସମସ୍ୟା ସାଧାରଣତଃ ଟିକେ ବଢ଼ିଯାଇଥାଏ। ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଏବଂ ଉତ୍ତପ୍ତ ହେବା, ଅଚେତ ହେବା ବା ବାତ ମାରିବା, ଏସବୁ ହେଉଛି ଅଂଶୁଘାତର ଗୋଟିଏ ଗୋଟିଏ ଲକ୍ଷଣ। ତେଣୁ ଆମର କହିବାର କଥା ହେଲା ଭଉଣୀ, ଆମକୁ ଏଥିପାଇଁ ସତର୍କ ରହିବା ନିହାତି ଜରୁରୀ। ଏ ଯେମିତି ଧରନ୍ତୁ ଯେହେତୁ ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ, ତେଣୁ ସେହି ସମୟ ମଧ୍ୟରେ ଚେଷ୍ଟା କରନ୍ତୁ ବାହାରକୁ ନ ଯିବା ପାଇଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ଆଉ ସାଥିରେ ଛତା, ଚପଲ ଏବଂ ପିଇବା ପାଣି ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଧଳା ରଙ୍ଗର ସୂତାର ଢିଲା ପୋଷାକ ପିନ୍ଧନ୍ତୁ, ଆଉ ଛତା ଜୋତା ନିଶ୍ଚିତ ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ, ଖରାରେ ଅଧିକ ଦୂର ଚାଲନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ, ଆଉ ଯେକୌଣସି ପ୍ରକାରର ମାଦକ ଦ୍ରବ୍ୟ ତାର ସେବନଠାରୁ ନିଜକୁ ଯଥୋଚିତ ଭାବରେ ଦୂରେଇ ରଖନ୍ତୁ। ତେବେ ଏହିସବୁ ବାଦେ ଯଦି କାହାରିଠାରେ ଅଂଶୁଘାତ ହେବାର ଆପଣ ଜାଣନ୍ତି ତେବେ ତାଙ୍କୁ ଅର୍ଥାତ୍ ସେହି ଅଂଶୁଘାତ ଆକ୍ରାନ୍ତଙ୍କୁ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ଖୋଲା ଏବଂ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ନଚେତ ଚିନି ଲୁଣ ସର୍ବତ କିମ୍ବା ସାଦା ପାଣି ପାଖରେ ଯାହା ମିଳୁଛି ତାକୁ ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଆଉ ଓଦା କପଡ଼ାରେ ତାଙ୍କୁ ପୋଛି ଦିଅନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଏବଂ ପାଣି ସିଞ୍ଚନ୍ତୁ। ଅବସ୍ଥାରେ ଉନ୍ନତି ହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଆଉ ଗୋଟେ କଥା ମନେ ରଖନ୍ତୁ ଯେ ବୟସ୍କ, ଗର୍ଭବତୀ ମହିଳା ତଥା ଅସୁସ୍ଥ ବ୍ୟକ୍ତି ଏମାନଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ଥାଏ, ତେଣୁ ସେମାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହୁଅନ୍ତୁ। ତେବେ ଭଉଣୀ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀ ମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
4: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍।

0: କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ଼ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ, ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି କହିଛନ୍ତି।
1: इसके ज्यादातर हिस्सों में बहुत गर्मी पड़ रही है, तेज धूप, गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ବପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜତିବଳର ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଲିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। ଚାରୋଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଅନିମେଶ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି।
1: बड़ा इंटरेस्टिंग विषय रहा है आपका। मैं चाहता हूं कि मन की बात के श्रोताओं को पता चले।
2: नमस्ते सर, मेरा नाम अनिमेश कुजूर है। 200 मीटर और 4x100 मीटर का नेशनल रिकॉर्ड होल्डर हूं। मैं छत्तीसगढ़ से बिलोंग करता हूं सर, एंड अभी मैं उड़ीसा से खेलता हूं। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୂହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଲିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷାଲାଭ କରି ନିଜେ କିଛି ଭଲ କାର୍ଯ୍ୟରେ ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ଦିନ 15,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏ କ୍ଷେତ୍ରରେ ଦେଶରେ

0: ନୂତନ ରେକର୍ଡ ସ୍ଥାପନ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ 4,700 ସୌର ପ୍ରକଳ୍ପ ସ୍ଥାପନ ପାଇଁ ପଞ୍ଜିକରଣ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟ ଏ କ୍ଷେତ୍ରରେ ଦ୍ୱିତୀୟ ରାଜ୍ୟ ହୋଇଛି। ଗୁଜରାଟରେ ଇତିମଧ୍ୟରେ 6,00,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସ୍ୱଚ୍ଛ ଶକ୍ତିର ବ୍ୟାପକତାକୁ ଏହା ପ୍ରତିଫଳନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଭାରତର 37ତମ ନୌସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଆଡମିରାଲ ସ୍ୱାମୀନାଥନ କହିଛନ୍ତି, ଦେଶର ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ନୌସେନା ସର୍ବଦା ସଜାଗ ରହିଛି। ନୌସେନା ଦକ୍ଷତା ବୃଦ୍ଧି ଏବଂ ଆଧୁନିକକରଣ ଦିଗରେ ଗତିଶୀଳ ହେଉଛି ବୋଲି ଆଡମିରାଲ ସ୍ୱାମୀନାଥନ କହିଛନ୍ତି। ବିଦାୟୀ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନାର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଆମେରିକା ଇରାନ ସହିତ ଏକ ପରମାଣୁ ଚୁକ୍ତିର ନିକଟତର ହେଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଠାରୁ ଇରାନକୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି, ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି, ତେବେ ଦାବି ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟାବସାୟିକ କୋଠା ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ 11 ଜଣଙ୍କର ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଚିକିତ୍ସା ପରେ ଅନ୍ୟ 3 ଜଣ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ମେହେରୋଲି ପୋଲିସ ଷ୍ଟେସନରେ ଏ ନେଇ ଏକ ଫୌଜଦାରୀ ମାମଲା ଦାୟର କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ରଣନୀତିକ ବିଶ୍ୱାସକୁ ସୁଦୃଢ଼ କରିବା ସହଯୋଗ ବୃଦ୍ଧି ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ନୂତନ ମାର୍ଗ ଉନ୍ମୋଚନ କରିବାକୁ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ସରକାର କପା ଉପରେ ଆମଦାନୀ ସୀମାଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। ଆସନ୍ତାକାଲିଠାରୁ 31 ଅକ୍ଟୋବର ପର୍ଯ୍ୟନ୍ତ ଏହି ସମୟ ସୀମା ବଳବତ୍ତର ରଖିବ। କେନ୍ଦ୍ର ବୟନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳାକୁ ବିଚାର କରାଯାଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇପିଏଲ୍ କ୍ରିକେଟ୍ର ଟାଇଟଲ୍ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says government is making all efforts to preserve heritage sites of the country. Highlights return of ancient Chola era copper plates to India during a

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତୋ କାଫି ଜଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏ ତୋ ଲସି ମିଲ ଯାଏଗି, ବଡ଼େ ଗିଲାସ ବାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାରଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତୁ କା ସରବତ ଉସକି ତୋ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କଣ କଣ

0: और गोवा में कोकम शरबत, सोल कढ़ी, दक्षिण भारत में पानकम, नीरमोर, संबारम और ओडिशा में बेलपना, वो सिर्फ पेय नहीं, भारत के अलग अलग क्षेत्रों की परंपरा का हिस्सा।
1: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମହ୍ଲାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଳିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଶ କୁଜୁରଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
2: एंड मैं छत्तीसगढ़ से बिलोंग करता हूँ सर, एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया, एंड मैं एथलेटिक्स 2021 से चालू किया। जब मैं स्कूल से पास आउट हुआ, मैं सैनिक स्कूल अंबिकापुर से पास आउट हूँ। एंड मैं पहले फुटबॉल खेला करता था, एंड मेरे पेरेंट्स कोविड के समय मुझे थोड़ी बहुत छूट देते थे कि तू जाके बाहर दौड़ ले या खेल ले। तो जब कोविड खत्म होने लगा तो मेरे फुटबॉल के जो फ्रेंड्स थे उन्होंने मुझे बोला कि स्टेट मीट होने वाला है, जाके तू पार्टिसिपेट कर।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଳିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟରଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ମଧ୍ୟ ଏହି ଫର୍ମ ଉପଲବ୍ଧ ଅଛି। ପ୍ରଥମ ଦିନରେ ଗତକାଲି 2,69,166 ଜଣ ଭୋଟରଙ୍କୁ ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ତରଫରୁ 33,026 ଜଣଙ୍କୁ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସ୍ଆଇଆର୍ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଶୁଭାରମ୍ଭ କରିଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ବୁଲି ଭୋଟରମାନଙ୍କୁ ଏସ୍ଆଇଆର୍ ବାବଦରେ ସଚେତନ କରାଇବ। ଆସନ୍ତା ଜୁଲାଇ ମାସ 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଜୁନ୍ ମାସ 28 ସ୍ନାନଯାତ୍ରା ଏବଂ ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ଦୈତାପତି ନିଯୋଗ ସହିତ କିପରି ଉତ୍ତମ ସମନ୍ୱୟ ରହିବ ସେ ସମ୍ପର୍କରେ ଆଜି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ

0: ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗ ଦେଇଥିଲେ। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ମସିହାରୁ ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଓଡ଼ିଶାକୁ ତମାଖୁମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ତମାଖୁ ବର୍ଜନ ଦିବସରେ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତମାଖୁ ସେବନର ଅପକାରିତା ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍ତି। ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଡ ଆକାଶବାଣୀକୁ କହିଛନ୍ତି,
1: ଡାଇବେଟୋଲୋଜିଷ୍ଟ କଟକ। ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତିବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
0: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, କୃଷି ଅର୍ଥନୀତିକୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: सुन रहे हैं विविध भारती।
1: उजाले उनकी यादों की, उजाले

ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ, ତା ସହିତ କେତୋଟି ଆଲବମ୍ ଗୀତ। ତାହେଲେ ଚାଲନ୍ତୁ ପ୍ରଥମେ ଶୁଣିବା ତୁମରି ପାଇଁ ଆଲବମ୍ରୁ ଗୋଟିଏ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ, ରଚନା ସନ୍ତୋଷ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମନ୍ତୋଷ ମିତ୍ର।

0: କୁମାର ବାପି ଏବଂ ତପୁ ମିଶ୍ରଙ୍କ ମିଳିତ କଣ୍ଠରୁ ଆପଣ ଶୁଣିଲେ ତୋ ପାଇଁ କଥାଚିତ୍ରର ଏହି ଗୀତ। ଗୀତ ଓ ସଙ୍ଗୀତ ମନ୍ମଥ ମିଶ୍ର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଏବେ ଚାଲନ୍ତୁ ଶୁଣିବା ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିଙ୍କ ମିଳିତ କଣ୍ଠରୁ ହମ୍ ତୁମ୍ କଥାଚିତ୍ର ଗୀତ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ଚାଲନ୍ତୁ ଶୁଣିବା ଉଦିତ ନାରାୟଣ ଏବଂ ଅଲକାୟା ଗ୍ରୀଙ୍କ ମିଳିତ କଣ୍ଠରୁ କସୁର କଥା ଚିତ୍ରର ଗୀତ।

0: శేషాల ఇంద్రధను కరిచక్రమ.
1: ଜିତ ପାର୍ଟି ଦରକାର
2: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା
3: ଆଇଡିଆ ଏଇଠି ପାର୍ଟି କରିବା ଚାଲ
4: ପିଜ୍ଜା ପାର୍ଟି ୟେ
2: ଚାଲ ତୋ କାର୍ଡ ଆଉ ପିନ୍ ଦେ
5: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି ଆର୍ବିଆଇ କହେ ଯେ ନିଜର ପିନ୍ ଓଟିପି ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ
2: ବାଏ ଗର୍ଲସ୍
4: କୁଆଡେ ଯାଉଛୁ
2: ଶୁଣିପାରିଲୁନି ନୋ ଶେୟାରିଂ
5: ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ
0: ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଖଡ଼ିରେ ସନ୍ଧ୍ୟା 5:30 19 ସେକେଣ୍ଡ ବର୍ତ୍ତମାନ ଶୁଣନ୍ତୁ ଯୁବଶ୍ରୋତା ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ

ଗୁଡ୍ ଇଭିନିଂ ଫ୍ରେଣ୍ଡସ୍, ଶୁଭ ସନ୍ଧ୍ୟା। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ପରିସରକୁ ଆପଣଙ୍କୁ ସାଦରେ ସ୍ୱାଗତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

ବନ୍ଧୁ, କାହାକୁ କେବେ ଛୋଟ ବୋଲି ଭାବିବେନି, କାହିଁକି ନା ଯେଉଁ ଘରେ ଆମେ ରହୁଛୁ ସେ ଘରଠାରୁ ତା କବାଟ ଛୋଟ, ସେଇ କବାଟଠାରୁ ତାର ତାଲା ଛୋଟ, ଆଉ ସେଇ ତାଲାଠାରୁ ତାର ଚାବି ଛୋଟ। ହେଲେ ସେଇ ଛୋଟିଆ ଚାବି ହିଁ ଘର ଭିତରକୁ ଯିବା ପାଇଁ ରାସ୍ତା ଖୋଲିଥାଏ। ତେଣୁ ଆପଣଙ୍କର ଛୋଟ ଛୋଟ ବିଚାର କେତେବେଳେ ଯେ ବଡ଼ ପରିବର୍ତ୍ତନ ନ ଆଣିବ, ସେ କଥା କିଏ କହିପାରେ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଛୋଟ ଅକ୍ଷମତା, ମୁଁ ଏସବୁ କରିପାରିବିନି, ମୋର ନିଜର ଦକ୍ଷତା ବି ନାହିଁ ବା କ୍ଷମତା ବି ନାହିଁ। ତା ଉପରେ ଘରର ପରିସ୍ଥିତି, ମୁଁ ଦେଖିବାକୁ ଅସୁନ୍ଦର, ମୋତେ କିଏ ପଚାରିବ।

ହଁ ଫ୍ରେଣ୍ଡସ୍, ଏମିତି ସବୁ ମିନିଂଲେସ୍ ଇନସେକ୍ୟୁରିଟି ଭିତରେ ଆପଣ ବି ନିଜକୁ ଠକି ଚାଲିଛନ୍ତି କି? ମୋ ପାଖରେ ଏଇଟା ନଥିଲା, ସେଇଟା ନଥିଲା, ମୋ ପାଖରେ ଯଦି ଅମୁକ ଜିନିଷର ଥାଆନ୍ତା ମୁଁ ସଫଳ ହୋଇଥାନ୍ତି, ମୋ ବାପା ମାଆ ମୋ ପାଇଁ ଏଇଟା କରିନଥିଲେ ସେଥିପାଇଁ ମୁଁ ବିଫଳ ହେଲି। ବନ୍ଧୁ, ଏମିତି ଅବାଞ୍ଛନୀୟ କଥା ମୁଣ୍ଡରେ ପୁରାଇ କ'ଣ ଆପଣ ନିଜ ଅମୂଲ୍ୟ ଜୀବନକୁ ଏମିତି ବେକାର ଯିବାକୁ ଦେବେ? ନା ନିଜ ପାଖରେ ଥିବା ସୁନ୍ଦର ହୃଦୟ, ଶରୀର, ଶକ୍ତିଶାଳୀ, ସୁସ୍ଥ ସବଳ ଅଙ୍ଗଗୁଡ଼ିକ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବେ? କାରଣ ଏହି ସଂସାରରେ ଏମିତି ଅନେକ ଅଛନ୍ତି ଯେଉଁମାନଙ୍କ ପାଖରେ ଏସବୁ ବି ନାହିଁ। ତାହେଲେ କାହିଁକି ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି? ଯେତେ ପର୍ଯ୍ୟନ୍ତ ଆପଣଙ୍କ ହାତ ଗୋଡ଼ ମୁଣ୍ଡ ଠିକ୍ ଅଛି, ସେତେ ପର୍ଯ୍ୟନ୍ତ ଯାହା ଚାହିଁବେ କରିପାରିବେ। ତାହେଲେ କାହିଁକି ନିଜକୁ ଠକି ଚାଲିଛନ୍ତି? କାହିଁକି ନିଜକୁ ଛୋଟ ବୋଲି ଭାବୁଛନ୍ତି?

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା Juk 2 Vigyan, Juk 2 Vanijya ଓ Juk 2 Kala। ସେହିପରି Juk 3 Vigyan ୱିଥ୍ ଅନର୍ସ, Juk 3 Vanijya ୱିଥ୍ ଅନର୍ସ, Juk 3 Kala ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICT ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମଲେଖା ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080 ରେ ଯୋଗାଯୋଗ କରିପାରିବେ।
2: ବନ୍ଧୁ, ନବଦୀପ ସିଂ, ଯିଏକି ଜଣେ ପାରା ଅଲମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ, ତାଙ୍କ ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ଆମ ଦେଶ ପାଇଁ ଯେଉଁ ଗୌରବ ଆଣିଦେଇଥିଲେ ସେଥିରୁ ଅନେକ କିଛି ଶିଖିବାର ଅଛି। ତାଙ୍କ ଜୀବନଯାତ୍ରା କ'ଣ ଏତେ ସହଜ ଥିଲା? ସମାଜ, ସାଙ୍ଗସାଥି, ସମସ୍ତଙ୍କ ତିରସ୍କାର ସତ୍ତ୍ୱେ ସେ କେବେ ବି ଭାଙ୍ଗି ପଡ଼ିନଥିଲେ। ଦୃଢ଼ ମନୋବଳ, ପରିଶ୍ରମ, କିଛି କରି ଦେଖାଇବାର ପ୍ରବଳ ଇଚ୍ଛା ହିଁ ତାଙ୍କୁ ଏତେ ବଡ଼ ସଫଳତା ଆଣିଦେଇଥିଲା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ସେ ଯଦି ନିଜ ଭାଗ୍ୟକୁ ଦୋଷ ଦେଇ ହାର ମାନିଥାନ୍ତେ ତାହେଲେ କ'ଣ ଆମ ଦେଶକୁ ପାରା ଅଲମ୍ପିକରେ ଏତେ ମେଡାଲ ମିଳିଥାନ୍ତା। ବନ୍ଧୁ, ଯଦି ଜଣେ ଶାରୀରିକ ଅକ୍ଷମତା ପରେ ବି ହାର ମାନିବାକୁ ନାରାଜ, ତାହେଲେ ଆପଣ କାହିଁକି ହାର ମାନୁଛନ୍ତି? ତେଣୁ ଆଜିଠାରୁ ଆପଣ ନିଜକୁ ଠକିବା ଛାଡ଼ନ୍ତୁ। କୌଣସି ଏକ୍ସକ୍ୟୁଜ୍ ନ ଦେଇ ପରିସ୍ଥିତି ଯାହା ବି ଥାଉ ତାକୁ ସଜାଡ଼ନ୍ତୁ। ଦେଖିବେ ଆପଣ କେବେ ବି ନିଜକୁ ଛୋଟ ବୋଲି ଭାବିବେନି।

ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ସମୀର ଚୈତନ୍ୟ ଟୁଡୁ ଓ ତାଙ୍କ ସାଥୀ।

ଶ୍ରୋତା ମଞ୍ଚ ଶୁଣିବେ ସନ୍ଧ୍ୟା 7ଟାରେ। ଆଜି ଏଥିରେ ଶୁଣିବେ ଅମୀୟ ସାମନ୍ତରାଙ୍କ ସହିତ ଏକ ସାକ୍ଷାତକାର। ସନ୍ଧ୍ୟା 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ରାତି 8ଟାରେ ଆକାଶବାଣୀ କଟକ କେନ୍ଦ୍ର ରିଲେ କରି ଶୁଣାଇବୁ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ରୂପାନ୍ତର ସମାଚାର ଦର୍ପଣ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ର ରାତି 8:30ରେ ରାତି 10ଟାରେ ହ୍ୟାଲୋ ଆକାଶବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ବନ ସୁରଭୀ

0: ଶେଷ ହେଲା ବନଶିରଭି କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ରାମଚରିତ ମାନସର ଏଲେକରି ଶୁଣାଉଛୁ ଆକାଶବାଣୀ
1: ୩୪ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36ଟି ଚକର ଅଖଡେରା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4ଟି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ମିଟର ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରୀ ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରୀ ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ୀୟ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ ତିନି ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ ତିନି ରଥର ଦୁଇଜୋଡ଼ା ନାହାକା ଚକରେ ଅଖଡ଼େରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଡ଼େରା କାର୍ଯ୍ୟ ଶେଷ ହୋଇଛି। ତିନି ରଥର 77 ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡ଼ଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିଅନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 168,000 ଟଙ୍କା ଲାଭାଂଶ ହୋଇଛି। 2,299 ଜଣ ଚାଷୀଙ୍କୁ 7 ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134 ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020 ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ।
ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: নোয়া কার জিতিবার মৌকা ওয়া বাপানকু সারপ্রাইজ দেবি অল্প কিছু তো ডিটেইলস ভরিবার আছে
1: রহি যা বুদ্ধু
0: কোন এভলি পপআপস প্রতি সাবধান রহ স্ক্যামার্স পার্সোনাল ডিটেইলস র ভুল ইউজ করি পারন্তি
2: ও
1: তু বুঝি গলু না রিল্যাক্স
0: কিন্তু কার জিতি যাইছিলে বাপা হোমওয়ার্ক করাই নো থানতে আরবিআই কহে স্মার্ট বন কুল রহ
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମଣିଷ ଜୀବନରେ ହସ ନିଶ୍ଚିତ ଭାବେ ଏକ ମହୌଷଧି। ବଡ଼ପାଟିରେ ହସିବା ଯେଉଁଠି ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ, ସେଠାରେ ଏକ ଛୋଟ ସ୍ମିତ ହାସ୍ୟ ମଧ୍ୟ ଶାନ୍ତ ଓ ଶାଳୀନ ଭାବ ସହ ଆତ୍ମବିଶ୍ୱାସର ପରିପ୍ରକାଶ କରେ। ଆଜି ବିଶ୍ୱସ୍ତରରେ ପାଳନ କରାଯାଉଥିବା ସ୍ମିତହାସ୍ୟ ଦିବସ ମଧ୍ୟ ମୁଖ ଓ ଦନ୍ତର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିଥାଏ। ଏହା ସହିତ ସାରା ଦେଶରେ ସମାଜର ଶେଷ ଧାଡ଼ିରେ ରହିଯାଉଥିବା ବଞ୍ଚିତ ସମୁଦାୟଙ୍କ ପାଇଁ ପରୋପକାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ, କାରଣ ଜଣଙ୍କ ମୁହଁରେ ଧାରେ ହସ ଆଣିଦେବା ଜୀବନ ସାର୍ଥକ କରିପାରେ। ଆଜିର ସ୍ମିତହାସ୍ୟ ଦିବସରେ ଛୋଟ ଛୋଟ ହସର କିଛି କିଛି କଥା ଜାଣିବା। ହସର ସୂତ୍ର ହେଉଛି 50-40-10। ଏହାକୁ ଖୁସିର ପାଇଚାର୍ଟ ବୋଲି କୁହାଯାଏ। ଏଥିରୁ ଜଣାଯାଏ 50% ଖୁସି ଆନୁବଂଶିକ ହୋଇଥିବା ବେଳେ 10% ଜୀବନର ପରିସ୍ଥିତିକୁ ଆଧାର କରି ମଣିଷ ହାସଲ କରିପାରେ, ତେବେ 40% ଜାଣତରେ କରିଥିବା ବିଭିନ୍ନ କାର୍ଯ୍ୟକଳାପରୁ ପ୍ରାପ୍ତ ହୋଇଥାଏ। ସୋନିଆ ଲ୍ୟୁବୋମିର୍ସ୍କିଙ୍କ ସମେତ ବହୁ ମନୋବୈଜ୍ଞାନିକ ଦ୍ୱାରା ବିକଶିତ ଏହି ସିଦ୍ଧାନ୍ତରୁ ଜଣାଯାଏ, ଆନୁବଂଶିକ ପ୍ରବୃତ୍ତି ଏବଂ ପରିସ୍ଥିତି ସତ୍ତ୍ୱେ ବ୍ୟକ୍ତି ନିଜର ଦୈନନ୍ଦିନ ସଚେତନକାରୀ ବିକଳ୍ପ ବା ନିଜ ମାନସିକତା ମାଧ୍ୟମରେ ନିଜ ପାଇଁ 40% ଖୁସି ଆଣିପାରନ୍ତି। ସ୍ମାର୍ଟଫୋନରେ ସୁଖଦ ବାର୍ତ୍ତା ପଠାଇବା ବେଳେ ସେଥିରେ ସ୍ମାଇଲି ଯୋଡ଼ିବାକୁ କେହି ଭୁଲନ୍ତି ନାହିଁ। ଏହି ସ୍ମାଇଲି ବାର୍ତ୍ତାର ଭାବକୁ ଆଗୁଆ ସ୍ପଷ୍ଟ କରିଦିଏ। ଏହି ପ୍ରତିଷ୍ଠିତ ହସିଲା ମୁହଁଟିକୁ ଡିଜାଇନ୍ କରିଥିଲେ ଗ୍ରାଫିକ୍ ଡିଜାଇନର ହାର୍ଭି ବଲ୍। 1963 ମାସାଚୁସେଟ୍ସର ୱର୍ସେଷ୍ଟରର ଷ୍ଟେଟ୍ ମ୍ୟୁଚୁଆଲ ଲାଇଫ୍ ଆସୁରାନ୍ସ କମ୍ପାନୀର ଏକ ବୀମା କମ୍ପାନୀ ପାଇଁ ସେ ଏହି ମୁହଁ ତିଆରି କରିଥିଲେ। ଏହାକୁ ପ୍ରାୟ 10 ମିନିଟ୍ ମଧ୍ୟରେ ଡିଜାଇନ୍ କରିଥିଲେ ହାର୍ଭି, ଏବଂ ତାଙ୍କୁ ଏହି କାମ ପାଇଁ ମାତ୍ର $45 ଦିଆଯାଇଥିଲା। ସେ କିନ୍ତୁ ନିଜର ଏହି ଡିଜାଇନ୍କୁ ଟ୍ରେଡମାର୍କ କରିନଥିଲେ। ପରେ ତାଙ୍କ ସମ୍ପୃକ୍ତି ତଥା ସହମତି ବିନା ଅନ୍ୟମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥିଲେ ଏବଂ ଏହାକୁ ନେଇ ଭଲ ବ୍ୟବସାୟ ବି ହୋଇଥିଲା। ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହାର୍ଭି କହିଥିଲେ, ମୁଁ ହଳଦିଆ କାଗଜରେ ମୁହଁ ପାଇଁ ହସ ସହିତ ଏକ ବୃତ୍ତ ତିଆରି କରିଥିଲି, କାରଣ ଏହା ସୂର୍ଯ୍ୟକିରଣ ପରି ଉଜ୍ଜଳ ଦେଖାଯାଉଥିଲା।

0: ରବିଙ୍କ ପୁଅ ଚାର୍ଲସ କହିଛନ୍ତି, ତାଙ୍କ ପିତା କେବେ ବି କପିରାଇଟ୍ ପଞ୍ଜୀକରଣ ନ କରିଥିବା ନେଇ ଅନୁତାପ କରିନଥିଲେ। ଦନ୍ତ ବିଶେଷଜ୍ଞଙ୍କ ମତରେ ହସ ତିନି ପ୍ରକାରର। ଯଦିଓ ଅନେକ ପ୍ରକାରର ହସ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଏକ ଅନନ୍ୟ ହସ ରହିଥାଏ, ସେଗୁଡ଼ିକ ଏହି ତିନିଟି ବର୍ଗ ମଧ୍ୟରୁ ଅନ୍ୟତମ, ଯେମିତିକି ସୂକ୍ଷ୍ମ ହସ। ଆକଳନ କରାଯାଇଛି ଯେ ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ମୁହଁରେ ସୂକ୍ଷ୍ମ ବା କ୍ୟୁସ୍ପିଡ୍ ହସ ଫୁଟିଥାଏ, ଯାହାକୁ ହୀରା ଆକୃତିର ବୋଲି ବର୍ଣ୍ଣନା କରାଯାଇପାରିବ। ଏହା କିପରି ଦେଖାଯାଏ ବୋଲି ଯଦିଓ କଳ୍ପନା କରିବା କଷ୍ଟକର ହୋଇପାରେ, ତେବେ ସୂକ୍ଷ୍ମ ହସ ଶୈଳୀର ସେଲିବ୍ରିଟିଙ୍କ ସର୍ବୋତ୍ତମ ଉଦାହରଣ ହେଉଛନ୍ତି ଆଞ୍ଜେଲିନା ଜୋଲି ଏବଂ ଜେନିଫର ଆନିଷ୍ଟନ। ଯଦି ଆପଣ ହସୁଥିବା ସମୟରେ ଆପଣଙ୍କ ପାଟିର କୋଣ ଉପରକୁ ଏବଂ ବାହାରକୁ ଗତି କରେ, ତେବେ ଆପଣ ନିଜ ହସକୁ ଏହି ପ୍ରକାରର ବୋଲି ଚିହ୍ନଟ କରିପାରିବେ। କମିସ୍ୟୋର ବା ସଂଯୋଗ ପ୍ରକାରର ହସ ସବୁଠାରୁ ସାଧାରଣ ପ୍ରକାର ବୋଲି କୁହାଯାଏ। ଏହା ବିଶ୍ୱର ପ୍ରାୟ 67% ଲୋକଙ୍କଠାରେ ଦେଖାଯାଏ। ଏହି ପ୍ରକାରର ହସ ଆକାରରେ ଧନୁ ଭଳି, ଏହାକୁ ମୋନାଲିସା ସ୍ମାଇଲ୍ ବୋଲି ମଧ୍ୟ କହିଥାନ୍ତି। ଯଦି ଏହି ପ୍ରକାର ହସକୁ କଳ୍ପନା କରିବା କଷ୍ଟକର ମନେ କରନ୍ତି, ତେବେ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା ଏପରିକି ବିରାଟ କୋହଲିଙ୍କ ହସ କଥା ମନେ ପକାଇପାରନ୍ତି। ଏହି ପ୍ରକାର ହସ ହାସଲ କରିବା ପାଇଁ ଓଠର କୋଣ, ଯାହାକୁ କମିସ୍ୱର ବୋଲି ଜଣାଯାଏ, ତାହା ହସୁଥିବା ସମୟରେ ବାହାରକୁ ଉଠି କାନର କୋଣ ଆଡ଼କୁ ବ୍ୟାପିଯାଏ, ଯାହା କୁହାଯାଏ କମିସ୍ୱର ବା ସଂଯୋଗକାରୀ ହସ ହେଉଛି କାନରୁ କାନ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ହସ। ସମ୍ଭବତଃ ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଯାହାଙ୍କର ହସ ଠିକ୍ ଏହିପରି ଥିଲା। ସବୁଠାରୁ ବିରଳ ପ୍ରକାରର ହସ ହେଉଛି ଜଟିଳ ହସ ବା କମ୍ପ୍ଲେକ୍ସ ସ୍ମାଇଲ୍, ଯାହା ଜନସଂଖ୍ୟାର ମାତ୍ର 2% ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ଆକଳନ କରାଯାଇଛି। ଏହାକୁ ବିରଳ ହସ ବୋଲି କୁହାଯିବାର କାରଣ ହସୁଥିବା ସମୟରେ ଏକକାଳୀନ ତିନିଟି ମାଂସପେଶୀ ଆବଶ୍ୟକ। ଏଥିପାଇଁ ତଳ ଓଠ ସହିତ କୋଣ ଏବଂ ଭିତର ଓଠର ମାଂସପେଶୀ ତଳକୁ ଟାଣି ହୋଇଯାଏ। ଯଦିଓ ଏହା କମିସ୍ୱର ସ୍ମାଇଲ୍ ସହିତ ସମାନ, ତଥାପି ଜଟିଳ ହସ ବହୁତ ଚଉଡ଼ା। ଏହି ପ୍ରକାରର ହସ ଥିବା ଲୋକମାନେ ସାଧାରଣତଃ ହସିବା ସମୟରେ ସେମାନଙ୍କର ଉପର ଏବଂ ତଳଦାନ୍ତ ଅଧିକ ପ୍ରକାଶ କରନ୍ତି। ଜଟିଳ ସ୍ମାଇଲ୍ର ପ୍ରସିଦ୍ଧ ଉଦାହରଣ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଖୁସି କପୁର ଆଦି ଅନ୍ତର୍ଭୁକ୍ତ।
1: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଶ୍ରୋତା ମଞ୍ଚ। ପ୍ରଯୋଜନା ଅନିତା ତିର୍କେ, ଉପସ୍ଥାପନାରେ ଅଛନ୍ତି କୁମୁଦିନୀ ରାଉତ। ହେଲେ ଶ୍ରୋତା ବନ୍ଧୁ, ଏହି କାର୍ଯ୍ୟକ୍ରମ ଆପଣ ଶୁଣିବେ କିଛି ବିଜ୍ଞାପନ ପରେ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, ଏମ୍ଏସ୍ଡବ୍ଲୁ, ଏମ୍ଏଫ୍ସି, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ ଏଆଇସିଟିଇ ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏମ୍ବିଏ, ଏମ୍ସିଏ, ବିବିଏ, ବିସିଏରେ ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 7008869080ରେ ଯୋଗାଯୋଗ କରିପାରିବେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଶ୍ରୋତାବନ୍ଧୁ, ଆଜିର ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ ଆମେ ଭେଟୁଛନ୍ତି ଜଣେ ଶ୍ରୋତାଙ୍କୁ। ସେ କେବଳ ଶ୍ରୋତା ନୁହନ୍ତି, ତାଙ୍କର ବି ଅନେକ ଶ୍ରୋତା। ତାଙ୍କର ଜ୍ଞାନ, ତାଙ୍କର ବାଗ୍ମିତା, ତାଙ୍କର ଦର୍ଶନକୁ ନେଇ ଯେତେବେଳେ ସେ କୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ବା ଆଲୋଚନା କରନ୍ତି, ତାହା ଶୁଣିବା ପାଇଁ ଅନେକ ଶ୍ରୋତା ଚାହିଁ ବସିଥାନ୍ତି। ଆଜି ଭେଟିବା ସେହି ଶ୍ରୋତାବନ୍ଧୁକୁ ଆମର ଏହି ଶ୍ରୋତାମଞ୍ଚ କାର୍ଯ୍ୟକ୍ରମରେ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ କେନ୍ଦୁଝରର ଶ୍ରୋତାମଞ୍ଚ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କ ପାଇଁ।
2: ମୁଁ ଆଜ୍ଞା ଅଧ୍ୟାପକ ଅମିୟ ସାମନ୍ତରା, ସନ୍ତୋଷୀମା ରେଜୋନାଲ ହାୟର ସେକେଣ୍ଡାରୀ ସ୍କୁଲ ଝରଗଡ଼ାର ଅର୍ଥଶାସ୍ତ୍ର ଅଧ୍ୟାପକ।
1: ଆକାଶବାଣୀ କେନ୍ଦୁଝର ଯେଉଁ କାର୍ଯ୍ୟକ୍ରମ ପ୍ରଚାର କରେ ତାହା ଲୋକମାନଙ୍କ ପାଇଁ କେତେ ଉପକାରୀ?
2: ଆଗରୁ ମୁଁ ବହୁତ ଶୁଣୁଥିଲି ଆକାଶବାଣୀ କେନ୍ଦୁଝର, ପିଲାଟି ବେଳୁ ଆମେ ତ ଆକାଶବାଣୀ କଟକ ଶୁଣି ଆସିଥିଲୁ, କାରଣ ମୋ ଘର ହେଉଛି ପୁରୀ, ଜନ୍ମଭୂମି ପୁରୀ, କର୍ମଭୂମି କେନ୍ଦୁଝର। ସେ ହିସାବରେ ମୁଁ ଆକାଶବାଣୀ କଟକ ଶୁଣୁଥିଲି। ସମୟକ୍ରମେ 1992 ମସିହାରେ ମୁଁ କେନ୍ଦୁଝର ଜିଲ୍ଲାରେ ମୋର ଅଧ୍ୟାପନା ଚାକିରି ଆରମ୍ଭ କରିବା ପରଠୁ ଧୀରେ ଧୀରେ ମୁଁ ଶୁଣିଛି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ମୋର ରେଡିଓଟା ଭାଙ୍ଗିଗଲା, ଖରାପ ହେଇଗଲା, ଆଉ ମୁଁ ତାପରେ ଆଉ ଟିକେ ରେଡିଓ ଶୁଣିବାର ଅଭ୍ୟାସ ବନ୍ଦ ହେଇଗଲା। କିନ୍ତୁ ଆପଣଙ୍କର ଯୁବବାଣୀ ମୁଁ ଶୁଣୁଥିଲି, ଅଧ୍ୟାପନା ଚାକିରି ପରେ ବି ଯୁବବାଣୀ କାର୍ଯ୍ୟକ୍ରମ ଆପଣଙ୍କର ଶୁଣିଛି, ଏପରିକି ମଝିରେ ମଝିରେ ଆପଣଙ୍କର ଯୋଉ ବସୁନ୍ଧରା କାର୍ଯ୍ୟକ୍ରମ ତାକୁ ବି ଶୁଣିଛି। ଯୋଉ ସୁପାଇ ମୁର୍ମୁ ମହାଶୟ ଯୋଉ ଯେତେବେଳେ ଉପସ୍ଥାପନା କରୁଥିଲେ ଆପଣଙ୍କର ହେଲୋ ଆକାଶବାଣୀ ରବିବାର, ସେଗୁଡାକ ମଧ୍ୟ ମୁଁ କିଛି ଶୁଣିଛି। କିନ୍ତୁ ଆଜିକାଲି ଟିକେ ଶୁଣିବା ପାଇଁ ତେଲ ଲୁଣ ସଂସାର ଭିତରେ ବିଭିନ୍ନ ସମସ୍ୟା ଭିତରେ ଆଜିକାଲି ଶୁଣିପାରୁନି। ଆଗରୁ ଗୋଟେ ଦଉଥିଲା ଆକାଶବାଣୀ କେଉଁଝର ରିଲେ କରୁଥିଲା ମନି ନ୍ୟୁଜ, ଇଂରାଜୀରେ ଗୋଟେ ଖବର ଦଉଥିଲା ମନି ନ୍ୟୁଜ, ଯୋଉଟା ଦିଲ୍ଲୀ ରୁ ପ୍ରସାରିତ ହଉଥିଲା, ସେଟା ତ ମୁଁ ନିୟମିତ ଶୁଣୁଥିଲି। ବୋଧ ହୁଏ ଆଜିକାଲି ଆକାଶବାଣୀ କେନ୍ଦୁଝରରୁ ସେଟା ପ୍ରସାରିତ ହେଉ ନାହିଁ। ଆପଣଙ୍କର ଯୋଉ ଚିଠି ପତ୍ର ଉତ୍ତର କାର୍ଯ୍ୟକ୍ରମ ମଝିରେ ଦଉଥିଲା ସୁପାଇ ମୁର୍ମୁ ଏବଂ ଆପଣ ଉଭୟ ଉପସ୍ଥାପନ କରିଥିବା ଚିଠି ପତ୍ର ଉତ୍ତର କାର୍ଯ୍ୟକ୍ରମ ବି ମୁଁ ଶୁଣୁଥିଲି, ଶୁଣିଲି ନୁହେଁ, କିନ୍ତୁ ଧୀରେ ଧୀରେ କମିଯାଇଛି। କିନ୍ତୁ ବହୁ ସମୟରେ ରେଡିଓ ଟିମ୍ ମୋଠୁ ଇଣ୍ଟରଭ୍ୟୁ ନେଇଛନ୍ତି, ଫୋନ ଜରିଆରେ ସମୟ ସମୟରେ ଷ୍ଟୁଡିଓକୁ ଡାକିକି ବିଭିନ୍ନ ଶୀର୍ଷକ ଉପରେ ବିଭିନ୍ନ ଟପିକ ଉପରେ ରେକର୍ଡିଂ ନେଇଛନ୍ତି ଏବଂ ସେସବୁ ବାଜିଛି। ମୁଁ ସବୁବେଳେ ଚେଷ୍ଟା କରେ ପ୍ରୋଗ୍ରାମର କ୍ୱାଲିଟି ଯେତେ ଉନ୍ନତ ହେବ ଏବଂ ତଥ୍ୟଗତ ତ୍ରୁଟି ଯେମିତି ନ ରହିବ ବା ଡାଟା ଦେବାରେ କିଛି ଯେମିତି ମିଷ୍ଟେକ୍ ନ ରହିବ ସେଥିପାଇଁ ମୁଁ ଚେଷ୍ଟା କରେ। ଯୋଉ ଡାଟା ଉପରେ ମୁଁ କନଫର୍ମ ନଥାଏ ସେସବୁ ମୁଁ ତାକୁ ଆବହର କରିଯାଏ। କାର୍ଯ୍ୟକ୍ରମ ଆପଣଙ୍କର ଯୋଉ ମନଛୁଆଁ ସଙ୍ଗୀତର କାର୍ଯ୍ୟକ୍ରମ ଥିଲା ସୁପାଇ ମୁର୍ମୁ ଯୋଉ ସମୟରେ ଉପସ୍ଥାପନା କରୁଥିଲେ, ଏକରେ ସେ ଯୋଉ ମନଛୁଆଁ ଗୀତ ତାକୁ ଶୁଣିବା ପାଇଁ ଆମେ ମଧ୍ୟ ମଧ୍ୟ ଫୋନ ଲଗାଉଥିଲୁ। ଭାଇଙ୍କର ଯୋଉ ଉପସ୍ଥାପନା ଶୈଳୀ ବିଶେଷ କରି ପୁରା ଜଣେ ଗ୍ରାସରୁଟ ଲେଭୁଲ ଲୋକଠାରୁ ଆରମ୍ଭ କରି ଜଣେ ଟପ୍ ବ୍ୟୁରୋକ୍ରାଟ ପର୍ଯ୍ୟନ୍ତ ସମସ୍ତଙ୍କର ଇଣ୍ଟରଭ୍ୟୁ ନେଉଥିଲେ, ବରା ଦୋକାନୀଠୁ ଆରମ୍ଭ କରି ଦରକାର ପଡିଲେ ବ୍ଲକର ବିଡିଓଙ୍କ ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ ବି ସେ ନେଉଥିଲେ ଏବଂ ସାରା ରାଜ୍ୟରୁ ବି ତାଙ୍କୁ ଫୋନ କଲ୍ ଆସୁଥିଲା ଏବଂ କାହାକୁ କୋଉ ଶୈଳୀରେ କଥା କୁହାଯିବା ଦରକାର ସେଠୁ ଆମେ ଲୋକଙ୍କର ଜୀବନଚର୍ଯ୍ୟା ବି ଜାଣିପାରୁଥିଲୁ। ଆଉ ରହିଲା ଆକାଶବାଣୀ କେଉଁଝର ଯୋଉ ଯୁବବାଣୀ କାର୍ଯ୍ୟକ୍ରମ ମୁଁ ଅତୀତରେ ଶୁଣୁଥିଲି, ତାପରେ ମହିଳାମାନଙ୍କର ସମସ୍ୟା ଜାଣିବା ପାଇଁ ବି ମୁଁ ବେଳେବେଳେ ବସୁନ୍ଧରା କାର୍ଯ୍ୟକ୍ରମ ବି ଶୁଣେ, କୃଷି କାର୍ଯ୍ୟକ୍ରମ ଯୋଉ ଆମ ଚାଷ ବର୍ଷ ସେଟା ବି ମଧ୍ୟ ଶୁଣୁଥିଲି। ପ୍ରୋଗ୍ରାମ ଭଲ, କିଛି ଅସୁବିଧା ନାହିଁ। ଆମର ଯୋଉମାନେ ସବୁ ଅଛନ୍ତି କାର୍ଯ୍ୟକ୍ରମ ପରିଚାଳନା କରନ୍ତି ଉପସ୍ଥାପକ ଉପସ୍ଥାପିକା ମାନଙ୍କର ପ୍ରୋଗ୍ରାମ ବହୁତ ବଢିଆ, ଆପଣଙ୍କର ଉପସ୍ଥାପନା ଶୈଳୀ ବିଶେଷ କରି ଆପଣଙ୍କର ଯୋଉ ଭଏସ୍ କ୍ୱାଲିଟି କଣ୍ଠସ୍ୱର ଅତି ଉଚ୍ଚକୋଟିର, ଆଉ ସୁପାଇ ଭାଇଙ୍କର ଯୋଉ ଉପସ୍ଥାପନା ଶୈଳୀ ଅତି ଉନ୍ନତ, ଆପଣଙ୍କର ସେ ଝିଅଟିଏ ଜ୍ୟୋତ୍ନାରାଣୀ ତ୍ରିପାଠୀ ସେ ବି ମଧ୍ୟରେ ତାର ପ୍ରୋଗ୍ରାମ ବି ମୁଁ ଶୁଣୁଥିଲି, ଆପଣଙ୍କର ସଂଯୁକ୍ତି ବୃନ୍ଦାବନ ମଞ୍ଜୁଳା ମହାନ୍ତ ଏମାନଙ୍କର କାର୍ଯ୍ୟକ୍ରମ ବି ମୁଁ ଅନେକ ଶୁଣିଛି, ଭଲ ଲାଗେ।
1: ଆକାଶବାଣୀ କେନ୍ଦୁଝରର ଅନେକ କାର୍ଯ୍ୟକ୍ରମ ଆପଣ ଶୁଣନ୍ତି, ଆଉ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କ ମତାମତ ନିଶ୍ଚିତ ଭାବରେ ଅତି ସୁନ୍ଦର, ଯୋଉଟା ପ୍ରୋତ୍ସାହିତ କରିବ ଆମର ଉପସ୍ଥାପକ ଏବଂ ଉପସ୍ଥାପିକା ମାନଙ୍କୁ ଆହୁରି ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ। ଯେମିତି ମୁଁ ଆଗରୁ କହିଲି, ଆପଣ କେବଳ ଜଣେ ଶ୍ରୋତା ନୁହନ୍ତି, ଆପଣଙ୍କର ଅନେକ ସାରଗର୍ଭକ କଥା ଆମ ଶ୍ରୋତାମାନେ ଶୁଣିଛନ୍ତି। ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣନ୍ତି, ଆକାଶବାଣୀ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଆନ୍ତି, କହିପାରିବେ ମନେ ପକେଇ ଆପଣ କେବେଠାରୁ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣନ୍ତି?
2: ଏକଦମ ଛୁଆବେଳେ ଶୁଣୁଛି ଆଜ୍ଞା, ସତ କଥା ହେଲା ସେତେବେଳେ ମୁଁ ପୁରୀରେ ପାଠ ପଢୁଥିଲି, ଆପଣଙ୍କର ଯୋଉ ଆକାଶବାଣୀ କଟକର ଯୋଉ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ଦଉଥିଲା, ୱିକ୍ଲି ପ୍ରୋଗ୍ରାମ ଶିଶୁ ସଂସ୍କାର କାର୍ଯ୍ୟକ୍ରମ, ଆପଣଙ୍କର କିଶୋର ଚକ୍ର, ଏସବୁ ତ ଶୁଣି ଶୁଣି ଆମେ ଆଜି ଅଧ୍ୟାପକ, ଯେତେବେଳେ ଆମେ କଲେଜ ପଢିଲୁ ଯୁବବାଣୀ କାର୍ଯ୍ୟକ୍ରମ ବି ଶୁଣୁଥିଲୁ, ଆପଣଙ୍କର ଶିଶୁ ସଂସ୍କାର କାର୍ଯ୍ୟକ୍ରମରେ ସେ ଯୋଉ ଥିଲେ ଶିଶୁ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି, ତାଙ୍କର ଉପସ୍ଥାପନା, ରାଧାରାଣୀ ସରକାର, ଆପଣଙ୍କର ଆଜିକାଲି କେଉଁଝର ରେଡିଓ ଷ୍ଟେସନରେ ଶିଶୁ ରାଇଜ ପ୍ରୋଗ୍ରାମରେ ଆପଣଙ୍କର ଯୋଉ ସାମନ୍ତ ବାବୁ ଅଛନ୍ତି, ତୁଷାର ସାମନ୍ତ, ସେମିତି ଆମେ ସେତେବେଳେ ଶୁଣୁଥିଲୁ କଟକ ରେଡିଓ ଷ୍ଟେସନରୁ ଆପଣଙ୍କର ନଦିଆ ବିହାରୀ ମହାନ୍ତି, ଜଣେ ପ୍ରଖ୍ୟାତ ଶିଶୁ ସାହିତ୍ୟିକ। ତାପରେ ବିଦ୍ୟାଳୟ କାର୍ଯ୍ୟକ୍ରମ ଏତେ ଏଜୁକେଟିଭ ଥିଲା, ଏତେ ଶିକ୍ଷଣୀୟ ଥିଲା, ଆଜି ଯଦି ଅଧ୍ୟାପକ ଭାବରେ ଆଜି ଆମେ କର୍ମମୟ ଜୀବନଯାପନ କରୁଛୁ ସେଠି ବହୁତ ଅଂଶରେ ବିଦ୍ୟାଳୟ କାର୍ଯ୍ୟକ୍ରମର ଅବଦାନ।

0: ସତ କଥା ସେ ଯୁବବାଣୀର ଯୋଉ ଗୀତ ସବୁ ଏବେ ବି ମନେ ପଡେ, କଣ୍ଠଶାଳା କେବେ ପଚାରି ବୁଝେ ନା, ଆପଣଙ୍କର ପ୍ରଖ୍ୟାତ ସିଙ୍ଗର ବିକାଶ ଦାସଙ୍କ କଣ୍ଠରେ ଏକହି ମନ୍ଦିରେ ଦୀପ ଜାଳୁଥିଲେ ଦୁହେଁ ତ ଦୁହିଁଙ୍କ ପାଇଁ, ଏସବୁ ଗୀତ ସେତେବେଳେ କଲେଜ ଲାଇଫରେ ଆମ ମାନଙ୍କ ମନରେ ରୋମାଣ୍ଟିସିଜିମ ଉଦ୍ରେକ କରୁଥିଲା। ତାପରେ ସେତେବେଳେ ବି ଯୋଉ ଦଉଥିଲା କଟକ ଆକାଶବାଣୀ ନାରୀ ମହଲ, ସେଟା ଯଦି ଆମେ ଶୁଣୁନଥିଲୁ କିନ୍ତୁ ରାସ୍ତାରେ ଘାଟରେ ଚାଲିଗଲା ବେଳେ ବେଳେ ବେଳେ କିଏ ଯଦି ବଜଉଥାଏ ଆମ କାନରେ ପଡିଯାଏ। ଭୁବନେଶ୍ୱରୀ ମିଶ୍ରଙ୍କର ଯୋଉ ଗୀତ ଶନିବାର ଦିନ ମୋର ଭାଉଜଙ୍କ ମନ, ତେଣୁ କଥା ହଉଛି ଏଇ ସବୁ ଗୀତ ଏତେ ଚର୍ଚ୍ଚିତ ଗୀତ ଆପଣଙ୍କର ଯୋଉ ପାନ୍ଥଶାଳା କେବେ ପଚାରି ବୁଝେ ନା, ଆପଣଙ୍କର ଯିଏ ବର୍ତ୍ତମାନ ଯୋଉ ସିଦ୍ଧାର୍ଥ ଟିଭି ଯୋଉ ରହିଛି ଜୟ ଜଗନ୍ନାଥ ଟିଭି ଚ୍ୟାନେଲ, ତାର ଯିଏ ମାଲିକ ଅଛନ୍ତି ସୀତାରାମ ଅଗ୍ରୱାଲ, ସିଏ 1983 ମସିହାରେ ଗୋଟେ ମ୍ୟୁଜିକ କମ୍ପାନୀ କଲେ ଯାହା ଜେଇ କ୍ୟାସେଟ ନାମରେ ତାଙ୍କର ସବୁ କ୍ୟାସେଟ ବାହାରିଥିଲା। ଏବଂ ସିଏ ଯେତେବେଳେ ତାଙ୍କ ମ୍ୟୁଜିକ କମ୍ପାନୀ ପ୍ରତିଷ୍ଠା କଲେ ଯୋଉ ପ୍ରଥମେ ଯୋଉ କିଛି କ୍ୟାସେଟ ତିଆରି କଲେ ତା ଭିତରେ ବିକାଶ ଦାସଙ୍କର ସେଇ ଗୀତ, ସେତେବେଳେ ତ ଗୋଟିଏ କ୍ୟାସେଟରେ 8ଟି ଗୀତ ରହୁଥିଲା, ଅନ୍ୟ ଲୋକଙ୍କ ଘରେ ଟେପ୍ ରେକର୍ଡର ରହୁଥିଲା, ଗୀତର କ୍ୟାସେଟ ରହୁଥିଲା। ଆମ ଭଳି ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତ ପରିବାର ଆମର ସାମର୍ଥ୍ୟ ନଥିଲା ଟେପ୍ ରେକର୍ଡର କିଣିବା ପାଇଁ।
1: ଆପଣ ସାମର୍ଥ୍ୟ କଥା କହିଲେ ସେ ତ ଅଲଗା କଥା, କିନ୍ତୁ ଭାବିଲେ ଆପଣଙ୍କ ମନ ପସନ୍ଦର ଗୀତଟିଏ ଯେତେବେଳେ ଆପଣଙ୍କୁ ଆକାଶବାଣୀ କେନ୍ଦ୍ରରୁ ଶୁଣନ୍ତି ମନ ସେତେବେଳେ ବହୁତ ଖୁସି ହେଇଯାଏନି?
0: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ, କାରଣ ଆମେ ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ଟେପ୍ ରେକର୍ଡର କିଣିବା ପାଇଁ ସମର୍ଥ ନଥିଲୁ। ଯେତେବେଳେ ଆପଣଙ୍କର ସୀତାରାମ ଅଗ୍ରୱାଲଙ୍କର ସେ ଜେଇ କମ୍ପାନୀ ସେ ଗୀତ 8ଟି ଗୀତ ଥାଏ, ସେଥିରେ ଗୋଟେ ଗୀତ ଥାଏ ମୋର ମନେ ପଡୁଛି ଏବେ ବି ମନେ ପଡୁଛି, ଖେଳ ଉପରେ ମାର ହରିଲା ମାର ପେଣ୍ଡୁ ଏକା ବେଳକେ ନେଟ୍ ଛିଣ୍ଡୁ, ସ୍ପୋର୍ଟସ୍ ରିଲେଟେଡ୍ ଗୀତ। ସେମିତି ଆଉ ଗୋଟେ ରୋମାଣ୍ଟିକ ଗୀତ ଥିଲା ଯୋଉଟା ହଉଛି କଣ, ପାନ୍ଥଶାଳା କେବେ ପଚାରି ବୁଝେନା। ଏଇ ଯୋଉ ପାନ୍ଥଶାଳା କେବେ ପଚାରି ବୁଝେନା ଏ ଗୀତ ଆମେ ଯୁବବାଣୀରୁ ଶୁଣୁଥିଲୁ।
1: ଆପଣଙ୍କ କଥାବାର୍ତ୍ତାରେ ଯାହା ଜାଣିବି ଆପଣ ସଙ୍ଗୀତକୁ ଭଲ ପାଆନ୍ତି,
0: ସାହିତ୍ୟକୁ ବି ଆମେ ମନେ କରନ୍ତୁ ବଧୁ ନିରୁପମା ନାଟକ, ବଧୁ ନିରୁପମା ନାଟକ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ, ତାକୁ ତ ଆମେ ରେଡିଓରୁ ଶୁଣୁଥିଲୁ। ବଧୁ ନିରୁପମା ନାଟକ ଯେତେବେଳେ ଝରଣା ଦାସ ନିଜେ ବଧୁ ନିରୁପମା ଭାବରେ ଅବତୀର୍ଣ୍ଣ ହେଲେ ଆକାଶବାଣୀ କଟକର ଯୋଉ ଘଣ୍ଟିକିଆ ନାଟକ କାର୍ଯ୍ୟକ୍ରମ, ସେତେବେଳେ ସେ ନାଟକ ଘରେ ଘରେ ଏଭଳି ପହଞ୍ଚିଲା, ବଧୁ ନିରୁପମା ଉପନ୍ୟାସର ପ୍ରତି ବର୍ଷ ତାର ନୂତନ ସଂସ୍କରଣ ପ୍ରକାଶ ପାଉଥିଲା। ଆପଣଙ୍କର ବୈଷ୍ଣବ ପାଣିଙ୍କର ଯୋଉ ଗୀତିନାଟ୍ୟ ହଉଥିଲା କଂସବଧ ମନିଙ୍କ ଜନ୍ମ, ଏସବୁ ଆମେ କାହାକୁ ଶୁଣୁଥିଲୁ କି କୋଉଠୁ ଶୁଣୁଥିଲୁ? ତେଣୁ ସେତେବେଳେ ଆମେ ସେଇ ସବୁ ରେଡିଓରେ ତ ଶୁଣୁଥିଲୁ, ତେଣୁ ଆମର ସାହିତ୍ୟ ଜ୍ଞାନ ମ୍ୟୁଜିକାଲ ନଲେଜ ଆପଣଙ୍କର ନାଟକ ଏ ସବୁ ବିଷୟରେ ଆମେ ସମୃଦ୍ଧ ହଉଥିଲୁ କେବଳ ରେଡିଓରୁ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ପେଟେଣ୍ଟ ମେଡିସିନ ଯାହାକୁ ସଙ୍ଗୀତ ରୂପ ଦେଇଥିଲେ ଆପଣଙ୍କର ଗୋପାଳ ଛୋଟରାୟ ଶ୍ରୀମତୀଙ୍କ ସମାର୍ଜନୀ, ସେ ଶ୍ରୀମତୀଙ୍କ ସମାର୍ଜନୀ ତାକୁ ଆମେ ଶୁଣିଥିଲୁ କୋଉଠୁ? ଆପଣଙ୍କର ଆକାଶବାଣୀ କଟକରୁ ଶୁଣୁଥିଲୁ, ସମାର୍ଜନୀ ଶବ୍ଦର ଅର୍ଥ ଝାଡୁ, ସେ ସବୁ ଆମେ ଆଜ୍ଞା ଶୁଣିଥିଲୁ ଆକାଶବାଣୀ କଟକରୁ। କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ କେନ୍ଦୁଝରକୁ ଆସିଲି ଆମେ କେନ୍ଦୁଝର ରେଡିଓ ଷ୍ଟେସନକୁ ଆମେ ଧୀରେ ଧୀରେ ଶୁଣିଲୁ, କିନ୍ତୁ ସମୟକ୍ରମେ ଯେତେବେଳେ ଟିଭି ଡେଭଲପ କଲା ଆମେ ଧୀରେ ଧୀରେ ଟିଭିକୁ ଚିପି
1: ଯାହା କହିଲେ। ଏବେ ଆଜିକାଲି ଆମ ଚାରିକଡ଼ରେ ଆମ ଆଖପାଖରେ ଅନେକ ପ୍ରକାର ଗଣମାଧ୍ୟମ, ପ୍ରଥମରେ ରେଡିଓ ଥିଲା ଆମର ସଙ୍ଗୀତ ଏଭଳି, ଆପଣ ଯୋଉ ନାଟକ କହିଲେ ସେ ସବୁ କାଳଜୟୀ ନାଟକ, ନାଟକ କୁହନ୍ତୁ ସଙ୍ଗୀତ କୁହନ୍ତୁ ସାହିତ୍ୟ କୁହନ୍ତୁ, ଆମର ଶିକ୍ଷାର ବହି ଛଡା ଆଉ ଗୋଟିଏ ମାଧ୍ୟମ ଥିଲା ତାହା ହେଲା ଆକାଶବାଣୀର କାର୍ଯ୍ୟକ୍ରମ।
0: ଆପଣଙ୍କର ଆକାଶବାଣୀ ହଉଛି ଗୋଟେ ବହି ପ୍ରକୃତରେ, ଯଦି ଜଣେ ଆକାଶବାଣୀର ଯୋଉ ତଥ୍ୟ ଗୁଡିକ ଯଦି ୟୁଟିଲାଇଜ ପ୍ରପରଲି କରିପାରିଲା ଆକାଶବାଣୀ ଗୋଟେ କଣ ବହି ନୁହେଁ କି? ଓପନ୍ ଷ୍ଟଡି ନଥାଏ,
1: ଜ୍ଞାନ ତ ଥାଏ ନା ଆମର? ଆଜ୍ଞା ଆଜ୍ଞା, ଆପଣ ତ ବହୁତ ଭଲ ଭାବରେ ଆକାଶବାଣୀର କାର୍ଯ୍ୟକ୍ରମକୁ ଜାଣିଛନ୍ତି। ଆପଣଙ୍କ ସ୍ମୃତିକୁ ମନେ ପକେଇବା, ଆପଣଙ୍କ ପିଲାବେଳର ସ୍ମୃତିରେ କୋଉ ଗୀତ କୁହନ୍ତୁ ଆପଣ ଆକାଶବାଣୀରେ ଶୁଣିଲେ ଆପେ ଆପେ ଗୁଣୁଗୁଣୁ ହୋଇ ଗାଇଯାନ୍ତି, ସେଭଳି ଗୋଟିଏ ଗୀତ ଚୟନ କରନ୍ତୁ, ଆମେ ଆପଣଙ୍କ ପାଇଁ ଶୁଣେଇବା ଆମର ଏ କାର୍ଯ୍ୟକ୍ରମ।
0: ବହୁତ ଗୀତ ଅଛି ଆଜ୍ଞା, ଆକାଶବାଣୀ ପାଖରୁ ଆମେ ଅନେକ ଗୀତ ଶୁଣୁଛୁ ଯୋଉଟା ବହୁତ ମନକୁ ଛୁଏଁ, ସ୍ମୃତିକୁ ରୋମନ୍ଥନ କରେ, ଯେମିତିକି ଆପଣଙ୍କର ସିନ୍ଦୁର ବିନ୍ଦୁ ଫିଲ୍ମର ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର।

0: ଶେଷ ହେଲା ଶ୍ରୋତାମଞ୍ଚ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ।

0: ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ ଏଇଆର୍ଓ ଏବଂ 4 ଜଣ ଇଆର୍ଓ ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପକାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବିଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

କରି ନିଜର ମୁଦ୍ରଣ ମେଣ୍ଟାଇଥାନ୍ତି ଏବଂ ସେଇକୁ ଆଖି ଆଖିରେ ରଖିକି ଆମେ ଯେତେବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସପୋର୍ଟରେ 150 କଳିକା କେନ୍ଦ୍ର ଆମେ 2022 ମସିହାରେ ଆରମ୍ଭ କରିଥିଲୁ। 21 ପଞ୍ଚାୟତରେ 135 ଗାଁରେ ଆମେ 150 କଳିକା କେନ୍ଦ୍ର ଖୋଲିଥିଲୁ, ଯେ ଆଜି ପର୍ଯ୍ୟନ୍ତ ଆମ ଯୋଉ 150 କଳିକା କେନ୍ଦ୍ରରେ ପାଖାପାଖି 5,500 ଉର୍ଦ୍ଧ ଶିଶୁ ନାମ ଲେଖାଇ ସାରିଛନ୍ତି ଏବଂ ସେଥିମଧ୍ୟରୁ ପାଖାପାଖି 50% ପିଲା ମାନେ 2600 ପିଲା ଆଜି ପର୍ଯ୍ୟନ୍ତ ଗ୍ରେଜରୁ ଗ୍ରାଜୁଏଟ୍ ହେଇକି ଅଙ୍ଗନବାଡ଼ିରେ ସାମିଲ ହେଉଛନ୍ତି। ଯେଉଁ ପିଲା ଗ୍ରେଜକୁ ଆସୁଛି ସେ ଗ୍ରେଜକୁ ଆସିବା ଦ୍ୱାରା ତାର କ'ଣ ପରିବର୍ତ୍ତନ ହେଉଛି ଏବଂ ଆମେ ଯେଉଁ ଏଇ 3 ବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ହାତ କରିଛୁ ସେ ବିଷୟରେ ଆମେ ତାର ପ୍ରଭାବ କ'ଣ ପଡ଼ିଛି ସେ ବିଷୟରେ ଆମେ ଆଲୋଚନା କରିବା। ଗତ ଫେବୃଆରୀ ମାସରେ ଆମେ ଗୋଟେ ବାହାରେ ଏଜେନ୍ସି ଜରିଆରେ ଆମେ 3 ବର୍ଷର କ'ଣ ପ୍ରଭାବ ପଡ଼ିଛି ତାକୁ ଆମେ ଇଭାଲୁଏସନ୍ କରିଥିଲୁ। ସେଇ ଇଭାଲୁଏସନ୍ର ତଥ୍ୟ ଅନୁସାରେ ଆମେ ଏଠି ଆମେ ପରିପ୍ରକାଶ କରୁଛୁ। ଆମେ ଦେଖିଥିଲୁ ଯେ ପାସପୋର୍ଟରେ ଯଦି ଗୋଟେ ପରିବାରର ମାସିକ ଇନକମ 10,000 ହେଉଛି ସେଠି ଗୋଟେ ମାଆର ଇନକମ ମାତ୍ର 2,000 ହେଉଛି, ଯେମିତି ମା ମାନଙ୍କର ପାରିବାରିକ ଇନକମ ବହୁତ କମ ଏବଂ ଯେତେବେଳେ କଳିକା କେନ୍ଦ୍ର ନଥିଲା ବିଶେଷ କରି ମା ମାନେ ତାଙ୍କ ସମୟର 98% ସମୟ ସେମାନେ ଛୁଆମାନଙ୍କର ସେବା ଯତ୍ନ ଏବଂ ଘରର କାମରେ ସମୟ ଦେଉଥିଲେ। ଯେତେବେଳେ କଳିକା କେନ୍ଦ୍ର ପିଲାମାନଙ୍କୁ ତାଙ୍କ ଘରେ ଯାହା ବି ନର୍ମାଲ ଖାଦ୍ୟ ହେଉଥିଲା ଭାତ ହଉ ଡାଲି ହଉ ଶାଗ ହଉ ସେମାନଙ୍କୁ ଖାଇବା ପାଇଁ ଦେଉଥିଲେ ଏବଂ କାମରେ ଯେତେବେଳେ ତାଙ୍କ ଚାପ ହଉଥିଲା ପ୍ରେସର ହଉଥିଲା ସେମାନେ ସେତେବେଳେ କଣ କରୁଥିଲେ ନା ପିଲାମାନଙ୍କୁ ମଧ୍ୟ ବହୁତ ଗୁଡ଼ିଏ ଜାଗାରେ ତାଙ୍କର ଯୋଉ ଲୋକାଲି ସେମାନେ ଆଲକୋହଲ କନଜ୍ୟୁମ୍ କରନ୍ତି ହାଣ୍ଡିଆ ପିଆଇକି ଦେଇକି ଛୁଆକୁ ଶୋଇ ଦେଇକି ସେମାନେ କାମକୁ ପଳାଇ ଯାଉଥିଲେ ଏବଂ ଯାହାକି ପିଲାର ପୋଷଣର ଅଭାବ ସେଠି ସେତେବେଳେ ପରିଲକ୍ଷିତ ହଉଥିଲା ଏବଂ ଅପପୁଷ୍ଟି ସଂଖ୍ୟା ବଢି ବଢି ଚାଲୁଥିଲା। ଏବଂ ଏବେ ଆମେ ଯେତେବେଳେ ଏଇ ଯୋଉ ଆସେସମେଣ୍ଟ କରିଥିଲୁ ଆସେସମେଣ୍ଟରେ ଆମକୁ ଜଣାପଡ଼ିଲା ଯେ କ୍ରେଜ ହେବା ଦ୍ୱାରା ଯେ ମା ମାନଙ୍କର ଯୋଉ ବୋଝ ଥିଲା ପରିବାର ବୋଝ ଥିଲା ସେଇଟା କମିଛି ଏବଂ ଯାହାଦ୍ୱାରା ମା ମାନେ ଯୋଉ ତାଙ୍କର କାମଧନ୍ଦା ଠିକ ଭାବରେ କରିପାରୁଛନ୍ତି ପାଖାପାଖି ସେମାନେ ଯୋଉ ଦୈନିକ 3-4 ଘଣ୍ଟା ଛୁଆଙ୍କର ସମୟ ଦେଉଥିଲେ ସେ ସମୟ ସୀମା କମିକି ପାଖାପାଖି 1.5-1.5 ଘଣ୍ଟା ବର୍ତ୍ତମାନ ସେମାନେ ସମୟ ଦେଉଛନ୍ତି ଏବଂ ସେମାନେ ତାଙ୍କର କାମକୁ ଠିକ ଭାବରେ କରିପାରୁଛନ୍ତି। ଆମ ଯୋଉ 150 କଳିକା କେନ୍ଦ୍ରରେ ଯୋଉ ପିଲାଙ୍କ ସଂଖ୍ୟା ଆମେ ସଂଖ୍ୟାର ଅନୁପାତକୁ ଆମେ ଦେଖିଛୁ ପାଖାପାଖି ସମାନ ରହିଛି ପୁଅ ଓ ଝିଅଙ୍କ ସଂଖ୍ୟା, କିନ୍ତୁ ଝିଅମାନଙ୍କ ସଂଖ୍ୟା ଟିକେ ଅଧିକା ରହିଛି। ଯେମିତି 2300 ଭିତରେ ଆମେ ଦେଖିବା ଯଦି ଆମ ପାଖରେ 48% ପୁଅ ଥିଲାବେଳେ ସେଠି 51% ଝିଅ ଆମ କଳିକା କେନ୍ଦ୍ରରେ ସାମିଲ ହୋଇଥିଲେ। ଆମେ 24-25 ଦେଖିବା ସେଇଟା ମଧ୍ୟ ସମାନ କଣ୍ଟିନ୍ୟୁ ରହିଛି ଏବଂ 25-26 ମଧ୍ୟ ସେଇ ପାଖାପାଖି ଅଳ୍ପ 1% ବଢିଛି ପୁଅମାନଙ୍କର ଏନରୋଲମେଣ୍ଟ ଏବଂ ଝିଅମାନଙ୍କର ସଂଖ୍ୟା ମଧ୍ୟ 50% ଭିତରେ ରହିଛି। ଏଇ ଯୋଉ କାର୍ଯ୍ୟକ୍ରମ ଚାଲିଛି ସେ କାର୍ଯ୍ୟକ୍ରମ କେବଳ ପୋଷଣ ନୁହେଁ, ପୋଷଣ ସହିତ ପିଲାମାନଙ୍କ ଯୋଉ ପରିବେଶ ଗୋଟେ ସୁସ୍ଥ ପରିବେଶ ଦରକାର, ତାଙ୍କୁ ସ୍ନେହ ଦରକାର, ଆଦର ଦରକାର, ପ୍ରପର ଯତ୍ନ ଦରକାର, ସେଇ ଯତ୍ନ ମଧ୍ୟ ତାଙ୍କୁ ସମୟ ଅନୁସାରେ ଦିଆଯାଉଛି। ଯେମିତି ଗୋଟେ ଛୁଆ ଆମକୁ 7 ଘଣ୍ଟାର ସମ୍ପୂର୍ଣ୍ଣ ପୁରା ସମୟ ସାରଣୀ କରାଯାଇଛି, ମା ମାନେ ସକାଳ 9 ସୁଦ୍ଧା ଛୁଆମାନଙ୍କୁ ଆଣିକି କଳିକା କେନ୍ଦ୍ରରେ ଛାଡ଼ିବେ, କିନ୍ତୁ ଦିଦିମାନେ ତାର ଅଧା ଘଣ୍ଟା ପୂର୍ବରୁ ସେଣ୍ଟରକୁ ଆସିକି ସେ ତାର ସଫା ସୁତୁରା ସେଣ୍ଟରର ଦାୟିତ୍ୱ ପିଲାମାନଙ୍କର ଖାଦ୍ୟ ପ୍ରସ୍ତୁତ ସବୁ ଜିନିଷ ସେମାନେ ପ୍ରିପେୟାର କରିବେ ଏବଂ ମା ମାନେ 9 ବେଳେ ପିଲାମାନଙ୍କୁ ଛାଡ଼ିବେ। ଛାଡ଼ିଲା ପରେ ପିଲାମାନଙ୍କୁ ପ୍ରଥମେ ତାଙ୍କର ଘରର ଯୋଉ ପୋଷାକ ପିନ୍ଧିକି ଆସୁଥାଏ ସେ ଘରର ପୋଷାକକୁ ପରିବର୍ତ୍ତନ କରାଯାଏ ଏବଂ ସେଣ୍ଟରରେ ସେ ଯୋଉ ପୋଷାକ ପିନ୍ଧେ ତାକୁ ଦିଦିମାନେ ସଫା ସୁତୁରା କରନ୍ତି, ତା ପୋଷାକ ପିନ୍ଧାନ୍ତି, ତେଲ ଲଗାନ୍ତି, ତେଲ ଲଗାଇଲା ପରେ ତାଙ୍କୁ ସକାଳ ଜଳଖିଆ ପ୍ରଦାନ କରାଯାଏ ଏବଂ ସେଇ ଜଳଖିଆଟା ପ୍ରତ୍ୟେକ ଦୈନିକ ଯୋଉ ଧାର୍ଯ୍ୟ ମେନୁ ଅନୁସାରେ ତାଙ୍କୁ ଦିଆଯାଏ। କେଉଁଦିନ ସକାଳେ ଯଦି ଚୁଡ଼ା କ୍ଷୀରି ଦିଆଯାଏ, କେଉଁଦିନ ତାଙ୍କୁ ସୁଜି କ୍ଷୀରି ଦିଆଯାଏ, କେଉଁଦିନ ତ ଉପମା ଦିଆଯାଏ, ଏମିତି ପ୍ରତ୍ୟେକ 7 ଦିନର ମେନୁ ଆମେ ଫିକ୍ସ କରିଛୁ। ସେ 7 ଦିନ ଦୈନିକ ସମୟ ଅନୁସାରେ ତାଙ୍କୁ ଖାଦ୍ୟ ଦିଆଯାଏ। ସେମିତି ସକାଳ ଜଳଖିଆ ପରେ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଏ। ଏଇ ଯୋଉ ସକାଳ ଜଳଖିଆ ମଧ୍ୟାହ୍ନ ଭୋଜନ ସମୟ ସୀମା ମଧ୍ୟରେ ପିଲାମାନଙ୍କର ଯୋଉ ଅବସର ସମୟଟା ସେମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ବିକାଶର କାର୍ଯ୍ୟକ୍ରମ ହାତକୁ ନିଆଯାଏ। ଯେମିତି ପିଲାମାନଙ୍କୁ ଗୀତ ମାଧ୍ୟମରେ ନାଚ କରାଇବା, ଗପ କହିବା, ତ ବିଭିନ୍ନ ପ୍ରକାର ବିକାଶ ସେମାନଙ୍କର କେମିତି ହେବ, ଶାରୀରିକ ବିକାଶ କେମିତି ହେବ, ମାନସିକ ବିକାଶ ପ୍ରଶିକ୍ଷଣ କେମିତି ହେବ, ସେଇପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପରିବେଶ କରାଯାଏ ଏବଂ ତାଙ୍କୁ ଗୋଟେ ଜୀବନର ଯୋଉ ଷ୍ଟେଜ୍କୁ କେମିତି ସେମାନେ ମେଣ୍ଟେନ୍ କରିବେ, ଯେମିତି ଏକ ସମୟ ସୀମା ମଧ୍ୟରେ ଶୌଚ କାମ କରିବେ, ଖାଇ ବାହାର

0: ତାପରେ ଚପଲ ବି ନେବେ, ଖାଇବା ପରରୁ ହାତ ଧୋଇବେ, ଏଇସବୁ ଯୋଉ ବ୍ୟବହାରିକ ପରିବର୍ତ୍ତନ ସେମାନଙ୍କୁ ଶିଖାଇବେ। ପିଲାମାନଙ୍କର ସ୍ୱାସ୍ଥ୍ୟଗତ ଉନ୍ନତି କଥା ଯଦି ଦେଖିବା ଯେ ପାଖାପାଖି ମା ମାନେ ଯୋଉ ଆମେ ଷ୍ଟଡି କରିଥିଲୁ, ସେଇ ଷ୍ଟଡିରେ ଆମେ ପାଖାପାଖି 300ରୁ ଉର୍ଦ୍ଧ ମା ମାନଙ୍କର ମତାମତ ନେଇଥିଲୁ ଏବଂ କିଛି ଗାଁ ଲୋକମାନଙ୍କର ମତାମତ ନିଆଯାଇଥିଲା ଏବଂ ଯୋଉ କେନ୍ଦ୍ରରେ ଦିଦିମାନେ କାମ କରୁଛନ୍ତି ସେମାନଙ୍କର ମଧ୍ୟ ମତାମତ ନିଆଯାଇଥିଲା। ତ ଏଠି ଆମେ ପାଖାପାଖି ଯୋଉ ସର୍ଭେ ଅନୁସାରେ ଯୋଉ ତଥ୍ୟ ଆସିଛି ଯେ 96% ମା କହିଛନ୍ତି ଯେ ଯୋଉ ଶିଶୁମାନେ କଳିକା କେନ୍ଦ୍ରକୁ ଯାଉଛନ୍ତି ସେମାନଙ୍କୁ ନିୟମିତ ସୁଷମ ଖାଦ୍ୟ ଦିଆଯାଉଛି। 97% ମା କହିଛନ୍ତି ଯେ ଯୋଉ ପିଲାମାନେ କଳିକା କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କର ଇନ୍ ଟାଇମ୍ ଭ୍ୟାକ୍ସିନେସନ, ଯୋଉ ବୟସ ଅନୁସାରେ ଯୋଉ ପିଲାଟା ଟୀକା ନେବା କଥା ସେଇ ଟୀକା ତାକୁ ଠିକ୍ ପିଲାକୁ ସମ୍ପୂର୍ଣ୍ଣ ଭାବରେ ମିଳିପାରୁଛି ଏବଂ 72% ମା ମାନେ କହିଛନ୍ତି ଯେ ଆଗରୁ ପିଲାମାନଙ୍କୁ ବିଭିନ୍ନ ପ୍ରକାର ରୋଗ ଦେହ ଖରାପରେ ଶିକାର ହଉଥିଲେ, ଗ୍ରେଜକୁ ଆସିବା ଦ୍ୱାରା ସେମାନଙ୍କର ଦେହ ଖରାପ ହବା ତାଙ୍କର ରୋଗରେ ଯୋଉ ସଂକ୍ରମଣ ହବାଟା କମିଯାଇଛି।
1: ମୋର ଇଚ୍ଛା ଏବଂ ଆକାଂକ୍ଷା ଏହା ଯେ ଯେତେବେଳେ ଯାହା ବି କରୁଛନ୍ତି ଆପଣ କାମ କରନ୍ତୁ, ପାଠପଢା କରନ୍ତୁ କି ବାହାଘର କରନ୍ତୁ କି ଏ ପଇସା ବି କରନ୍ତୁ, ତାକୁ ଯଦି ଆମେ ସଠିକ ଟଙ୍କାରେ କରିବା ତାହେଲେ ସମସ୍ତଙ୍କୁ ଆନନ୍ଦ ମିଳିବ। ସେଥିପାଇଁ ଆଜି ଯେତେବେଳେ ପ୍ରତ୍ୟେକ ଦିନ ଛୁଆଙ୍କୁ ଖେଳେଇ ଖେଳେଇ ଖେଳେଇ ଖେଳି ତାଙ୍କୁ ଆମେ ବହୁତ ଆଗକୁ ନେଉଛନ୍ତି, କିନ୍ତୁ ସେଇ ସମୟ ଭିତରେ ଯେତେବେଳେ ଆମେ କୃଷକ ମାନଙ୍କୁ ଏକତ୍ରିତ କରିବା ପାଇଁ ବା ନିଜର ସମସ୍ୟାକୁ ବଖେଳିବା ପାଇଁ ଆମେ ସମସ୍ତେ ଏକତ୍ରିତ ଅଛନ୍ତି, ତେଣୁ ଆଜିର କୃଷି ମହଲରେ ସମସ୍ତେ ନିଶ୍ଚିନ୍ତ ଭାବେ ଖୁସି ହେବା ଜରୁରୀ। ତେଣୁ ପୁଣି ଥରେ ସମସ୍ତଙ୍କୁ ମୋର ଅନୁରୋଧ ରହିବ, ଆମ ସମସ୍ତଙ୍କ ପାଇଁ ଗୋଟେ ଚର୍ତ୍ତାକର ତାଳି ସହିତ ଗୋଟେ ଅନୁରୋଧ ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ବହୁତ ଖୁସି ଲାଗୁଛି। ଆକ୍ଚୁଆଲି ଆରମ୍ଭକୁ ମୋବାଇଲ କ୍ରେଜର ଆରମ୍ଭଠୁ ଆଜି ଯାଏ ଆପଣମାନଙ୍କର ପରିଶ୍ରମ ଦ୍ୱାରା ନିଶ୍ଚିତ ଭାବେ ଆମ ବାସବର୍ଡ କ୍ଲବ ଛୁଆମାନଙ୍କୁ ନେଇକି ଉନ୍ନତିର ପଥ ଆଗେଇ ଚାଲିଛି। ଏକଥା ମୁଁ ଭଳି ଆପଣମାନଙ୍କର ଦ୍ୱାରା ଗାଁ ଲୋକଙ୍କର ସହଯୋଗ ଏବଂ ଲୋକ ପ୍ରତିନିଧିମାନଙ୍କର ସହଯୋଗରେ ଆମେମାନେ ସମସ୍ତେ ଜାଣିଛନ୍ତି ଯେ ନିଶ୍ଚିତ ଭାବେ ଛୁଆମାନଙ୍କର ତାଙ୍କର ମାନସିକ ଡେଭଲପମେଣ୍ଟ ସହିତ ଶାରୀରିକ ପରିବର୍ତ୍ତନ ମଧ୍ୟ ହେଉଛି। ମୋବାଇଲ କ୍ରେଜ ଦ୍ୱାରା ତାଙ୍କର ଆର୍ଥିକ ଉନ୍ନତିର ପରିବର୍ତ୍ତନ ହେବା ଯୋଗୁଁ ତାଙ୍କ ଛୁଆଙ୍କୁ ପଢ଼ାଇବାକୁ ସଫଳ ମିଳିଛି, କିନ୍ତୁ ମୁଁ ମଧ୍ୟ ସେତିକି ସହମତ ଯେ ଆମ ବାଉଁଶପାଳ ବ୍ଲକ ଏକ ଆଦିବାସୀ ଅଞ୍ଚଳ, ଏକଥା ଆମେ ସମସ୍ତେ ଜାଣିଛନ୍ତି। ଆମେ ଜାଣିଛନ୍ତି ଯେ ଆଦିବାସୀର ମଧ୍ୟ ଆମେ ତ ଏତେ ପଛୁଆ ନୁହେଁ, ଆମେ ସମସ୍ତେ ଜାଣିଛନ୍ତି ସେ କଥା ମଧ୍ୟ। ତେଣୁ ମୁଁ ଏହା କହିବି ସେ ମାଙ୍କ ପରେ ବହୁତ ମାଙ୍କର ଆର୍ଥିକ ଉନ୍ନତିରେ ପରିବର୍ତ୍ତନ ହେଇଛି, ତେଣୁ ପରିବର୍ତ୍ତନ ଏହା ଯେ ଦେଖିବେ ଆମ ଅଞ୍ଚଳର ଲୋକମାନେ ତାଙ୍କର ଲଘୁ ବଡ଼ଜାତ ଦ୍ରବ୍ୟ ଯୋଉ ଆମେ କୁହନ୍ତୁ କେନ୍ଦୁ ଚାହାର ପତ୍ର କାଠ ଇତ୍ୟାଦିକୁ ବିକ୍ରି କରି ଆମର ଜୀବନକୁ ପରିବର୍ତ୍ତନ ବା ଇନକମ୍ ସୋର୍ସ ବଢ଼େଇଥାନ୍ତି, ଯାହାଦ୍ୱାରା ଛୁଆଙ୍କୁ ଗୋଟେ ପାଠ ପଢ଼େଇବାରେ, ତାଙ୍କୁ ଡ୍ରେସ୍ ଦେବାରେ କି ବହି ସାମଗ୍ରୀ କିଣିବାରେ ଆମେ ତାଙ୍କୁ ଲଗେଇଥାନ୍ତି। କିନ୍ତୁ ମୁଁ ଯାହା ଦେଖୁଛି ସେତେବେଳେ ଧରାଯାଉ କାଖରେ ଗୋଟେ ଛୁଆଟେ ଧରିଥିବେ, ପୁଣି ଗୋଟେ ହାତରେ ଛୁଆ ଧରିକି ଜଙ୍ଗଲ ଯିବେ, ସେଠୁ ଜିନିଷ ଆଣିବେ, ତାକୁ ପୁଣି ମାର୍କେଟରେ ବିକ୍ରି କରିବେ, ବହୁତ ପ୍ରୋବ୍ଲେମ। ସେଇ ଭିତରେ ଏଇ 3 ବର୍ଷ ମୁଁ ଦେଖୁଛି ସେ ଛୁଆମାନଙ୍କୁ ସେଣ୍ଟର ଛାଡ଼ି ଦେଇଛନ୍ତି, ସେଣ୍ଟର ଛାଡ଼ିଦେବା ଦ୍ୱାରା ସେ ଗୋଟେ ସେଫ୍ଟି ଫିଲ୍ ହେଉଛି, ତାଙ୍କୁ ଠିକ୍ ଜାଗା ଠିକ୍ ସମୟରେ ଖାଇବା ମିଳିଛି ଏବଂ ତାର ଯୋଉ ସିକ୍ୟୁରି ଯୋଉମାନେ ତାଙ୍କୁ ଯେମିତି ସୁରକ୍ଷା ଯୋଉ ମିଳିବା କଥା ତାକୁ ସଠିକ୍ ଭାବେ ମିଳୁଛି, ଯାହାଦ୍ୱାରା ଜଣେ ମା ତା ସ୍ୱାମୀ ସହିତ ସେ ଜଙ୍ଗଲକୁ ଯାଉ କିମ୍ବା କୌଣସି କାମକୁ ଯାଉ କି ପାଖ ବ୍ଲକ କିମ୍ବା ସହରକୁ ଯାଇକି ସେ କାମ କରି ତାର ଜୀବନର ଯୋଉ ଜୀବନ ଚଳେଇବା ପାଇଁ ଯୋଉ ଇନକମ୍ ସୋର୍ସ ସେ ଇନକମ୍ କରିଛି ଏବଂ ଛୁଆଙ୍କୁ ପାଠ ପଢ଼ାଇବା ମଧ୍ୟ ସଫଳ ହେଇପାରୁଛି। ତେଣୁ ମୁଁ ଆଜି ମଧ୍ୟ ମୁଁ ସମସ୍ତଙ୍କୁ କୁହେ ଆମେ ଯୋଉ ଲେଭେଲରେ ଯୋଉ ପ୍ରକାର କାମ କରୁଛନ୍ତି ଆମେ ଯଦି ଆମର ଡ୍ୟୁଟି ଏବଂ ରେସ୍ପନ୍ସିବିଲିଟି ଯଦି ଠିକ୍ ଭାବରେ କାର୍ଯ୍ୟ କରିବା ତାହେଲେ ନିଶ୍ଚିତ ଭାବରେ ଆମ ଫ୍ୟୁଚର କ୍ୱାଲିଟି ବାହାରିବ। ତେଣୁ ମୁଁ ମଧ୍ୟ ଆପଣଙ୍କ ପରି ଜଣେ ଏନ୍ଜିଓରୁ ଆସିକି ଆଜିକା ଡେଟ୍ରେ ସରପଞ୍ଚର

0: ମୋର ପ୍ରିୟ ମା ଓ ଭଉଣୀ ମାନେ ଆପଣ ମାନେ ଜାରି ରଖନ୍ତୁ, କାହିଁକି ନା ଗୋଟେ ଶିଶୁକୁ ପଢ଼େଇବା, ତାକୁ ବୁଝିବା, ତାକୁ ସୁରକ୍ଷା ଦେବା ବହୁତ କମ ଲୋକଙ୍କର ଭାଗ୍ୟରେ ମିଳେ। ତେଣୁ ମୋର ମା ମାନେ ଆପଣ ଯେତେବେଳେ ଗୋଟେ କ୍ରେଜ ଗୋଟେ ଅନୁଷ୍ଠାନ ତରଫରୁ ଆପଣଙ୍କୁ ମାନେ ଚାନ୍ସ ମିଳିଯିବା ସୁଯୋଗ ମିଳିଛି, ଆପଣ ମାନେ ସେ ସୁଯୋଗକୁ ଆପଣ ମାନେ ଠିକ ଭାବରେ ୟୁଟିଲାଇଜ କରନ୍ତୁ। ଦେଖିବେ ଦିନେ ରାତିରେ ଆପଣଙ୍କୁ ସେଇ ଛୁଆ ବା ସେଇ ମା ମାନେ ସେଇ ଗାଁ ଲୋକ ଦିନେ ରାତିରେ ଛୁଇଁବେ। ଯାହା ହଉ ଆମର ଜଣେ ମା ଥିଲେ ଯିଏ ତା ଛୁଆ ସମ୍ଭାଳିବା ସହିତ ଗାଁର 10-15 ଛୁଆଙ୍କୁ ସମ୍ଭାଳୁଥିଲା ବୋଲିକି। ଏବଂ ଯେତେବେଳେ ମୁଁ ଦିଲ୍ଲୀ ଯାଇଥିଲି, ଆମ ସାର୍ ଅଛନ୍ତି ଏବଂ ମ୍ୟାମ୍ ମଧ୍ୟ ଅଛନ୍ତି, ସେଥିରେ ମୁଁ କମିଟମେଣ୍ଟ କରିଥିଲି କି ଆମ ମୁଁ ଏଠୁ ଗଲା ପରେ ଆମ ପଞ୍ଚାୟତରେ ଗୋଟେ ବଡ଼ ଧରଣର ମେଗା ମିଟିଂଟେ କରିବା ପାଇଁ। ସେଥିରେ ନିଷ୍ପତ୍ତିକୁ ପୂରଣ କରିବା ପାଇଁ ମୁଁ ଆମ ସାହପୁର ଗ୍ରାମ ପଞ୍ଚାୟତର ଖଜୁରୀମୁଣ୍ଡିଠାରେ ଆରମ୍ଭ କରିଥିଲି ମିଟିଂ ଆୟୋଜନ କରିବା ପାଇଁ, ଯେଉଁଥିରେ ଆମ ମୋ ପଞ୍ଚାୟତ ସ୍ତରରେ ଯେତିକି ବି ଏନ୍ଜିଓ କାମ କରୁଛନ୍ତି ତା ସହିତ ସରକାରୀ କର୍ମଚାରୀ ଯେତିକି ଅଛନ୍ତି ସମସ୍ତଙ୍କୁ ନେଇକି ସେଥିରେ ମିଟିଂ କରୁଥିଲୁ। ଆମ ନାଳାଙ୍ଗୀ ସେତୁ ଜଣେ ମୋବାଇଲ କେନ୍ଦ୍ର ଷ୍ଟାଫ ଥିଲେ, ସେଥିରେ ଆମେ ଶିଶୁମାନଙ୍କର ଜୀବନ ଜୀବିକା କେମିତି ବଞ୍ଚେଇବା, ତାକୁ କେମିତି ଏବଂ ଯୋଉ ଚାଇଲ୍ଡ ମ୍ୟାରେଜ୍ ହେଉଛି ଏବଂ ଶିଶୁମାନଙ୍କୁ ଯେଉଁ ସ୍କୁଲ ଛାଡ଼ୁନାହାନ୍ତି ସେଇ ବିଷୟରେ ଆଲୋଚନା କରି ପାସ୍ ସେଥିରେ ଆଲୋଚନା ହେଇଥିଲା। କିନ୍ତୁ ଆମମାନଙ୍କର ଦାୟିତ୍ୱ ଏଥିରେ ରହୁଛି ଗାଁ ଲୋକମାନେ ସପୋର୍ଟ କରିବା ପାଇଁ ସମସ୍ତେ ଏଗ୍ରି ଅଛନ୍ତି, କିନ୍ତୁ ଆମେ ଝିଅମାନେ କାମ କରୁଛନ୍ତି ଟିକେ ଯଦି ତାଙ୍କ ସହିତ ଆଟାଚ ରହିବା ବା କମ୍ୟୁନିକେସନ ଯଦି ସଠିକ ଭାବରେ ରଖିବା ତାହେଲେ ନିଶ୍ଚିତ ଭାବେ ଆମ ଗାଁ ମାନ ଆମ ଗାଁ ବା ଆମ ଅଞ୍ଚଳକୁ ପରିବର୍ତ୍ତନ କରିଦେବା।
1: ଗୋଟେ ଓଡ଼ିଆରେ କଥା ଅଛି, ବୁଝ ବା ନ ବୁଝ ପହରି ଗୀତା, ରୁଜ କି ନ ରୁଜ ଖା ପିତା। ପିତା ଖାଇଲେ ଯଦି ଆମ ଦେହକୁ ପାଟିକି ଭଲ ନ ଲାଗିଲେ ବି ପିତାଟା ଦେହ ପାଇଁ ହିତକର। ସେମିତି ଗୀତା ପଢ଼ିଲେ ଆମେ କଣ ବୁଝିବା ନ ବୁଝିବା ଅଲଗା କଥା, ଗୀତା ପଢ଼ିବା ମାନେ ସେଥିରେ ଆମର ବହୁତ ପୁଣ୍ୟ ମିଳିବ। ସେମିତି ଆପଣ ମାନେ ଭଉଣୀ ମାନେ ଯୋଉ କାମ କରୁଛନ୍ତି କ୍ରେଜ ସେଣ୍ଟରରେ, ଛୋଟ ଛୋଟ ଛୁଆମାନଙ୍କୁ ଯୋଉମାନେ ଖେଳଉଛନ୍ତି, ଖାଇବା ପାଇଁ ଦେଉଛନ୍ତି, ଛୁଆଙ୍କର ଯତ୍ନ ନେଉଛନ୍ତି, ତେଣିକି ଆମ ଭଉଣୀ ମାନଙ୍କର ଇଚ୍ଛା ଥାଉ କି ନଥାଉ କାମ କରିବା ପାଇଁ, ପରିସ୍ଥିତିରେ ପଡି କରନ୍ତୁ କି ଚାକିରି ପାଇଁ କରନ୍ତୁ, ଯେକୌଣସି ପାଇଁ କାମ କରନ୍ତୁ, କ୍ରେଜ ଆପଣ ମାନେ ଭଉଣୀ ମାନେ ଯୋଉ କାମ କରୁଛନ୍ତି ସେମିତି ଗୀତା ପଢିଲା ପରେ ଇଚ୍ଛା ଥାଉ କି ନଥାଉ, ଛୋଟ ଛୁଆମାନଙ୍କୁ ଆପଣ ମାନେ ଖେଳଉଛନ୍ତି, ଛୋଟ ଛୁଆମାନଙ୍କୁ ଆପଣ ମାନେ ଖାଇବାକୁ ଦଉଛନ୍ତି, ଛୋଟ ଛୁଆଙ୍କ ସେବା କରୁଛନ୍ତି, ଛୋଟ ଛୁଆମାନେ ତାଙ୍କ ଦେହରେ କିଛି ପାପ ପୁଣ୍ୟ ପାପ ନାହିଁ, ଛୋଟ ଛୁଆଙ୍କ ମଧ୍ୟରେ କିଛି ଛନ୍ଦ କପଟ ନାହିଁ, ସେମାନେ ନିଷ୍ପାପ ଶିଶୁ। ଆମେ ଭାବୁ ଛୋଟ ଛୁଆମାନେ ଭଗବାନଙ୍କ ସଦୃଶ, ଆପଣମାନେ ଛୋଟ ଛୁଆଙ୍କ ସେବା କରୁଛନ୍ତି ମାନେ ଡାଇରେକ୍ଟଲି ଆପଣମାନେ ଭଗବାନଙ୍କ ସେବା କରୁଛନ୍ତି। ଏଣୁ ଏତେ ଯୋଉ ମହତ କାମଟା ଆପଣମାନେ କରୁଛନ୍ତି, ଆମେ ତ ଧର୍ମକୁ ବିଶ୍ୱାସ କରୁଛୁ, ଆମେ ପରବର୍ତ୍ତୀ ଜନ୍ମରେ ଆମେ ଏ ମର୍ତ୍ତ୍ୟମଣ୍ଡଳ ଛାଡ଼ିଲା ପରେ କିଏ କୋଉଠି ରହିବା ସ୍ୱର୍ଗରେ ତାହା ଠିକଣା ନାହିଁ, କିନ୍ତୁ ଏତିକି ମୁଁ ବିଶ୍ୱାସ କରୁଛି ଆପଣମାନେ ଯୋଉ କାମଟା କରୁଛନ୍ତି, ଆପଣମାନେ ଯୋଉ ସେବା କରୁଛନ୍ତି ଛୋଟ ଛୁଆଙ୍କୁ, ଆପଣମାନେ ଯୋଉ ଭଗବାନଙ୍କ ସେବା କରୁଛନ୍ତି, ଆଉ ମାନେ ଏଠୁ ମର୍ତ୍ତ୍ୟମଣ୍ଡଳ ଗଲା ପରେ ସ୍ୱର୍ଗରେ ଆପଣମାନଙ୍କ ଆସନଟା ବହୁତ ଉପରେ ଥିବ, ଆପଣମାନେ ଆମର ବହୁତ ଉଚ୍ଚାରେ ବସିଥିବେ, ଏଣୁ ଆପଣମାନଙ୍କ ଆତ୍ମାର ନିହାତି ବହୁତ ପୁଣ୍ୟ ଅର୍ଜନ କରିବେ, ଆପଣମାନେ ଜନ୍ମ ଜନ୍ମରେ ବହୁତ ଭଲରେ ରହିବେ, ଆପଣମାନଙ୍କର ମଙ୍ଗଳ ହେଉ, ଭଗବାନ ଆପଣମାନଙ୍କ ମଙ୍ଗଳ କରନ୍ତୁ। ଆପଣମାନଙ୍କ ପୁଣ୍ୟ କାମ ପାଇଁ ମୁଁ ଆପଣମାନଙ୍କୁ ବିଶେଷ କରି ମାନେ ଭଉଣୀମାନଙ୍କ ସାମ୍ନାରେ ବସୁଛନ୍ତି, ସେମାନଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ।
2: ବହୁତ ଆଦିବାସୀ ଏରିଆରେ ମା ମାନେ କାମ କରିବାକୁ ଗଲାବେଳେ ସାଙ୍ଗରେ ପିଲାକୁ ନେଇକି ଯାଉଛନ୍ତି, ନହେଲେ ଗୋଟେ ପିଲାକୁ ଛାଡ଼ିକି ଯାଉଛନ୍ତି, ଯାହାଫଳରେ କି ଆମର ଅଲଗା ଆଉ ଯୋଉ ବଡ଼ ଛୁଆ ଥାଏ ତାର ସ୍କୁଲ ବନ୍ଦ କରିକି ସେ ପିଲାକୁ ରଖୁଥିଲେ। ସେଥିଲାଗି ସେ ଜାଗାରେ କଣ ହଉଛି, ଆମେ ଗୋଟେ ଦୁଇଟା ଜିନିଷ ଆମେ ଲସ୍ କରୁଛେ, ଗୋଟେ ଆମର ପିଲାର ପାଠପଢା ଲସ୍ କରୁଛେ, ଆଉ ପିଲାର ଖାଇବା ପିଇବା ବି ଅସୁବିଧା ହଉଥିଲା। ସେଥିଲାଗି ପ୍ରେଜ ଚାଲିବା ପରେ ଆମର ବହୁତ କିଛି ମା ମାନେ ପିଲାକୁ ଛାଡ଼ିକି ଯାଇପାରୁଛନ୍ତି, ଯାହାର ପିଲାର ପାଠପଢା ବି ଠିକ ହେଇପାରୁଛି, ପ୍ଲସ ଆମର ଖାଇବା ପିଇବା ବି ଠିକ ସେ ହେଇପାରୁଛି। ଆଉ ସବୁଠୁ ବଡ଼ କଥା ହେଲା ଯେମିତି କୁପୋଷଣରୁ ମୁକ୍ତି ମାନେ ମୁକ୍ତି ବି ପାଇଛନ୍ତି, ବୋଲେ ଆମ ବହୁତ ଜାଗାରେ ଯେ ମାଲନ୍ୟୁଟ୍ରିସନ ବଢି ବଢି ଚାଲୁଥିଲା ସେଇଟା ବି ରିଡ୍ୟୁସ ହେଇଛି। ମ୍ୟାକ୍ସିମମ୍ ପିଲା ଯେତେବେଳେ ଆମର ମା ମାନେ ପ୍ରଥମେ ଆମର ସେଣ୍ଟରକୁ ଆସିଲା ବେଳକୁ କୁପୋଷଣ ଶିକାର ହେଇକି ଅଛନ୍ତି, କିନ୍ତୁ ଆମ ପ୍ରେଜରେ ରହିଲା ପରେ ପ୍ରେଜେଣ୍ଟରେ 3-4 ମାସ ରହିଲା ପରେ ତାପରେ ଧୀରେ ଧୀରେ ଧୀରେ କୁପୋଷଣ ରିଡ୍ୟୁସ ହେଉଛି। ସେଇଟା ହେଉଛି ଗୋଟେ ବଡ ମାନେ ଆମର ଅଧିକା ଫୋକସ କରାହଉଛି, ଯାହା ହଉ ସମସ୍ତ ସବୁଠୁ ଅଧିକା ଧନ୍ୟବାଦ ଦେବି ଆମର ଦିଦିମାନଙ୍କୁ, ସେମାନେ ଆଠ ନଅ ଘଣ୍ଟା ଯୋଉଠି ଆମର ପିଲାମାନଙ୍କୁ ରଖୁଛନ୍ତି, ତାଙ୍କର ଖାଇବା ପିଇବା ଟାଇମ ଟେବୁଲ ସହିତ ତାଙ୍କର ଝାଡ଼ା ପରିଷ୍କାର ସବୁ କାମ କରୁଛନ୍ତି, ଆମେ ସବୁବେଳେ ଧନ୍ୟବାଦ ଦେବୁ। ଏତେ କମ ଦରମାରେ ବି ତାଙ୍କୁ ରଖିକି ଆମେ ସେମାନେ ବହୁତ କାମ କରୁଛନ୍ତି। ସେଥିଲାଗି ସବୁ ପରୀକ୍ଷା ବାଘ ମାନେ ଗୋଟେ କରତାଳି ଦିଅନ୍ତୁ, ସମସ୍ତଙ୍କୁ ଅନୁରୋଧ କରୁଛି। କେଉଁଝରରେ ଯେଉଁ 730 କ୍ରିଏ ଚାଲିଛି ବର୍ତ୍ତମାନ ତ ଏଇଟା କମା ଯାଇଛି, ପୁଣି ଚାହିଁବି ଯେତିକି ସେଣ୍ଟର ବି ଚାଲୁଛି ତାକୁ ପରୀକ୍ଷାମାନେ ଭଲସେ ଧ୍ୟାନ ଦେଇକି ପିଲାମାନଙ୍କର ଯତ୍ନ ନିଅନ୍ତୁ, ଯୋଉଟାକି କୁପୋଷଣରୁ ମୁକ୍ତି ପାଇବା ସହିତ ଯେଉଁ ମା ମାନେ ଗୋଟେ କାମକୁ ଯାଇପାରିବେ, ନିଜର ଇନକମ୍ ସୋର୍ସ ରଖିପାରିବେ।
3: ଗୋଲାପୀ ନାୟକ, ଆଇ କମିଂ ଫ୍ରମ୍ ଆମୁଣି ଡିଷ୍ଟ କେଉଁଝର। ସମସ୍ତଙ୍କୁ ମୋତେ ଦେଖିକି ବହୁତ ଖୁସି ଲାଗୁଛି। ତ ପ୍ରଥମେ କହିବାକୁ ମୁଁ ଚାହିଁବି କି ତ ଏଇ ଯେଉଁ ଆମର ଯେଉଁ କ୍ରେଜ ଦ୍ୱାରା ଆମେ ବିଭିନ୍ନ ଉପକାର ବି ପାଇଛୁ, ଆଉ ଅନୁଭବ ବିଷୟରେ କ'ଣ କହିବି, ଆମକୁ ତ ମାଆମାନଙ୍କୁ ବହୁତ ଅନୁଭବ ହେଉଛି। କାହିଁକିନା ଆମେ ଯେତେବେଳେ ଛୋଟ ଛୁଆଙ୍କୁ ଜନ୍ମ ଦେଇଛୁ ତ ଆମେ ତାର କ୍ୟାରିଟି ନେବା ପାଇଁ ଯୋଗ୍ୟ ନୁହଁ। ଯୋଗ୍ୟ ନୁହଁ ମାନେ ଆମେ କାହିଁକିନା ପୁଅର ଫ୍ୟାମିଲି, ତ ଛୁଆଙ୍କୁ ଯେତେବେଳେ ଆମେ ଭଲସେ ସ୍ୱାସ୍ଥ୍ୟ ସେବା ଏସବୁ ଦେଉଛୁ ନା, ଆମକୁ ଟିକେ କମି ଲାଗୁଛି। ତ ଏଇ ମୋବାଇଲ କ୍ରେଜ ଦ୍ୱାରା ଆମେ ଗୋଟେ ଶିଶୁକୁ ସୁସ୍ଥ ଖାଇବା, ସୁସ୍ଥ ଜୀବନ, ସୁସ୍ଥ ସମାଜ, ସୁସ୍ଥ ଶିକ୍ଷା ବି ଆମେ ଦେଇପାରୁଛୁ। ତ ଆମ ପରିବାରରେ ମୁଖ୍ୟତଃ ଚାରି ଜଣ ସଦସ୍ୟ ଅଛନ୍ତି, ଯିଏକି ମୋ ଶାଶୁ, ଅପା ଶାଶୁ, ମୋ ସ୍ୱାମୀ ଆଉ ମୁଁ। ମୋ ସ୍ୱାମୀ ଏମିତିରେ ବି ପ୍ଲାଣ୍ଟ କାମରେ ଯାଆନ୍ତି, ଛୁଆର ଡେଭଲପ ଆଉ ଟିକେ ଭଲ ହେଲା। କାହିଁକିନା ମୋ ଛୁଆ ଏମିତିରେ ବି ଖାଉନଥିଲା, ଭଲ ଖାଇବା ପାଇଲା। ତାପରେ ଛୁଆକୁ ମୁଁ ଏବେ ବି କହୁଛି, ମୋ ଛୁଆକୁ ବର୍ଷେ ହେଇଛି, ବର୍ଷେ ବି ହେଇନି, ମୋ ଛୁଆ ଦୁଇ ହାତ ଟେକିକି ତାଳି ପିଟୁଛି, ଆଉ ମୋ ଛୁଆ ସବୁବେଳେ ଖୁସିରେ ବି ରହୁଛି, ଆଉ ସେ କିଛି ମାନେ ଡେଭଲପ ବି କରିଛି। ସେ ଆଗ ଦୁଇ ହାତରେ ତାଳି ପିଟି ଶିଖିନଥିଲା, ଦୁଇ ହାତରେ ତାଳି ପିଟୁଛି, ତାପରେ ମାଛ କର କହିଲେ ମାଛ କୂଳରେ କରିଦେଉଛି, ବିଭିନ୍ନ ଟାଇପର ତାର ଡେଭଲପ ହେଇଛି। ତ ଆଜି ଆମର ଯେଉଁ ଆରୋଗ୍ୟ ସ୍ୱାସ୍ଥ୍ୟ ଏବଂ ବିକାଶ ଓ ଯତ୍ନ ଆମ ପରୀକ୍ଷା ଓ କାର୍ଯ୍ୟକ୍ରମର ପ୍ରଭାବ ଓ ଅନୁଭବ ଢେର ସାରା ହେଇଛି। ତେଣୁକରି ମୁଁ ଏତିକି କହି ରଖୁଛି କି ଖାଲି ବାଉଁଶପାଳ ବ୍ଲକରେ ନୁହଁ, ବାଉଁଶପାଳରେ ଆଉ ଯେତେଟା ବି ବ୍ଲକ ଅଛି ସବୁଠେ ଆମ କଳିକାର ସ୍କୁଲ ହଉ, ଆଉ ଆମ କଳିକାର ସ୍କୁଲ ହେଇକି ବହୁତ ସାରା ଡେଭଲପ କରୁ। ଆଉ ବିଭିନ୍ନ ଟାଇପର ମା ମାନେ ଯୋଉ କାମରୁ ଯୋଉ ଥକାପଣ କିମ୍ବା ବିଭିନ୍ନ ଟାଇପର ସେ ଛୁଆଙ୍କୁ ନେଇକି ମାନସିକ ଚିନ୍ତା କିମ୍ବା ଶାରୀରିକ ଚିନ୍ତା କରୁଛନ୍ତି, ତେଣୁକରି ସେ ଆଉ ଚିନ୍ତା କରିବା ଦରକାର ନୁହଁ।
4: ମୋ ନାଁ ହଉଛି ନଳିତା ନାୟକ, ମୋ ଘର ହାଟକଟା। ମୋ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି, ମୋ ଶାଶୁ ଶ୍ୱଶୁର ଅଧବୟସ୍କା ହେଇଗଲାଣି, ସେମାନେ କାମ କରିପାରନ୍ତିନି, ମୋ ସ୍ୱାମୀ ଦିନ ମଜୁରିଆ କରନ୍ତି, ମୁଁ ଘରେ ଥାଇ ଛୁଆକୁ ବହୁତ ହଇରାଣ ହେଇକି ବସିଛି। ଯେତେବେଳେ 7 ବର୍ଷ ହେଲା ମୁଁ କ୍ରେଜ ସେଣ୍ଟରରେ ଛାଡ଼ିଲି, ଛୁଆକୁ ସେଇଠି ଛାଡ଼ିଲେ ମୁଁ ବହୁତ ଭଲ କାମ କଲି, ଆଉ ଛୁଆ ମୋର ସେଇଠି ଖାଦ୍ୟ ଖାଇଲା, ମୁଁ କାମ କରିଯାଏ, ମୁଁ ଠିକ୍ ଠିକ୍ ଟାଇମରେ ଛୁଆକୁ ଖୁଆଇପାରେନି। ସେଇ କ୍ରେଜ ସେଣ୍ଟରରେ ମୁଁ ସେଇଠି ଛାଡ଼ିକି ଯେମିତି ଛୁଆ ଠିକ୍ ଟାଇମରେ ଖାଇଲା, ଆଉ ଛୁଆର ପେଟ ଖରାପ ହେଲାନି କି ଦେହ ଖରାପ ବି ହେଲା ନାହିଁ।
5: ଆମ ପଡ଼ିଆ କେନ୍ଦ୍ରର ଶିଶୁ ସହାୟିକା ଭାବରେ କାର୍ଯ୍ୟ କରୁଅଛି। ମୁଁ ଛୋଟ ଛୋଟ ଛୁଆମାନଙ୍କ ପାଖରେ କାମ କରିବା ପାଇଁ କାମ କରୁଥିବାର ବହୁତ ଖୁସି ଅନୁଭବ କରୁଛି। ମୁଁ ମଲ୍ଲି ଦେଉରୀ, ମୋ ଗ୍ରାମ ଖଜୁରୀମୁଣ୍ଡି। ମୋବାଇଲ କ୍ରେଜରେ 3 ବର୍ଷ ହେଲାଣି କାମ କରୁଛି। ଆମ ସେଣ୍ଟରରେ 45 ଜଣ ଶିଶୁ ଆଡ଼ମିସନ କରାହେଇଛି ଏବେ ବର୍ତ୍ତମାନ, 45 ଜଣରୁ 28 ଜଣ ଏବେ ଯାଇଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରକୁ। ମୁଁ ଏତେ ମାନେ ଦୁର୍ବଳ ଥିଲି ଦିଦି ଏହି କାମ ନ କରିଥିବାରୁ, ମୋର ଏତେ ପରିସ୍ଥିତି ଖରାପ ଥିଲା ଯେ ବହୁତ ଖରାପ ଦୁଃଖିତ ଥିଲା, କହିଲେ ମୋ ଆଖିକୁ ଲୋଭ ଆସିଯିବ। ଏବଂ ମୁଁ ଏଇ ଛୁଆମାନଙ୍କ ସହିତ ଖେଳକୁଦ କରି, ମୋ ପାଖରେ 4ଟି ଛୁଆ ଅଛନ୍ତି, ସେଇ ଛୁଆମାନଙ୍କୁ ମୁଁ କେମିତି ଖୁସି ପାଇଁ ବଡ଼ କରିବି ବୋଲି ମୁଁ ଚିନ୍ତାରେ ଭାଙ୍ଗି ପଡ଼ିଥିଲି। ଯେହେତୁ ଆଉ ଯେତେବେଳେ ବଡ଼ ହେଲେ ସେତେବେଳେ ମୁଁ ସରକାରୀ ସ୍କୁଲରେ ଆଡ଼ମିସନ କରିପାରିଲି, ଆଉ 10ମ ପରୀକ୍ଷା ଦେଲା ପରେ ଛୁଆଙ୍କ ଫେରି ସ୍କୁଲ ପଢ଼ିପାରିବେନି, ସେଠି ଗୁଳିଗୁଳି ବୋଧେ ଖାଇବାକୁ ପାଉଥିଲେ ଛୁଆମାନେ। ଇନାମ।

0: ମୋବାଇଲ କ୍ରେଜରେ କାମ କରିଥିବାରୁ ମୁଁ ବଡ଼ ଝିଅକୁ ଦଶମ ପରୀକ୍ଷା ପାସ୍ କରି ପ୍ଲସ୍ ଟୁ ପାସ୍ କରି ଏଇନା ବର୍ତ୍ତମାନ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ପଢ଼ୁଛି। ଏବେ ବର୍ତ୍ତମାନ ମୋ ସାନ ଝିଅ ଦୁଇ ନମ୍ବର ଦଶମ ପରୀକ୍ଷା ଦେଇଛି ଆଜି ଫର୍ମ, ସିଏ ଅନଲାଇନ୍ରେ ଫର୍ମ ଫିଲ୍ଅପ୍ କରିଛି, ପ୍ଲସ୍ ଟୁ ପଢ଼ିବ। ଆଉ ଗୋଟିଏ ଝିଅ ସାନ ଝିଅ ହେଲା, ମୋ ସ୍ୱାମୀ ଯେତେବେଳେ ଆମକୁ ଛାଡ଼ି ଚାଲିଗଲେ ସେତେବେଳେ ଏକ ବର୍ଷ ହେଇଥିଲା। ତାକୁ ପୁଣି ମୁଁ କ'ଣ କରିବି, ନକରି ଭାଙ୍ଗି ପଡ଼ି, ତାକୁ ପୁଣି ଭାଙ୍ଗି ପଡ଼ିଲେ ତ ହେବନି, ସିଏ ପୁଣି ହ୍ୟାଣ୍ଡିକ୍ୟାପ୍ ଛୁଆ, ହ୍ୟାଣ୍ଡିକ୍ୟାପ୍ ଗୋଟେ ପାପୁଲି ନାହିଁ, ସେଥିପାଇଁ ସିଏ ହ୍ୟାଣ୍ଡିକ୍ୟାପ୍ ଛୁଆ। ଆଉ ହେନେ ବି ମୁଁ ତା ମାଆ ହିସାବରେ ବଡ଼ ମାନେ ସରକାରୀ ସ୍କୁଲରେ ଆଡ଼ମିସନ୍ କରିଛି, ତାର ବୟସ 8 ବର୍ଷ, ଆଉ ଚତୁର୍ଥ ଶ୍ରେଣୀ ପାଠ ପଢ଼ିଛି। ଆଉ ଏମିତି କରିକି ଦୁଃଖ ସୁଖ କରି ଘର ମୁଁ ଚଳଉଛେ। ଏତେ ପରିସ୍ଥିତି ଥିଲା ଆଗରୁ, ଏ ବହୁତ ବଦଳିଛି ଏନା ବର୍ତ୍ତମାନ ପାଇଁ। ମୁଁ ମୋ ସନ୍ତାନ ଚାରିଟାକୁ ପୁଣି ନିଜେ ଦେଖୁଛି ଭଲ ଭାବରେ, ଆଉ ପୁଣି ଆମର 28 ଜଣ ଶିଶୁକୁ ଆମ ପରିକାରେ ଠିକ୍ସେ ଖେଳକୁଦ ଗୀତ ନାଚ ଏଇଆ ସବୁ କରୁଛି। ଆଉ ମୁଁ 3 ବର୍ଷ ହେଲାଣି କାମ କରୁଛି।
1: ମୁଁ ହେଉଛି ମୋବାଇଲ କ୍ରେଜରେ କାମ କରିବା ଭିତରେ 3.5 ବର୍ଷ ହେଇଗଲାଣି। ତ ଏଇ 3 ବର୍ଷ ଭିତରେ ବହୁତ କିଛି ପରିବର୍ତ୍ତନ ଆସିଛି। ଯେତେବେଳେ ଆମେ ହେଉଛି ପ୍ରଥମ ଯେତେବେଳେ ଆମେ ଜଏନ୍ କରିଥିଲୁ ଏଇ କ୍ରେଜ ପ୍ରୋଗ୍ରାମରେ, ତ ସେତେବେଳେ ଆମେ ଦେଖିଲୁ ଯେ ଆମେ 20 ଛୁଆଙ୍କୁ ଆଡ଼ମିସନ୍ କରିଥିଲୁ, ତ 20 ଯେଉଁ ସେଣ୍ଟରକୁ ବି ଆମେ ଯାଇଛୁ ହେଉଛି ପିଲା ବହୁତ କାନ୍ଦୁଥିଲେ। ତ ସେ କାନ୍ଦିବା ଭିତରେ ଆମକୁ ରାତିରେ ନିଦ ହୁଏ, ସେ ଯେଉଁ କାନ୍ଦଟା ରାତିରେ ହେଲେ ବି ଆମକୁ ମନେ ପଡ଼େ ଆଉ ଛୁଆ କାନ୍ଦୁଛନ୍ତି। ତ ତାପରେ 15 ଦିନ ପରେ ଯେଉଁ ଆମେ ଯେଉଁ ସେଣ୍ଟରକୁ ବି ଯାଇଛୁ ସେ କାନ୍ଦଟା ମାନେ ବନ୍ଦ ହେଇଗଲା। ତାପରେ ଆମକୁ ଖୁସି ଲାଗିଲା, ଯାହା ହଉ ଆମ ଦିଦିମାନେ ମାନେ ବହୁତ ଚେଷ୍ଟା କରିଛନ୍ତି ଛୁଆମାନଙ୍କୁ ତାଙ୍କ କାନ୍ଦକୁ କେମିତି ବନ୍ଦ କରିବା, ସେମାନେ ବହୁତ ଭଲ ଭାବରେ ମାନେ କରିପାରନ୍ତି। ତ ଏଇଟା ତ ହେଉଛି ଆମ କ୍ରେଜର, ଆମର ପରିବର୍ତ୍ତନ ବି ବହୁତ କିଛି ହେଇଛି। ଯେମିତିକି ଆମେ ହଉଛି ଯେଉଁଠିକି ବି ଯାଉ, ଆମେ ତ ପୂର୍ବରୁ କାମ କରିଛୁ, କିନ୍ତୁ ଏଠି ଯୋଉ କାମ କରିବା ଭିତରେ ଆମେ ବହୁତ କିଛି ଶିଖିଛୁ।
2: ମୁଁ ପୁଲି ମଜୁରି କାମ କରେ, ଜଙ୍ଗଲରୁ କାଠ କୁଟେଇକି ପରିବାର ଚଳେ।
3: କିଏ ରଖିବାକୁ ଲୋକ ହଉନଥିଲେ, କୁଡ଼ିଆ ରହିଯାଉଛି, କେତେବେଳେ କୁଆଡ଼େ ପଳଉଛି। ତ ମୁଁ ଯେଥର ପଳେଇଥିଲା ତ ମୁଁ ତାକୁ ବହୁତ ଖୋଜି ଖୋଜି ମାନେ ସେଥିରେ ସମସ୍ତେ ଟେନସନ୍ ପିଲାପିଲା ହଜିଗଲା।
4: ମୋ ଛୁଆ ହେଉଛି କିଶୋର ବଡ଼ ମାନେ ହେଉଛି ଏଠୁ ବାହାରିଲେ ଯେମିତି ସ୍କୁଲରେ ମୁଁ ଦେଇକିରି ତାକୁ ଟିକେ ଭଲସେ ପାଠ ପଢ଼େଇବି। ଘରେ ତ ଆମେ ଏତେ ଖାସ୍ ଦେଇପାରୁନୁ, ଆମେ ହେଉଛି ଘରେ କିଶୋର ଶାଗଟେ ଆଜି ଆଉ ଟିକେ ପନିପରିବା ଟିକେ ଏମିତି ଦେଇପାରୁ।
5: ଯେତେବେଳେ ପ୍ରେଜ ସେଣ୍ଟର ହେବ ବୋଲି ମିଟିଂ ହେଲା, ମୁଁ ବି ସେଇ ମିଟିଂରେ ପ୍ରେଜେଣ୍ଟ ଥିଲି। ଟିକେ ଏଜ୍ର ଛୁଆମାନଙ୍କୁ ନେଇକି ପ୍ରେଜ ସେଣ୍ଟର ଚାଲିବ, ମୁଁ ଗୋଟେ ସୁପରଭାଇଜର କାମ କରେ, ତାକୁ ନେଇକି ସବୁ ଗାଁ ଯିବା, ସବୁ ସ୍କୁଲକୁ ବୁଲିବା ମୋତେ ବି ପସିବୁଲ ହଉନଥିଲା। ଯେତେବେଳେ କହିଲେ ମୁଁ ପୁରା ଖୁସି ହେଇଗଲି, ଯାହା ମୋ ଛୁଆକୁ ବି ମୁଁ ସେଇଠି ଦେଇକି ହଉଛି ମୁଁ କାମ କରି ଯାଇପାରିବି।
6: ସବୁଠୁ ବଡ କଥା ହେଲା ମା ମାନେ ପ୍ୟାରେଣ୍ଟସ୍ ମାନେ ଏବେ ଜାଣିଲେଣି ଯେ ଗୋଟେ ଏଇ ଯେଉଁ ମନ୍ଥଲି ୱିମେନ୍ ନେବା ଆଉ ଠିକ୍ରେ ଖାଦ୍ୟ ଖାଇବା, ଖାଦ୍ୟରେ କେମିତି ଆମେ ଡାଇଭର୍ସିଟି ଡାଏଟରୀ ଡାଇଭର୍ସିଟି ଏସବୁ ବିଷୟରେ ଲୋକମାନେ ଧୀରେ ଧୀରେ ଆୱେୟାର ହେଲେଣି, ଯେଉଁଟା ଗୋଟେ ଭଲ ସୋସିଆଲ ଇମ୍ପାକ୍ଟ ପକାଉଛି।
7: ଆମ କେନ୍ଦୁଝର ଆମ DMF କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିରେ 4 ଭିନ୍ନ ଇଭେଣ୍ଟରେ 4 ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ରେସ୍, 100 ଦୌଡ଼ ପ୍ରତିଯୋଗିତା। ମାତ୍ର 2 ମଧ୍ୟରେ ପୁରୁଷ 100 ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
2: ନମସ୍କାର ସାର୍।
3: ନମସ୍କାର ସାର୍।
1: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
2: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ଓ 400 ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି, ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମାଆ କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
1: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
3: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି। ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
3: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ। ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା, ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦି ଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
3: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ, ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021 ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର, ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ, ଆପଣ ଉଭୟ

0: ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
1: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
0: ଗୁରୁବିନ୍ଦର ବି କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ, ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର। କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ, ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ, ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି।
0: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
1: ଆପଣଙ୍କୁ ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ। ଖରାରେ ଯଦି ଯିବାର ହୁଏ, ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁ, କ'ଣ ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ୍ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସେରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନ।

0: କରିବାର ସଂକଳ୍ପ। ଏହି ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଣ୍ଡିତୋଲାପ ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ। ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ ଯେ ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ 1 ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି, ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40% ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15% ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମ୍ବାଖୁ ହେଉ, ମଦ୍ୟପାନ ହେଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହେଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହୋଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର ଲେଖେ ଏଇ କଥାକୁ ନେଇକି ଆୱାରନେସ୍ କ୍ୟାମ୍ପେନ୍ ସମଗ୍ର ରାଜ୍ୟରେ ତାକୁ ପ୍ରକ୍ରିୟା ଆରମ୍ଭ କରିଛୁ। ବିଭିନ୍ନ ଜାଗାରେ ଯେମିତି ଭାବିଦିଅନ୍ତୁ, ମୁଁ ଅନେକ ଜାଗାରେ ତମ୍ବାଖୁ ନେଉଥିବା ଲୋକମାନେ, ଯେଉଁମାନେ ଯେଉଁ ଗୁଟ୍କା ପାନରେ ତମ୍ବାଖୁ ନେଉଥିବା ଲୋକ ବହୁତ କମ୍ ବୟସରେ, ବେଳେବେଳେ ଏକଥାକୁ ହୃଦୟକୁ ବାଧେ ଯେ କମ୍ ବୟସରେ ତାଙ୍କର କାହାର କ୍ୟାନ୍ସରରେ କିଏ ପୀଡ଼ିତ ହୋଇଥିବ, ମାଉଥ୍ କ୍ୟାନ୍ସରରେ କିଏ, ତାର ଲିଭର ଡ୍ୟାମେଜ୍ ହୋଇଥିବ, କାହାର ଷ୍ଟମାକ୍ କ୍ୟାନ୍ସରରେ କିଏ ପଡ଼ିଥିବ, ଏଭଳିଆ ଅବସ୍ଥାରେ ହୋଇକି ବଞ୍ଚିବାକୁ ଅଦମ୍ୟ ଇଚ୍ଛା ଥିବ, ପ୍ରଚୁର ଇଚ୍ଛା ଥିବ, ମୁଁ ବଞ୍ଚିବି କେମିତି, କିନ୍ତୁ ବଞ୍ଚିବାକୁ ଆଉ ସୁଯୋଗ ନଥିବ, 4th stage କ୍ୟାନ୍ସର ହୋଇଥିବ ଏବଂ ମୃତ୍ୟୁ କେବଳ ଅପେକ୍ଷା କରୁଥିବେ। ଏବଂ ପରବର୍ତ୍ତୀ ସମୟରେ ବି ମୁଁ ତାଙ୍କ ପରିବାରମାନଙ୍କୁ ଦେଖିଛି, ଘରେ କମ୍ ବୟସର ପତ୍ନୀ, ବାପା, ମା, ଏମାନେ ଯେଉଁ ନିର୍ବାକ ହୋଇଯାଇଥାନ୍ତି, ମାନେ ସେମାନେ କମ୍ ବୟସରେ ଯେତେବେଳେ ପିଲାଟି ଘରର ରୋଜଗାରିଆ ପିଲା ତମ୍ବାଖୁ ସେବନ ପାଇଁ ହେଉ କି ମଦ୍ୟପାନ କାରଣରୁ ହେଉ ଯେତେବେଳେ ଚାଲିଯାଇଥାଏ, ଘରେ ସମସ୍ତେ ନିର୍ବାକ ହୋଇକି ବସିଥାନ୍ତି, ଏଭଳିଆ ସ୍ଥିତି ଦେଖିଲା ପରେ ବେଳେବେଳେ ହୃଦୟକୁ ବହୁତ ବାଧେ। ଏବଂ ତାଠୁ ଆହୁରି ଭୟଙ୍କର ଏବଂ କଷ୍ଟଦାୟକ କଥା ହେଉଛି ଯେତେବେଳେ ଆମେ ଯେଉଁ ପରିବାରଗୁଡ଼ିକର ପିଲାମାନେ କୌଣସି କାରଣ ବାଟ ହୋଡ଼ିକି ସେମାନେ ବିଭିନ୍ନ ପ୍ରକାରର ଯେଉଁ କେମିକାଲ ଡ୍ରଗ୍ସର ବ୍ୟବହାର କରୁଛନ୍ତି, ସେସବୁ ବ୍ୟବହାର କରୁଥିବା ପିଲାମାନେ ତାଙ୍କ ପରିବାରକୁ ଦେଖିଲେ ଆହୁରି କଷ୍ଟ ଲାଗେ। ସେଇ ଦୃଷ୍ଟିକୋଣରୁ ଆମେ ସମ୍ପୂର୍ଣ୍ଣ ରୂପେ ନିଶା ବିରୁଦ୍ଧରେ, ନିଶା ନୁହେଁ ଜୀବନ, ଏଭଳି ଏକ ସ୍ଲୋଗାନରେ ଆମେ ନେଇକି ତାର କ୍ୟାମ୍ପେନ୍ ଆରମ୍ଭ କରିଛୁ। ଗାଁ ଗାଁକୁ ବିଭିନ୍ନ କଲଚର ଗ୍ରୁପକୁ ପଠାଇକି ସେଠି କ୍ୟାମ୍ପେନ୍ କରିବା ହେଉ, ସେଠି ଷ୍ଟ୍ରିଟ୍ ପ୍ଲେ ମାଧ୍ୟମରେ ଏହାର ଭୟବହତା ଦେଖାଇବା କଥା ହେଉ, ବିଭିନ୍ନ ପ୍ରକାରର ଯେଉଁ ଛୋଟ ସର୍ଟ ଫିଲ୍ମ କରିକି ସେଥିରେ ଲୋକଙ୍କ ଭିତରେ ସଚେତନତା ଆଣିବା କଥା ହେଉ, ଏସବୁ କଥାକୁ ଆରମ୍ଭ କରିଛୁ। ଏଇ ବର୍ଷ ଯେଉଁ ଏକ୍ସାଇଜ୍ ପଲିସିରେ ଆମେ ଗୋଟେ ନୂଆ କଥା ସେଥିରେ ଯୋଡ଼ିଲୁ, ସେଇଟା ଆମର ଗୋଟେ ପାଖାପାଖି 6-7 ମାସର ବିଭିନ୍ନ ଯେଉଁ ଡିସ୍କସନ୍ ଡେଲିଭରେସନ୍ ଥିଲା ସେଥିରେ ତାର ଆଉଟକମ୍ ଥିଲା ସେଇଟା, ଯେ ଆମେ ଗୋଟେ ଡି ଆଡିକ୍ସନ୍ ସେସ୍ ଏଇ ବର୍ଷ 0.5

ଇଲେକ୍ସନ୍ର ପ୍ରୋସେସ୍ ଏବଂ କ୍ୟାମ୍ପେନ୍ ସଚେତନତା ଆଣିବା ପାଇଁ କ୍ୟାମ୍ପେନ୍ ଇଏ ଯୋଡ଼ିଏ କଥାକୁ ଅତ୍ୟନ୍ତ ପ୍ରାଥମିକତା ଦେଇକି ଓଡ଼ିଶା ସାରା ଆମେ ତା'ର ପ୍ରଚାର ପ୍ରସାର କରିବା ପାଇଁ ଯେଉଁ ପ୍ରକ୍ରିୟା ତାକୁ ଆରମ୍ଭ କରୁଛୁ ଏବଂ ଡିଆଡିକ୍ସନ୍ ସେସ୍ରେ ଯାହା ଆମକୁ ଅର୍ଥ ମିଳିବ ସେ କଥାକୁ ପୂରାପୂରି ଭାବରେ ସେ ଅର୍ଥକୁ ଆମେ ସେହି ଦିଗରେ ବିନିଯୋଗ କରିବୁ। ଆମର ଆଶା ଅଛି ଯେ ଲୋକେ ନିଶାଠୁ ଗୋଟେ ନିଜ ଭିତରେ ସଚେତନତା ଆସୁଛି ଯେ ନିଶାଠୁ ମୁଁ ଦୂରେଇକି ରହିବି। ଏ କଥାଟାର ସଚେତନତା ସମ୍ପୂର୍ଣ୍ଣ ରୂପେ 100% କେମିତି ଆସିବ ଗୋଟେ ହୁଏତ ଇଏ ଗୋଟେ ବର୍ଷ କି 5 ମାସ କି 6 ମାସର କଥା ନୁହେଁ, ଗୋଟେ ଲମ୍ବା ସମୟର। ଲୋକ ଖରାପ ଜିନିଷଟାକୁ ଶୀଘ୍ର ଆଡପ୍ଟ କରିଯାଏ, ତେଣୁକରି ଖରାପ ଜିନିଷରୁ ଲୋକକୁ ମୁହଁ ଫେରାଇବା ପାଇଁ ଯେଉଁ ପରିଶ୍ରମ ଦରକାର ଅଛି ସେଥିରେ ସମସ୍ତଙ୍କର ସେଥିରେ ଆବଶ୍ୟକତା ଅଛି। ସରକାରଙ୍କର ଭୂମିକା ଦରକାର ଅଛି, ସେଥିରେ ବିଭିନ୍ନ ଯେଉଁ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ସେମାନେ କାମ କରୁଛନ୍ତି ତାଙ୍କର ଭୂମିକା ଅଛି, ସମାଜର ବୁଦ୍ଧିଜୀବୀମାନଙ୍କର ଭୂମିକା ଅଛି, ସ୍କୁଲରେ କଲେଜରେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠୁ ଆରମ୍ଭ କରିକି ତାଙ୍କର ଯେଉଁମାନେ ଲିଡ୍ କରୁଛନ୍ତି ସେ ପ୍ରସେସ୍କୁ ତାଙ୍କର ଆବଶ୍ୟକତା ଅଛି, ସମାଜର ସମସ୍ତ ବରିଷ୍ଠ ଲୋକମାନଙ୍କର ଆବଶ୍ୟକତା ଅଛି, ପରିବାରର ମୁଖିଆମାନଙ୍କର ବି ଆବଶ୍ୟକତା ଅଛି। ଏଥିରେ ଭୂମିକା ନିର୍ବାହନ କରିବା ପାଇଁ ଆମେ ସମସ୍ତଙ୍କର ସହଯୋଗ ବି କାମନା କରୁ। ଆମେ ମଦ ଏବଂ ଯେଉଁ ଡ୍ରଗ୍ସ ମାନଙ୍କର ବ୍ୟବହାର ହେଉଛି ଏବଂ ତା'ର ଯେଉଁ ଟ୍ରାନ୍ସପୋର୍ଟେସନ୍ ଟ୍ରେଡିଂ ହେଉଛି ତା ଉପରେ ଅବକାରୀ ବିଭାଗ, ପୋଲିସର STF ସ୍ପେଶାଲ ଟାସ୍କ ଫୋର୍ସ ଏବଂ NCB ନାର୍କୋଟିକ୍ସ କ୍ରାଇମ୍ ବ୍ୟୁରୋ ଆମେ ମିଳିତ ଭାବରେ ଉଦ୍ୟମ ଆରମ୍ଭ କରିଛୁ ଏବଂ ବିଶେଷ କରିକି ଯେଉଁ ଜାଗାରେ ସବୁ ହେମ୍ପ କଲ୍ଟିଭେସନ୍ ହେଉଛି, ଗଞ୍ଜେଇ ଚାଷ ହେଉଛି, ଗଞ୍ଜେଇ ଚାଷ ହେଉଥିବା ଜାଗାଗୁଡ଼ିକ ତାକୁ ଧ୍ୱଂସ କରାଇବା ଏବଂ ଯେଉଁ ଜାଗାରେ ଏସବୁ ଭଳିଆ ଯେଉଁ ଡ୍ରଗ୍ସର କାରବାର ହେଉଛି ତାଙ୍କୁ ଗିରଫ କରିବା, ଏ ଗୋଟେ ଲମ୍ବା ସମୟ ଧରିକି ପାଖାପାଖି 2 ବର୍ଷ ଧରିକି ଆମେ ଏ ଡ୍ରାଇଭ୍କୁ ପୁରା ସଶକ୍ତ ଭାବରେ ତାକୁ ଚଲାଇବା ଆରମ୍ଭ କରିଛୁ। ବହୁତ ପାଖାପାଖି ଗତ ବର୍ଷ ପାଖାପାଖି 150 କୋଟି ଟଙ୍କାର ଜିନିଷ ଆମେ ତାକୁ ସିଜ୍ କରିଥିଲୁ ଏବଂ ପରବର୍ତ୍ତୀ ସମୟରେ ଆମେ ଯେଉଁ 1000 ହେକ୍ଟରର ଗଞ୍ଜେଇ ଚାଷ ହେଉଥିବା ଜାଗାକୁ ତାକୁ ଧ୍ୱଂସ କରିଥିଲୁ। ଏଭଳି ଗୁଡ଼ିଏ ଅଭିଯାନ ଚାଲିଛି, ତାକୁ ଆହୁରି ଅଧିକ କ୍ଷମତା ଦେଇକି ତାଙ୍କୁ ସେମାନଙ୍କୁ ଆମେ ସେ କାମ ଆରମ୍ଭ କରିଛୁ। ଇଣ୍ଟେଲିଜେନ୍ସ ୱିଙ୍ଗ ସେଥିପାଇଁ ଆମେ ତିଆରି କରୁଛୁ, ସେ କେଉଁଠି କେଉଁଠି କ'ଣ ହେଉଛି ତା'ର ଇଣ୍ଟେଲ ଆସିବା ପାଇଁ ଏସବୁ କଥା ଚାଲିଛି। ଏବଂ ଯେଉଁ କଥା ସ୍ୱାସ୍ଥ୍ୟ ବିଭାଗ ଆଉ ଅବକାରୀ ବିଭାଗ ବାବଦରେ ନିଶ୍ଚିତ ଭାବରେ ଆମେ ଏକ ଜଏଣ୍ଟ ମୁଭମେଣ୍ଟ ବହୁତ ଶୀଘ୍ର ଆରମ୍ଭ କରିବାର ପରିକଳ୍ପନା ବି କରୁଛୁ ଏବଂ ଏଇ ଆର୍ଥିକ ବର୍ଷ ଭିତରେ ହିଁ ଆମେ ସେ ଖୁବ୍ କମ୍ ଦିନ ଭିତରେ ଆମେ ଜଏଣ୍ଟ ମୁଭମେଣ୍ଟ ଆରମ୍ଭ କରିବୁ ଏବଂ ସମ୍ପୂର୍ଣ୍ଣ ରୂପେ ତମ୍ବାଖୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ମାନସିକତା ଅଛି ତାକୁ ବି ସେ କଥାରେ ନିଶ୍ଚିତ ଭାବରେ ପ୍ରତିଫଳନ। ଏ କିଛି ଜିନିଷ ଆମର ପରିଭ୍ୟୁ ଭିତରେ ଅଛି, କିଛି ଜିନିଷ ଆମର ପରିଭ୍ୟୁ ଭିତରେ ନାହିଁ। ଏକ୍ସାଇଜ୍ର ଯେଉଁ ନିୟମାବଳୀ ଅଛି ସେଥିରେ ଆମେ କିଛିଟା ପରିବର୍ତ୍ତନ ଏବେ ଆମେଣ୍ଡମେଣ୍ଟସ୍ କିଛି ଆଣିବାକୁ ଚାହୁଁ, ଯେମିତି ଯେଉଁ ସାଇକୋଟ୍ରପିକ୍ ଡ୍ରଗ୍ସର ଉପରେ ଆମର ବିଶେଷ କିଛି ରେଗୁଲେସନ୍ ନାହିଁ। ଅବକାରୀ ବିଭାଗ କେବଳ ମଦର ବିକ୍ରି ବଟା ଏସବୁ ଉପରେ, ବିଷାକ୍ତ ମଦ, ଡୁପ୍ଲିକେଟ୍ ମଦ ଏସବୁର ବିକ୍ରି ବଟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସେଥିରେ ଆଇନରେ ବହୁତ ଗୁଡ଼ିଏ ପ୍ରାବଧାନ ଅଛି, କିନ୍ତୁ ଆମେ ଧୀରେ ଧୀରେ ଏ ସମସ୍ତ କଥାକୁ ତମ୍ବାକୁଠୁ ଆରମ୍ଭ କରିକି ଯେଉଁ ଗୁଡ଼ିକ ମଣିଷ ଜୀବନ ପାଇଁ କ୍ଷତିକାରକ ଅଛି, ଯେଉଁ ପ୍ରକାର ନିଶା ବି ହେଉନା କାହିଁକି, ସେ ସବୁଗୁଡ଼ିକୁ ଏହାର ପ୍ରାବଧାନ ଭିତରକୁ ଆଣିବା ପାଇଁ ଆମେ ଏକ୍ସାଇଜ୍ର ଆକ୍ଟ ଆଉ ରୁଲ୍ସରେ କିଛିଟା ପରିବର୍ତ୍ତନ କରିବା ପାଇଁ ଏବେ ଲ କମିଶନଙ୍କ ସହିତ, ଷ୍ଟେଟ୍ ଲ କମିଶନଙ୍କ ସହିତ ବି ଆଲୋଚନା ଆରମ୍ଭ ହୋଇଛି। ସେ ବାବଦରେ ଆମେ ତାକୁ ବହୁତ ଶୀଘ୍ର ସେ ବାବଦରେ କିଛି ପରିବର୍ତ୍ତନ ଆଣିବୁ ଏବଂ କଡ଼ାକଡ଼ି ଭାବରେ କୌଣସି ପ୍ରକାରର ନିଶାଦ୍ରବ୍ୟର ବ୍ୟବହାର ଏବଂ ତା'ର ଅପ୍ରାସଙ୍ଗିକ ଅନୈତିକ ବ୍ୟବହାର ତାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ନିଶ୍ଚିତ ଭାବରେ ଆମେ କରିବୁ। ଟବାକୋ, ଚୁଇଙ୍ଗ ଟବାକୋର ବ୍ୟବହାରକୁ ସରକାର ନିଷିଦ୍ଧ କରିଛନ୍ତି, ତାକୁ ଏବେ ଗୋଟିଏ ନୂଆ ଢାଞ୍ଚାରେ, ଏବେ ଯେମିତି ଆସୁଥିଲା ତାକୁ ଆଗରୁ ଗୁଟ୍କା ସହିତ ମିଶିକି ଆସୁଥିଲା ଟବାକୋ ଏବଂ ଲୋକ ତାକୁ ବ୍ୟବହାର କରୁଥିଲେ, ଏବେ ଗୋଟେ ନୂଆ ଢାଞ୍ଚାକୁ ସେମାନେ ହେଇଛନ୍ତି। ଟବାକୋ ଅଲଗା ମିଳୁଛି, ଗୁଟ୍କା ଅଲଗା ମିଳୁଛି, ତେଣୁକରି ତାକୁ କୌଣସି ଜାଗାରେ ତାକୁ ପୁଣି ମିଶାଇକି ଲୋକ ଖାଇବା ଆରମ୍ଭ କରିଛନ୍ତି। ତେଣୁକରି ମୋ କହିବା କଥା, ୟାକୁ ଯେଉଁ ଲାଭଖୋର ବ୍ୟବସାୟୀମାନେ କରୁଛନ୍ତି ସେ ଦିଗରେ କ'ଣ ରେଗୁଲେସନ ଅଣାଯାଇପାରିବ ଏବଂ ଯେଉଁମାନେ ବିକ୍ରି କରୁଛନ୍ତି ତାଙ୍କ ପାଇଁ କ'ଣ କରାଯାଇପାରିବ, ସବୁ ଜିନିଷରେ ଗୋଟେ ଏନ୍ଫୋର୍ସମେଣ୍ଟ ଆକ୍ଟିଭିଟି ଯଦି ପ୍ରପର୍ ହେବ ଏବଂ ତା ଏନ୍ଫୋର୍ସମେଣ୍ଟ ସହିତ ଯେଉଁମାନେ ଏ ନିୟମକୁ ଭାଙ୍ଗୁଛନ୍ତି ତାଙ୍କ ପ୍ରତି ପ୍ରସିକ୍ୟୁସନ୍ ବି ଠିକ୍ ଢଙ୍ଗରେ ହେବ, ନିଶ୍ଚିତ ଭାବରେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବ, ଏଇଟା ମୋର ବିଶ୍ୱାସ ଅଛି। ତେଣୁକରି ମୁଁ ଏ ବାବଦରେ ଯାହା କରିବା କଥା ତାକୁ ଆମେ ନିଶ୍ଚିତ ଭାବରେ କରିବୁ ଏବଂ ମୋର ଆଶା ଅଛି
যে আকু প্রতিহত করা আকু রেস্ট্রিক্ট করা কন্ট্রোল করা সে মেকানিজম আমি বহু শীঘ্র নিশ্চিত ভাবে কাঢ়ি এবং এই চলিত পাঁচ বর্ষ ভিতরে আউ যে তিন বর্ষ আমার সরকার অছি এবে এই চলিত পাঁচ বর্ষ ভিতরে আমি ওড়িশা কু কেবল তম্বাকু নুহে তম্বাকু এবং অন্য নিশা দ্রব্যর ব্যবহার দৃষ্টিকোণ এক আদর্শ রাজ্যের পরিণত করা নিশ্চিত ভাবে আরে যা যা পদক্ষেপ নেওয়া কথা তা।

0: ନେବାକୁ ଯାଉ।
1: ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବି ଯେ ତମ୍ବାକୁ ହଉ, ମଦ୍ୟପାନ ହଉ, ଡ୍ରଗ୍ସର ବ୍ୟବହାର ହଉ, ଏସବୁଠୁ ସମସ୍ତେ ଦୂରେଇ ରହନ୍ତୁ। ଏବଂ ଶେଷରେ ମୁଁ ଏତିକି କହିବି ଯେ ନିଶା ନୁହେଁ, ଜୀବନକୁ ଆପଣମାନେ ବାଛନ୍ତୁ ଏବଂ ଅଧିକ ଦିନ ବଞ୍ଚନ୍ତୁ, ପରିବାର ସହିତ ଖୁସି ସୁଖ ଏ କଥାକୁ ବାଣ୍ଟନ୍ତୁ।
2: 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ସେବନ ନିଷେଧକୁ ବିଶ୍ୱରେ ଅକାଳ ମୃତ୍ୟୁ ରୋକିବାର ସବୁଠାରୁ ବଡ଼ କାରଣ ଭାବେ ଦର୍ଶାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମାଖୁ ସେବନ ଦ୍ୱାରା 28 ପ୍ରକାର ରୋଗ ହୋଇଥାଏ। ଏହା ମଧ୍ୟରୁ ଅଧିକାଂଶ ବିପଦଜନକ ଯେପରିକି କର୍କଟ ରୋଗ, ବିଶେଷକରି ଫୁସ୍ଫୁସ୍ କର୍କଟ, ହୃଦ୍ରୋଗ, ଶ୍ୱାସକ୍ରିୟା ସଂକ୍ରାନ୍ତ ବା ଶ୍ୱାସ ସଂକ୍ରମଣ ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ COPD ଇତ୍ୟାଦି। ତମାଖୁ ସେବନ ତଥା ଧୂମପାନ ଯୋଗୁଁ ମୁଖ୍ୟତଃ ମଣିଷର ସ୍ୱରପେଟିକା, ମୁଖ ଗହ୍ୱର ଓ ଅଗ୍ନାଶୟରେ କର୍କଟ ରୋଗ ହୋଇଥାଏ। ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁଁ ହେବାର ଆଶଙ୍କା ଯଥେଷ୍ଟ ଅଧିକ। ତେବେ କେତେ ସମୟ ଧରି ଓ କେତେ ସଂଖ୍ୟାରେ ଧୂମପାନ ହେଉଛି ତା ଉପରେ ଏହାର ପ୍ରଭାବ ମଧ୍ୟ ନିର୍ଭର କରେ। ଅଳ୍ପ ବୟସରୁ ଧୂମପାନ ଆରମ୍ଭ ଓ ସିଗାରେଟ୍ରେ ଥିବା ଟାର୍ ଏହି ରୋଗ ଆଶଙ୍କା ବଢ଼ାଇଦିଏ। ଏହା ମଣିଷର ସ୍ୱାସ୍ଥ୍ୟ ଓ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ। ତମାଖୁ ସେବନ ଓ କର୍କଟ ରୋଗର ଭୟାବହତା ସମ୍ପର୍କରେ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସ କହନ୍ତି,
3: ତମ୍ବାକୁ ରିଲେଟେଡ୍ ଯଦି ମୁଁ କ୍ୟାନ୍ସର ହିସାବରେ କହିବି, ଆମେ ଆଜି ୟଙ୍ଗ 20 30 40 ବର୍ଷରେ ଲଙ୍ଗ୍ କ୍ୟାନ୍ସର ଦେଖୁଛୁ, ଯେଉଁଟା କେବେ ଭାବିପାରୁନଥିଲେ ଯେ 60 ଆଜି ମୁଖ ନାକ ଗଳା କ୍ୟାନ୍ସର ଯେଉଁଟା ଆମ ଓଡ଼ିଶାରେ କମନ୍, ଯେଉଁଟାରେ ଆମେ ଓରାଲ୍ ସ୍ମୋକ୍ଲେସ୍ ଟବାକୋ, ଆମେ ୟଙ୍ଗ 25-30-40 ଲୋକଙ୍କୁ ହରାଇ ଦେଉଛୁ ବର୍ଷେ 2 ଟ୍ରିଟମେଣ୍ଟ। ଆଣ୍ଡ ସେଥିରେ ସେ ଏତେ ପେନ୍ଫୁଲ୍ ଟ୍ରିଟମେଣ୍ଟରେ ଯାଉଛନ୍ତି, ଖର୍ଚ୍ଚାନ୍ତ ବି ହେଉଛନ୍ତି, ଗଭର୍ଣ୍ଣମେଣ୍ଟ ବି ବିଭିନ୍ନ ପ୍ରକାର ଖର୍ଚ୍ଚ କରୁଛି। ସୋ ଆଜିକା ଡେରେ ଉଦ୍ଦେଶ୍ୟ ହେଉଛି ଯେ ଆମେ କେମିତି ୟଙ୍ଗଷ୍ଟର୍ସମାନଙ୍କୁ ଯେତେବେଳେ ସେମାନେ ମ୍ୟାଚ୍ୟୁର୍ଡ଼ ହୁଅନ୍ତି ନାହିଁ ବା ବହୁତ ସମୟ ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ମାନଙ୍କର ଗାଇଡ଼େନ୍ସରୁ ଦୂରେଇ ଥାଆନ୍ତି, ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍, ବିକଜ୍ ବିଭିନ୍ନ ସୋସିଆଲ୍ ଷ୍ଟ୍ରାଟାରୁ ସେମାନେ ପିଲାମାନେ ଆସନ୍ତି, ଯେଉଁଟା ହଷ୍ଟେଲ୍ ରହୁଛନ୍ତି ବା PG ହିସାବରେ ରହୁଛନ୍ତି। ଆଣ୍ଡ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି, ସେଇ ଜିନିଷ ଗୁଡ଼ାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
2: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
4: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତିବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ, ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍, ହାର୍ଟ ଆଟାକ୍, କିଡ଼ନୀ ଫେଲୁଅର୍, କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁ ମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି, ଶ୍ୱାସନଳୀ କର୍କଟ, ମୁଖ ଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
2: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ, ଆମର ତମାଖୁ ନୁହେଁ ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଲକ୍ଷ୍ମୀନାରାୟଣ ଭାଇ କହୁଥିଲି ସିଣ୍ଡଲ ସୁବର୍ଣ୍ଣପୁରରୁ।
0: ଆଜ୍ଞା ଲକ୍ଷ୍ମୀନାରାୟଣ ଭାଇ, ବହୁତ ଦିନ ପରେ ଆପଣ ଟେଲିଫୋନ୍ କରିଛନ୍ତି ଯାହା ଜଣାପଡ଼ୁଛି।
1: ହଁ ଆଜ୍ଞା, ଟିକେ ବ୍ୟସ୍ତରେ ଥିଲି ତ।
0: ଆଜ୍ଞା କ'ଣ ଏମିତି ବ୍ୟସ୍ତ ରହିଯାଉଛନ୍ତି?
1: ବ୍ୟସ୍ତ ବୋଲେ ଗୋଟେ ଭାଇ ଜଣେ ମୋର ଆକ୍ସିଡେଣ୍ଟ ହେଇଯାଇଥିଲେ ତ।
0: ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ତାଙ୍କର ସେବାରେ ବ୍ୟସ୍ତ ରହିଗଲେ ଆଉ।
1: ହଁ ଆଜ୍ଞା,
0: ଆପଣ ଆମ କାର୍ଯ୍ୟକ୍ରମକୁ ସିନା ଟେଲିଫୋନ୍ କରୁନାହାନ୍ତି, ତାପରେ
1: ଶୁଣୁଛି ଆଜ୍ଞା,
0: କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ହଁ ଆଜ୍ଞା,
0: କେତେ ବର୍ଷ ହେଲାଣି ଭାଇ ଆପଣ ଏଇ ଆକାଶବାଣୀ ଆମର ଶୁଣୁଛନ୍ତି?
1: 3 ବର୍ଷ ହେଇଗଲାଣି ଆଜ୍ଞା।
0: ଆପଣ ରେଡ଼ିଓ ଶୁଣିବାଟା କେତେ ବର୍ଷରୁ ହେଇଛି?
1: ମୋର ରେଡ଼ିଓ ଶୁଣିବାଟା 1995 ସାଲରୁ ଆଜ୍ଞା।
0: 95 ମସିହାରୁ ଆପଣ ରେଡ଼ିଓ ଶୁଣୁଛନ୍ତି
1: ଆଜ୍ଞା।
0: ଏମିତି ଗୋଟିଏ କାର୍ଯ୍ୟକ୍ରମ କହିଲେ ଯାହା ଆପଣଙ୍କ ମନକୁ ବହୁତ

0: ବାନ୍ଧି ରଖିଥାଏ। ସବୁବେଳେ ଶୁଣିବାକୁ ଆପଣଙ୍କୁ ଇଚ୍ଛା ଲାଗେ। ଏବେ ଯଦି ସେହି କାର୍ଯ୍ୟକ୍ରମ ପ୍ରଚାର ହେଉଥାନ୍ତା ତାହେଲେ ବି ଶୁଣୁଥାନ୍ତେ, ବା ଯଦି ପ୍ରଚାର ହେଉଛି ଆପଣ ସବୁବେଳେ ଶୁଣନ୍ତି।
1: କାର୍ଯ୍ୟକ୍ରମ ଅଛି ଆମର ବୋଲେ ଆମର କିଷାନ ବାଣୀ ଆଉ ଯୁବ ବାଣୀ ଆଜ୍ଞା,
0: ଏହି ଦୁଇ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର ବିଶେଷ ଅହେତୁକ ଦୁର୍ବଳତା ରହିଛି।
1: ହଁ ଏଇଟା ଆମ କିଷାନ ବାଣୀ ଶୁଣିବା ସେଥିରେ ଆମେ ଚାଷବାସରେ ଆମେ କିଛି ଜାଣିପାରୁଛୁ। ଯୁବବାଣୀ ଯେଉଁଟା ଅଛି ଆମ ଯୁବ ଶ୍ରୋତା ମାନଙ୍କ ଆମର ସେଟା ଯୁବକମାନଙ୍କ ପାଇଁ ଲାଗୁଛି।
0: ସେଥିପାଇଁ ଆପଣ ଏହି ଦୁଇଟି କାର୍ଯ୍ୟକ୍ରମକୁ ବେଶୀ ପସନ୍ଦ କରନ୍ତି ଆଉ।
1: ଆଜ୍ଞା
0: ଠିକ୍ ଅଛି, ଜାଣିକି ବହୁତ ଖୁସି ଲାଗିଲା। ଆପଣ ଏହି କାର୍ଯ୍ୟକ୍ରମ ସବୁ ନିରନ୍ତର ଭାବେ ଶୁଣନ୍ତୁ, ଆଉ ଯଦି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଆପଣ ଯଦି ଶୁଣିବେ ଆପଣଙ୍କୁ ବି ଭଲ ଲାଗିବ ବୋଲି ମୁଁ ଆଶା କରୁଛି। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏହି କାର୍ଯ୍ୟକ୍ରମରେ?
1: ମୋହରାର ଦେବେ ଆଜ୍ଞା,
0: କେଉଁ ଗୀତ ମୋହରାର?
1: ନା କହିଲେ କି ଦାର ନା ମତି ହଉଛି ହାର ନା କହି କିଏ ସିଙ୍ଗର ସେ ଡେଡିକେଟ କରିବ ଆଜ୍ଞା।
0: ନା କହନ୍ତୁ ଆଜ୍ଞା।
1: ସହଦେବ ପଡ଼ ଅମିତ ଭାଇ ଆଦିତ୍ୟ ଶର୍ମା ଦୁର୍ଗା ଚନ୍ଦନା ବିକ୍ରମ ସାହୁ ସେବାରାମ ମେହର ବାସୁଦେବ ମେହର ମୁରଲୀ ମେହର ଚନ୍ଦନ ପଣ୍ଡା ରବୀନ୍ଦ୍ରନାଥ ମେହର ମୋନା ପଣ୍ଡା ଚନ୍ଦ ପ୍ରଭାକର ଯଶୋବନ୍ତ ପାଇ ରବୀନ୍ଦ୍ରନାଥ ମେହର ଏତିକି ଆଜ୍ଞା।
0: ଠିକ୍ ଅଛି, ଆପଣ ଯେଉଁମାନଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେ ଡେଡିକେଟ୍ କରିଦେଉଛୁ, ଆଉ ଆପଣଙ୍କୁ ଶୁଣାଉଛୁ ଆପଣଙ୍କର ମନ ପସନ୍ଦର ଏହି ଗୀତ
1: ନମସ୍କାର ଆଜ୍ଞା।
0: ମୋହରା ହିନ୍ଦୀ ଚଳଚ୍ଚିତ୍ରର। ନମସ୍କାର।

0: ହ୍ୟାଲୋ ଆକାଶବାଣୀ।
1: ହଁ ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ନାଗୁ ପାତ୍ର କହୁଛି ଚାନ୍ଦୁଙ୍ଗୁଡ଼ା କଳାହାଣ୍ଡିରୁ।
0: ଆଜ୍ଞା ନାଗୁ ଭାଇ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା। ଆପଣମାନେ କେମିତି ଅଛନ୍ତି? ଆପଣମାନେ ଟିମ୍ ସମସ୍ତେ କେମିତି ଅଛନ୍ତି?
0: ସମସ୍ତେ ଆମର ଭଲରେ ଅଛନ୍ତି, ମୁଁ ମଧ୍ୟ ଭଲରେ ଅଛି। ଆପଣ ଆମ
1: ଆଜ୍ଞା
0: ଏଇ
1: ଆଜ୍ଞା
0: କାର୍ଯ୍ୟକ୍ରମକୁ ଏଇ ଗତ ମାସ ବୋଧହୁଏ ଟେଲିଫୋନ୍ କରିଥିଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆପଣ ଆମ ଏଇ ଆକାଶବାଣୀ ସହିତ କେତେ ବର୍ଷ ହେଲାଣି ଯୋଡ଼ି ହେଇକି ରହିଛନ୍ତି?
1: ଆକାଶବାଣୀ ସହିତ ମୁଁ 2004ରୁ
0: 2004 ମସିହାରୁ ଆପଣ ଆକାଶବାଣୀ ସହିତ ଯୋଡ଼ି ହେଇକି ରହିଛନ୍ତି।
1: ଆଜ୍ଞା ଆଜ୍ଞା 2004ରୁ ମୁଁ ଶୁଣୁଥିଲି। ସେ ଟାଇମରେ ଶୁଣୁଥିଲି ଆମର ଭବାନୀପାଟଣା, ସମ୍ବଲପୁର ଆଉ

0: ରାତିରେ ତ କିଛି ହିନ୍ଦୀ ଚ୍ୟାନେଲ ମାନେ ଆସୁଥିଲା, ଆଉ ସର୍ଟ ୱେଭରେ ଥିଲା ଆମର ବିବିଧ ଭାରତୀ, ଉର୍ଦ୍ଦୁ ସର୍ଭିସ, ଭୋପାଳ, ଶ୍ରୀନଗର, ତାପରେ ବିବିସି ୱାର୍ଲଡ ସର୍ଭିସ, ଶିଲଂ, ଏଇଟା ସବୁ ଶୁଣୁଥିଲି।
1: ସବୁ ଶୁଣୁଥିଲେ। ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଲେ ଆପଣ ଯେବେ ଆମର ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଆପଣ ଶୁଣିବାକୁ ପାଇଲେ।
0: ହଁ, ମୁଁ ଶୁଣିଲି 2023 ଆକାଶବାଣୀ କେନ୍ଦୁଝର ସହିତ ଯୋଡ଼ି ହେଇ, ମୁଁ ଯୋଡ଼ି ହେଇନି ହେଲେ ଶୁଣିଲି ପ୍ରଥମେ 2023।
1: ଆଜ୍ଞା,
0: ଦିନେ 10ଟାରେ ଦିନେ ଲଗାଇଦେଲି ତ ଫୋନ ପ୍ରୋଗ୍ରାମ ଚାଲୁଥିଲା, ବୋଲେ ସେଦିନଠୁ ଶୁଣି ଆସୁଛି ଆଉ।
1: ଆଚ୍ଛା, ସେଇ ଦିନ ପାଖରୁ ଆପଣ ଶୁଣି ଆସୁଛନ୍ତି ଆମର ଏଇ କାର୍ଯ୍ୟକ୍ରମ। ଆଜ୍ଞା, ସୁପାଇ ମୁର୍ମୁ ସେତେବେଳେ କରୁଥିଲେ। ଆଜ୍ଞା, ତାଙ୍କର ତ ଉପସ୍ଥାପନା ଶୈଳୀ ବହୁତ ବଢ଼ିଆ,
0: ବହୁତ ବଢ଼ିଆ, ବହୁତ ବଢ଼ିଆ।
1: ଆଜ୍ଞା, ଏଇ ଯୋଉ 2004 ଆପଣ ଯୋଉ କହିଲେ ଯେ ରେଡିଓ ସହିତ ଆପଣ ଯୋଡ଼ି ହେଇକି ରହିଛନ୍ତି, କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ବେଶ ଆନନ୍ଦ ଦେଇଛି, ସବୁବେଳେ ଶୁଣିବାକୁ ଇଚ୍ଛା କରନ୍ତି?
0: ଗୋଟେ ପ୍ରୋଗ୍ରାମ ହଉଥିଲା ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ, ଜୀବନ ଜିନ୍ଦାବାଦ, ସେଠାରେ ଟିକେ କମେଡି ଫମେଡି କରିକି ଟିକେ ଦଉଥିଲେ, ବହୁତ ମଜା ଲାଗୁଥିଲା ଶୁଣିବାର ଲାଗି। ସେ କାର୍ଯ୍ୟକ୍ରମ ଆଜି ବି ମୋର ମନେ ଅଛି। ଆଜ୍ଞା, ଆଉ ଆମର ଭବାନୀପାଟଣାରେ ହଉଥିଲା ନମସ୍କାର କଳାହାଣ୍ଡି,
1: ଆଚ୍ଛା,
0: ହଁ ସେଟା ବି ମୋର ମନେ ଅଛି। ଆର୍ ସବୁଠୁ ମୋର ବେଶୀ ମନେ ପୁରା ସବୁଦିନ ପାଇଁ ରହିଯିବ କୋଉଟା ପ୍ରୋଗ୍ରାମ ହେଲା, ଆମର ଯୋଉ ଫାଇଲିଂ ବାତ୍ୟାଟା ଯୋଉ ଆସିଥିଲା 2013। ସେଠାରେ ତ ମୋବାଇଲ ଫୋନ ନାହିଁ, ଇଲେକ୍ଟ୍ରି ବି ଚାଲିଗଲା, ସେଟା ବିବିସି ହିନ୍ଦୀ ଲାଇଭ କଭରେଜ କରିଥିଲା 7:30 to 8 ପର୍ଯ୍ୟନ୍ତ।
1: ଆଚ୍ଛା,
0: ସେଟାକୁ ମୁଁ ସବୁଦିନ ପାଇଁ ମନେ ରହିଯିବ। ସେଟା
1: ସେଇ ବାତ୍ୟା ସମ୍ପର୍କିତ ଖବର ଆପଣ ଜାଣିପାରିଥିଲେ ଆକାଶବାଣୀ
0: ମାଧ୍ୟମରେ? ଆଜ୍ଞା ଆଜ୍ଞା ଆଜ୍ଞା, ହଁ ପୁରା ସେ ଲାଇଭ କଭରେଜ ଆମର ଅପଡେଟ ହର ମିନିଟ ଅପଡେଟ ହଉଥିଲା, ଲାଇଭ କଭରେଜ ପୁରା ରଖିଥିଲା, ସବୁ ସମ୍ବାଦଦାତା ମାନେ ସବୁ ଥିଲେ, ଆଉ ଲାଇଭ ଅପଡେଟ ଥିଲା। ଯେତେବେଳେ ବାତ୍ୟାଟା ଓଡ଼ିଶାକେ ହିଟ କଲା, ଆଗେ ଆଗେ ହିଟ କିଆ ଯେମିତି କହିଲା, ଆମେ ସବୁ ବାହାରେ ଥିଲୁ, ସବୁ ଘରକୁ ପଳେଇ ଗଲୁ ସବୁ।
1: ସେଟା ବିବିସିରୁ ଆପଣ ଶୁଣୁଥିଲେ?
0: ଆଜ୍ଞା ଆଜ୍ଞା ଆଜ୍ଞା, ବିବିସି ହିନ୍ଦୀ।
1: ଯାହା ହଉ, ଆପଣ ଏମିତି ଆକାଶବାଣୀ ସହିତ ଯୋଡ଼ି ହେଇକି ରହିଥାନ୍ତୁ, କେତେବେଳେ ମନୋରଞ୍ଜନ କରନ୍ତୁ ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ।
0: ଦେଖ, ଆକାଶବାଣୀ ଗୋଟେ ଏମିତି ମାଧ୍ୟମ, କାହାରିକି ଡିଷ୍ଟର୍ବ କରେନି।
1: ଠିକ ଅଛି, ଆପଣଙ୍କ ସହିତ କଥା ହେଇକି ବହୁତ ବଢ଼ିଆ ଲାଗିଲା। ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
0: ଆଜି ଗୀତ ଦେଇଦେବେ ସୁଲତାନ ଫିଲ୍ମର ଜଗ ଘୁମି ଆଥା ଜୈସା ନା କୋଇ।
1: ସନ୍ତାନ
0: ସୁଲତାନ, ସୁଲତାନ ହିନ୍ଦୀ ଫିଲ୍ମ,
1: ସୁଲତାନ।
0: ଆଜ୍ଞା ଆଜ୍ଞା,
1: ଠିକ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
0: ଠିକ ଅଛି ଆଜ୍ଞା, ରହୁଛି, ନମସ୍କାର।
1: ନମସ୍କାର।

0: ନମସ୍କାର ଆଜ୍ଞା।
1: ସାର୍ ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି ସାର୍।
0: ପଙ୍କଜ ଭାଇ, ବହୁତ ଦିନ ପରେ ଆପଣ ଟେଲିଫୋନ୍ କରିଛନ୍ତି।
1: ଆଜ୍ଞା ଆଜ୍ଞା, ସମୟମେଳାରୁ କଲି ସାର୍। ଆଜି ଆଜି ଷ୍ଟ୍ରାଇକ୍ ଅଛି ତ ଜୟପୁର, ଡ୍ୟୁଟି ନାହିଁ, ଆଜି ଅଫିସ୍ ବନ୍ଦ ଅଛି ଆମର।
0: କ'ଣ ଅଛି, ଷ୍ଟ୍ରାଇକ୍ ଅଛି?
1: ଆଜି ଷ୍ଟ୍ରାଇକ୍ ଅଛି ସାର୍, ଜୟପୁର ଟାଉନ୍ଟା ପୁରା ବନ୍ଦ ଅଛି।
0: କ'ଣ ପାଇଁ ଆପଣଙ୍କର ଷ୍ଟ୍ରାଇକ୍ ହେଇଛି?
1: ସେଇଟା ଆମର ଯେଉଁ ପେପର୍ ମିଲ୍ ଯେଉଁ ଅଛି ସେଇଟା ବହୁତ ଦିନ ହେଲା ବନ୍ଦ ହେଇଯାଇଛି, ତ ସେଇଟା ପାଇଁ ସମସ୍ତେ ଅସୁବିଧା ହେଉଛନ୍ତି। ଯେଉଁମାନେ ସବୁ ଏମ୍ପ୍ଲୋଇ ଥିଲେ ସେଇଠି କାମ ଧନ୍ଦା ନ ପାଇକିରି ସବୁ ହଇରାଣ ହେଉଛନ୍ତି, ସେଇଟା ପାଇଁ ଏଇଟା ଷ୍ଟ୍ରାଇକ୍ କରାହେଇଛି ସରକାରଙ୍କୁ ଜଣାଇବା ପାଇଁ।
0: ଏଇ ବନ୍ଦ ହେବା ଫଳରେ କ'ଣ କିଛି ଫଳପ୍ରଦ ହେବ ବୋଲି ଆପଣ ଭାବୁଛନ୍ତି?
1: ହଁ, ସରକାର ଏଇଟା ଜାଣିଲା ପରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ମୁଁ ଆଶା କରୁଛି।
0: ମାନେ ଆପଣ କ'ଣ କହିବାକୁ ଚାହୁଁଛନ୍ତି କି ଆନ୍ଦୋଳନ, ଧର୍ମଘଟ, ବନ୍ଦ ଏଇଟା କ'ଣ ନିହାତି ଜରୁରୀ ଅଛି?
1: ହଁ, ବେଳେବେଳେ ଦରକାର ପଡ଼େ ସାର୍, ଏଯାକ ନିହାତି ସରକାରଙ୍କୁ ଜଣାଇବା ପାଇଁ। ସିଧା ବାଟରେ ଯଦି ସରକାର ଶୁଣୁନାହାନ୍ତି ତେବେ ଏଇ ବାଟଟା, ଏଇଟା ଗୋଟେ ବାଟ ଅଛି ଜଣାଇବା ପାଇଁ,
0: ଏଇଟା ବାଟ ଅଛି।
1: ଆଜ୍ଞା,
0: କିନ୍ତୁ ଶାନ୍ତି ଶୃଙ୍ଖଳା ଭାବରେ ଟିକେ ହେବା ଉଚିତ ଆଉ।
1: ଆଜ୍ଞା,
0: ଅବଶ୍ୟ ଆପଣ ମାନେ ଚାକିରି କରିଛନ୍ତି, ଦରମା ମାସକୁ ମିଳିଯାଉଛି, ଯେଉଁମାନେ ଦୈନିକ ରୋଜଗାର କରିକି ଚଳନ୍ତି ସେମାନଙ୍କ ପାଇଁ ତ ନିହାତି ଅସୁବିଧା ଅଛି। ଆପଣ ବି ଯେମିତି ସ୍ୱର ଉଠାଇଛନ୍ତି, ଆପଣଙ୍କ ଅଞ୍ଚଳବାସୀ ଯେଉଁମାନେ ସବୁ, ଯେଉଁ ପରିବାର ମାନେ, ଯେଉଁ କର୍ମଚାରୀମାନେ ସେଇ ଅନୁଷ୍ଠାନ ଉପରେ ନିର୍ଭର କରିକି ରହିଛନ୍ତି, ସେମାନେ ସେଇ କାମରେ ପୁଣି ଥରେ ଯୋଗ ଦିଅନ୍ତୁ, ଏଇ ଆଶା ଆମେ କରୁଛୁ। କିନ୍ତୁ ବନ୍ଦ ହେଲାଠୁ ଟିକେ ସାଧାରଣ ଲୋକଙ୍କ ଟିକେ ବେଳେବେଳେ ଅସୁବିଧା ହୁଏ ଆଉ। ଠିକ୍ ଅଛି ଆଜ୍ଞା, ଆଜି କହନ୍ତୁ କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ଆଜି ଦେଇ ଦିଅନ୍ତୁ, ମହମ୍ମଦ ରଫି ଆଉ ଲତା ମଙ୍ଗେସ୍କର ଗାଇଛନ୍ତି ସରଗମ ସିନେମାର ଗୀତ, ପର୍ବତ କେ ଇସ୍ ପାର ପର୍ବତ କେ ଉସ୍ ପାର ଗୁଞ୍ଜ ଉଠେ ଛନ୍ ଛନ୍ ପାୟଲ କି ଝଙ୍କାର, ଏଇ ଗୀତଟା ଦେବେ।
0: ଠିକ୍ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ସେଇ ଗୀତଟି ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହେଲା ଆକାଶବାଣୀ,
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ହଳଧର ମହାନ୍ତ, ଶଙ୍କରପୁର ବାଲିସାହିରୁ କହୁଥିଲି।
0: ହଳଧର ଭାଇ, ଆପଣ ଶଙ୍କରପୁର କହୁଥିଲେ? ଆପଣ ବୋଧହୁଏ ଏଇ ନିକଟରେ ଟେଲିଫୋନ୍ କରିଥିଲେ ଦୁଇ ଚାରୋଟି
1: ଆଜ୍ଞା,
0: ସପ୍ତାହ
1: ଏଇ
0: ପୂର୍ବରୁ।
1: ଗତ ସପ୍ତାହ ନାଇଁ, ତା ପୂର୍ବରେ କରିଥିଲି। ଆଜ୍ଞା,
0: ଆଚ୍ଛା ଆଚ୍ଛା,
1: ଯେ ଭାଇ କ'ଣ କହିବି କହୁଥିଲି,
0: କ'ଣ କହିବେ କହୁଥିଲେ କୁହନ୍ତୁ।
1: ଆପଣ ଯୋଉ ଥରେ ଗୀତ ବଜେଇଥିଲେ, ଏମିତି ଝିଅକୁ ମୁଁ ବା ହୁଅନ୍ତି, ସେଟା ଭାରି ଭଲ ଲାଗିଥିଲା। ହେଲା, ତ ତାର ଓଲଟା ଗୀତ ଅଛି, ଏମିତି ପୁଅକୁ ମୁଁ ବା ହୁଅନ୍ତି, ସେଇଟା ବି ଯଦି ବଜେଇଥାନ୍ତେ ବଢ଼ିଆ ହେଇଥାନ୍ତା।
0: ଆଚ୍ଛା ଆଚ୍ଛା, ସିଧା ଗୀତଟା ଶୁଣିବା ପରେ ଆପଣ ସବୁବେଳେ ଓଲଟା ଗୀତ ଶୁଣିବାକୁ ବି ଚାହାନ୍ତି?
1: ନାଇଁ ମାନେ ସେମିତି ବି ଗୀତ ଅଛି ନା, ମୁଁ ସେଟା ବହୁତ ଦିନ ତଳେ ଶୁଣିଥିଲି,
0: ହଁ,
1: ତ ଆପଣ ଯେତେବେଳେ ବଜେଇଦେଲେ
0: ଆପଣଙ୍କୁ ଆମେ ସିଧା ଗୀତଟା ଦେଲୁ, କିନ୍ତୁ ଆପଣ
1: ଆଜ୍ଞା,
0: ତାକୁ ଓଲଟା ଶୁଣିବା ପାଇଁ ଚାହୁଁଛନ୍ତି।
1: ହଁ, ଦୁଇ ପ୍ରକାର ଗୀତ ଅଛି, ପୁଅକୁ ବା ହୁଅନ୍ତି, ଝିଅକୁ ବା ହୁଅନ୍ତି ଅଛି, ତ ଅକ୍ଷମାନ୍ତି ଗାଇଥିବାଟା ଶୁଣେଇଲେ, ଆରଡ଼ା ଶୁଣେଇଲେ, ନାଇଁ ଏଳେ ମୁଁ ଭାବିଲି ଆରଡ଼ା ବି ଥିବ ବୋଧେ, ସେ ବଜାନ୍ତେ ଯଦି। ବହୁତ ଦିନ ତଳେ ସେତେବେଳେ ଆକାଶବାଣୀ କଟକରୁ ଏଇ ଯୋଉ 1:40 ରୁ 1:50 ପର୍ଯ୍ୟନ୍ତ ସେତେବେଳେ ଲଘୁ ସଙ୍ଗୀତ ବାଜୁଥିଲା,
0: ଆଜ୍ଞା,
1: ସେତେବେଳେ ଶୁଣିଥିଲି, ତ ସେଇଟା
0: ସେଇଟା ତ
1: ବହୁତ
0: ଏବେକା କଥା ନୁହେଁ, ବହୁତ ଦିନ ପୂର୍ବର କଥା।
1: ହଁ ବହୁତ ଦିନ ପୂର୍ବର କଥା।

0: ସେଦିନ ପରା ଆପଣ ଯେତେବେଳେ ଥରେ ବଦେଇ ଦେଲେ ତ ପୁରା ଖୁସି ଲାଗିଲା ଆଉ।
1: ଆଚ୍ଛା ଆଚ୍ଛା ଆଚ୍ଛା, ସେଥିପାଇଁ ଆପଣ ସେଇ ଗୀତ ଶୁଣିବାକୁ ଚାହୁଁଛନ୍ତି। ଠିକ୍
0: ଆଜ୍ଞା
1: ଅଛି,
0: ଆଜ୍ଞା।
1: ଆପଣ ଯେଉଁ ଗୀତ ଅନୁରୋଧ କରୁଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
0: ନାଇଁ ନାଇଁ ନାଇଁ ଏ ଆଜି ବଜେଇବେ କି?
1: ଆଉ
0: ପୁରା ଆପଣଙ୍କ ଯେତେବେଳେ ଡ୍ୟୁଟି ଥିବ ସେତେବେଳେ ବଜେଇବେ ନା ଆଉ।
1: ଆଚ୍ଛା, ଆଜି ଗୀତ ଆପଣ ଶୁଣିବାକୁ ଚାହୁଁନାହାନ୍ତି?
0: ଆଜି ଆଉ ଗୋଟେ ବଜେଇବେ।
1: କୁହନ୍ତୁ ତାହେଲେ କେଉଁ ଗୀତ ଶୁଣିବେ ଆପଣ ଆଜି ଏଇ କାର୍ଯ୍ୟକ୍ରମରେ।
0: ଆଜି ଗୀତ ଦେବେ ହେ ଉପରବାଲା ଏ ଦୁନିଆକୁ ଯେତେବେଳେ ତିଆରି କଲା କଣ କଲା ଗୁଣ୍ଡାକୁ ଖଣ୍ଡା ଦେଲା ମନ୍ଦିରକୁ ପଣ୍ଡା ଦେଲା କଂସେଇକୁ ମେଣ୍ଢା ଦେଲା ନେତାଙ୍କୁ ଝଣ୍ଡା ଦେଲା ଆଉ ଏ ଦେଶ ଜନତାଙ୍କୁ ଗୋଟେ ଘୋଡ଼ା ଅଣ୍ଡା ଦେଲା। ଏଟା ହଉଛି ହୀରାଲୀଳା ଚଳଚ୍ଚିତ୍ରର ଗୀତ ତାକୁ
1: ଠିକ ମନେ
0: ଆଉ
1: ରଖିଛନ୍ତି ଆଉ।
0: ଗାଇଛନ୍ତି ଦେବାଶିଷ ମହାପାତ୍ର।
1: ଆଜ୍ଞା ଆଜ୍ଞା।
2: ଉପରବାଲା ଏ ଦୁନିଆକୁ ଯେତେବେଳେ ତିଆରି କଲା ଗୁଣ୍ଡାକୁ ଖଣ୍ଡା ଦେଲା ମନ୍ଦିରକୁ ପଣ୍ଡା ଦେଲା ପୁଲିସକୁ ଦଣ୍ଡା ଦେଲା କଂସେଇକୁ ମେଣ୍ଢା ଦେଲା ଆଉ ଏ ଦେଶ ଜନତାକୁ ଗୋଟେ ଘୋଡ଼ା ଅଣ୍ଡା ଦେଲା। ଆଉ ଯୋଉଦିନ ସେ ଘୋଡ଼ା ଅଣ୍ଡା ଚଡ଼କି ଭଡ଼କି ଗଲା ବାହାରିଲେ ମେଚାଏ ଲୋକ ପିନ୍ଧିଥିଲେ ଧଳା ପୋଷାକ କହିଲେ ଆମେ ସବୁ।

0: ହ୍ୟାଲୋ
1: ହ୍ୟାଲୋ।
0: ଆକାଶବାଣୀ,
1: ହଁ ମିଶ୍ର ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା,
1: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ।
0: କୁହନ୍ତୁ, ଆଜି କ'ଣ କହିବାକୁ ଚାହିଁବେ ଆମର ଏଇ କାର୍ଯ୍ୟକ୍ରମରେ?
1: କାର୍ଯ୍ୟକ୍ରମ ମାଧ୍ୟମରେ ବୋଲେ ଆଜ୍ଞା, ଆଜି ତ ଗୀତଟେ ଆମର ଶୁଣେଇ ଦେବି, ଆମର ଓଡ଼ିଆ କଥା ହେଇଥିବ ଗୀତରେ ଶୁଣେଇ ଦେବେ,
0: କୁହନ୍ତୁ କେଉଁ ଗୀତ?
1: ସ୍ୱପ୍ନ ସାଗର ବାଟୋଇ ଭାଇ ଯାଉଛ କାହିଁ।
0: ଠିକ୍ ଅଛି, ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
1: ଆଉ ମିଶ୍ର ଆଜ୍ଞା କେନ୍ତା ଅଛ?
0: ହଁ ଭଲ ଅଛୁ ଆଜ୍ଞା,
1: ଆଜ୍ଞା
0: ଆପଣମାନେ
1: ଆଜ୍ଞା,
0: ଭଲ
1: ଆମେ ବି
0: ଅଛନ୍ତି?
1: ବହୁତ ବଢ଼ିଆ ଅଛୁ ଆଜ୍ଞା। ଖରା ଟିକେ ବଢ଼ି ଚାଲିଛି, ଖରାରେ ସତର୍କତାର ସହିତ ଟିକେ ରହିବାରକେ ପଡ଼ୁଛି ଆଜ୍ଞା।
0: ଆଜ୍ଞା ଆଜ୍ଞା, ସତର୍କତାର
1: ଆଜ୍ଞା
0: ସହିତ ଆପଣଙ୍କ ତ ଅଞ୍ଚଳରେ ବେଶୀ ଟିକେ ଖରା ଗରମ ଅନୁଭୂତ ହେଉଛି, ଆଉ
1: ହଁ ଆଜ୍ଞା, ବହୁତ ଗରମ ହେଉଛି ଆଜ୍ଞା।
0: ପାରଦ ଟିକେ ଉପରେ ରହୁଛି ଆପଣଙ୍କ ଅଞ୍ଚଳରେ, ଆଉ
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଠିକ୍ ଅଛି ଆପଣ ଖରାକୁ।
1: ଠିକ୍ ଅଛି ମିଶ୍ର ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ କାଶବାଣୀ।
1: ହ୍ୟାଲୋ।
0: ହ୍ୟାଲୋ,
1: ଆଜ୍ଞା ନମସ୍କାର,
0: ନମସ୍କାର। ଆଜ୍ଞା,
1: ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ନୂଆ ନୂଆ କରି ଆମର ଏଇ କାର୍ଯ୍ୟକ୍ରମକୁ ଟେଲିଫୋନ୍ କରିଛନ୍ତି କି ଆଗରୁ କରିଛନ୍ତି?
1: କରିଥିଲି ଆଜ୍ଞା, ଜାନୁଆରୀ ମାସରେ କରିଥିଲି।
0: ଜାନୁଆରୀ ମାସରେ କରିଥିଲେ? ଆଚ୍ଛା ଆଚ୍ଛା ଆଚ୍ଛା,
1: ଆପଣ ତ 3 ମାସ ପରେ ବ୍ୟବଧାନ ଦେଇ ଦେଉଛନ୍ତି ନା, 3 ମାସ ପରେ ପରେ ପୁଣି ଆଉ ଲାଗୁନି, ଆଉ ପୁଣି 3 ମାସ ପଳେଇ ଯାଉଛି।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, 3 ମାସ ପରେ ଆପଣ ଯେତେବେଳେ ଟେଲିଫୋନ୍ କରୁଛନ୍ତି ସେତେବେଳେ ଲାଗୁ ଲାଗୁ 3 ମାସ ଲାଗିଯାଉଛି ନୁହେଁ? ଆଚ୍ଛା
1: ସେ
0: ଆଚ୍ଛା,
1: ବ୍ୟବଧାନଟାକୁ ଟିକେ କମେଇ ଦିଅନ୍ତୁ ଆଜ୍ଞା, 2 ମାସ ଦେଲେ ବି ତାପରେ ବି ଲାଗିବନି, 5 ମାସ ପରେ ଲାଗିବ।
0: ଦେଖନ୍ତୁ ଭାଇ, ଅନେକ ଶ୍ରୋତା ବନ୍ଧୁ ଆମର ଲଗାତାର ଭାବରେ ବି ଟେଲିଫୋନ୍ କରୁଛନ୍ତି।
1: 2 ମାସ ହେଲାଣି ଟ୍ରାଏଲ କରୁଥିଲି, ତାପରେ ଆଜି ବି ଏଇଟା ମାନେ ପେସେନ୍ସ ବାହାରେ ହେଇଥିଲାଣି, ଏବେ ବନ୍ଦ କରିବାକୁ ଫୋନ ଯାଉଥିଲି, ଲାଗିବ ଲାଗନ୍ତି।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ନାଇଁ ଆମର ଅନେକ ଶ୍ରୋତା ବନ୍ଧୁ ମାନେ ଲଗାତାର ଭାବରେ ଟେଲିଫୋନ୍ କରୁଛନ୍ତି, ଆମେ ରିସିଭ୍ କରୁଛୁ, କିନ୍ତୁ ଆପଣଙ୍କ ଟେଲିଫୋନ୍ ଲାଗିପାରେ ନାହିଁ ଆମ ସହିତ। ଆଉ
1: ହଁ, ଲଟେରୀ ଲାଗିଲା ଭଳିଆ ଆଜ୍ଞା, ଯିଏ ଯାହାର ଲାଗିଲା ସେ ଲଟେରୀ ଲାଗିଲା।
0: ଆମକୁ ଆଜ୍ଞା ନୂଆ ଶ୍ରୋତା ଜଣେ ଆମ ସହିତ ଯୋଡ଼ି ହେଲା ମାନେ ଆମକୁ ବି ଆଜ୍ଞା ବହୁତ ଖୁସି ଲାଗେ। ଆଜି ଆପଣ ଆମ ସହିତ ଯୋଡ଼ି ହୋଇଛନ୍ତି, ଆମକୁ ବହୁତ ଖୁସି ଲାଗୁଛି। 3 ମାସ ବ୍ୟବଧାନ ପରେ ବି ଆପଣ ଟେଲିଫୋନ୍ କରି ଚାଲିଛନ୍ତି, 3 ମାସ ପରେ ଲାଗୁଛି, ମାନେ ମୋଟାମୋଟି 6 ମାସ ହୋଇଗଲାଣି।
1: 6 ମାସ ଲାଗିଗଲା, ତାପରେ ବି 3 ମାସ ପଳେଇଗଲା।
0: ଆଚ୍ଛା ଆଚ୍ଛା, ଠିକ୍ ଅଛି। କେମିତି ଅଛନ୍ତି ଆଜ୍ଞା?
1: ଭଲ ଅଛି ଆଜ୍ଞା।
0: ଆପଣଙ୍କ ପିଲାମାନେ କ'ଣ ପଢ଼ାପଢ଼ି କରୁଛନ୍ତି?
1: ବଡ଼ ଝିଅର ମେଟ୍ରିକ ସରିଲା, ସାନ ଝିଅ ଷଷ୍ଠ ପଢୁଛି ଏବେ।
0: ଆଚ୍ଛା, ଆକାଶବାଣୀ ସହିତ ଆପଣ କେତେ ବର୍ଷ ହେଲାଣି ଯୋଡ଼ି ହୋଇକି ରହିଛନ୍ତି?
1: ଆକାଶବାଣୀ କମ୍ ସେ କମ୍ ହବ ଏଇଟା 40 ବର୍ଷ ପାଖାପାଖି ହେଇଯିବ। ଆଜି ଗୀତ ଦେଇ ଦିଅନ୍ତୁ, ପତିତା ଚଳଚ୍ଚିତ୍ରର ଉଡୁ ଯାଉ ଗଗନ ମେ।
0: ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।
1: ଠିକ୍ ଅଛି,
0: ଠିକ୍ ଅଛି, ହଁ ନମସ୍କାର।

0: हेलो आकाशवाणी,
1: गुड मॉर्निंग, नमस्कार, जय जगन्नाथ।
0: गुड मॉर्निंग, नमस्कार, जय जगन्नाथ।
1: मु चित्रसन सवर कहुची, कोलाहांडी जिला भवानीपाटना जगन्नाथपुर। केमिति अछंती सर?
0: बहुत भल अच्छु,
1: धन्यवाद।
0: आपण केमिति अछंती? आज्ञा
1: मु मध्ये भलो अछि आज्ञा।
0: आज्ञा, रेडियो शुणा शुणी पूरा ठीक ठाक करुछंती?
1: हाँ आज्ञा, सेटा कम हेबो कि आज्ञा?
0: सेटा कम हो पारिबोनि?
1: मते 15 वर्ष हेतिला, 15-16 वर्ष रु मु सुनुछि आज्ञा।
0: କେଉଁ କାର୍ଯ୍ୟକ୍ରମ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି ଟିକେ କହିଲେ?
1: ମୁଁ ତ ସମାଚାର ଟିକେ ଭଲ ଲାଗେ ଆଜ୍ଞା। ସମାଚାର ସବୁ ଯେତେ ଇମ୍ପୋର୍ଟାଣ୍ଟ ଜିନିଷଟା ଆଜ୍ଞା ସମାଚାରରେ ଶୁଣୁ।
0: ସମ୍ବାଦ କ'ଣ ଆପଣ ସବୁ ଦିନ ନିଶ୍ଚିତ ଶୁଣନ୍ତି?
1: ହଁ ଆଜ୍ଞା,
0: ଯେତେ ବ୍ୟସ୍ତତା ଥିଲେ ବି ଆପଣ ନିଶ୍ଚିତ ଶୁଣନ୍ତି?
1: ହଁ ଆଜ୍ଞା।
0: ଆଜି କହନ୍ତୁ, କେଉଁ ଗୀତ ଶୁଣିବେ ଆମର ଏଇ କାର୍ଯ୍ୟକ୍ରମରେ?
1: ତୁନେ କିସି ସେ କଭି ପ୍ୟାର କିଆ ହେ ବୁଲୁ ବୁଲୁ, ଏ ଗୀତ ଶୁଣେଇଦେବେ ଆଜ୍ଞା।
0: ଆଜ୍ଞା, ଧର୍ମାତ୍ମାର ଏଇ ଗୀତ ଆପଣଙ୍କୁ ଆମେ ଶୁଣାଉଛୁ।
2: ତୁମେ କିସି ସେ କଭି ପ୍ୟାର କିଆ ହେ।

0: ହ୍ୟାଲୋ ଆକାଶବାଣୀ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
1: ଆଜ୍ଞା ଏଇ ବେଲଦା ଟାଙ୍ଗରାଣୀରୁ ଆଜ୍ଞା ମିନତି ମହନ୍ତ। ଆଜ୍ଞା ଆଜ୍ଞା, ମୋ ପୁଅ ଝିଅମାନେ ଆଜ୍ଞା ଥୟ ଦଉନାହାନ୍ତି, ମାନେ ପୁରା ବ୍ୟସ୍ତ। ଆଜ୍ଞା
0: କ'ଣ ପାଇଁ?
1: ସେମାନେ ଆଜ୍ଞା କହନ୍ତି ତୁ ଫୋନ କର ଆମେ କଥା ହଉ, ତୁ ଫୋନ କର ଆମେ କଥା।
0: ଆଚ୍ଛା,
1: ସିଏ ଆଜ୍ଞା 5 ବର୍ଷର, ସିଏ ଆଜ୍ଞା କଥା ହବା ପାଇଁ ବହୁତ ଡରି କର ମୋତେ।
0: ଆଚ୍ଛା, ଦିଅନ୍ତୁ ଦିଅନ୍ତୁ, କଥା ହେଇଯାଅ।
2: ନମସ୍କାର
0: ନମସ୍କାର, ତମେ ତମ ନାଁଟା ଟିକେ ଆଗେ କହିଲ। ପ୍ରତ୍ୟୁଷା, ପ୍ରତ୍ୟୁଷା ମହାନ୍ତ। ଆରେ ତମେ ମୋ ସହିତ କଥା ହବ ବୋଲି ବହୁତ ଜିଦି ଧରି ବସିଥିଲ, ମୁଁ ଶୁଣିବାକୁ ପାଇଲି। ଆଚ୍ଛା, ତମେ ରେଡ଼ିଓ ଶୁଣୁଛ କି ନାହିଁ? କେମିତି ଶୁଣୁଛ? ରେଡ଼ିଓରେ ଶୁଣୁ

0: କି ମୋବାଇଲରେ ଶୁଣୁଛ? ମୋବାଇଲରେ ଶୁଣୁଛ? ଆଚ୍ଛା, ତମେ ରେଡ଼ିଓ ଶୁଣିଛ କି ନାହିଁ? ରେଡ଼ିଓ ଦେଖିଛ କି ନାହିଁ? ଦେଖିନ? ମୋବାଇଲରେ ଯେଉଁଟା ଶୁଣୁଛ ସେଇଟା ରେଡ଼ିଓ ନୁହେଁ। ଆକାଶବାଣୀର କାର୍ଯ୍ୟକ୍ରମଟା ତୁମେ ମୋବାଇଲ ମାଧ୍ୟମରେ ଶୁଣିପାରୁଛ, କିନ୍ତୁ ରେଡ଼ିଓ ତୁମ ମା ତୁମକୁ ଦେଖେଇଦେବେ। ତୋ ମାଆଙ୍କୁ କହିବ ଗୋଟିଏ ରେଡ଼ିଓ ମୋତେ ଦେଖେଇ ଦିଅ ବୋଲି। ଆଉ ତମେ, ଆଚ୍ଛା, ତମ ସ୍କୁଲରେ ନାଚ ହେଲା? ତମେ ନାଚିଲ କି ନାହିଁ? କେଉଁ ଗୀତଟାରେ ନାଚିଲ କହିଲ? ଟିକେ ଗାଇକି ଶୁଣେଇ ଦିଅ ମ। ବଢ଼ିଆ ଗାଉଛ ଆଉ। ଆଚ୍ଛା, ତମେ ଗୀତକୁ ବେଶୀ ଭଲ ପାଅ କି ଗୀତ ଗାଇବାକୁ ଭଲ ପାଅ ନା ନାଚ କରିବାକୁ ବେଶୀ ଭଲ ପାଅ? ନାଚ ପ୍ରତି ତମର ବହୁତ ଇଚ୍ଛା ଅଛି ନୁହେଁ? ଆଚ୍ଛା, ଆମର କିନ୍ତୁ ଏଇ କାର୍ଯ୍ୟକ୍ରମଟି ଗୀତ ଶୁଣିବା ପାଇଁ, ଜାଣିଛ କି ନାହିଁ? କହୁନ ଗୋଟେ ଭଲ ଗୀତ ମୁଁ ତମକୁ ଶୁଣେଇ ଦେବି ଆଜି।
1: ମୋ ପୁଅ ଗୀତ ଅନୁରୋଧ କରିବ ପରା, ସିଏ ଜଗିକି ବସିଛି।
0: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ହଉ ହଉ, ଦିଅନ୍ତୁ ଦିଅନ୍ତୁ, ଆପଣଙ୍କ ପୁଅଙ୍କୁ ଦିଅନ୍ତୁ।
2: ଆଜ୍ଞା ନମସ୍କାର।
0: ନମସ୍କାର, ତମ ନାଁ ଟିକେ କହିଦିଅ।
2: ଶ୍ରୀମାନ ପ୍ରତ୍ୟୁଷ କୁମାର ମହାନ୍ତ।
0: ତମ ଭଉଣୀଙ୍କ ନାଁ ହେଲା ପ୍ରତ୍ୟୁଷା, ତମ ନାଁ ପ୍ରତ୍ୟୁଷ। ତମେ ଗୀତ ଅନୁରୋଧ କରିବାକୁ ଚାହୁଁଛ?
2: କରିବି।
0: କେଉଁ ଗୀତ ତୁମେ ଅନୁରୋଧ କରିବାକୁ ଚାହୁଁଛ?
2: ଛାଇରେ ମୁଁ ମା ଚାଲି।
0: ଠିକ ଅଛି, ଅନୁରୋଧର ଗୀତ ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ,
1: ହଁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ଶାନ୍ତନୁ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦଲା ସମ୍ବଲପୁରରୁ।
0: ଆଜ୍ଞା, ଶାନ୍ତନୁ ଭାଇ କେମିତି ଅଛନ୍ତି?
1: ହଁ, ଭଲ ଅଛି ଆଜ୍ଞା।
0: ଭଲ ଅଛନ୍ତି?
1: ଆଜ୍ଞା,
0: ଗରମ ଆପଣଙ୍କ ଅଞ୍ଚଳରେ ବେଶୀ ନା କମ୍?
1: ଗରମ ସମ୍ବଲପୁରର କହନ୍ତୁ ନାହିଁ।
0: ଆଚ୍ଛା।
1: ଦେଖନ୍ତୁ, ଆମର ଯୋଉ 25 ତାରିଖ ସୋମବାର ଦିନ, ମାନେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି, ଏ ଦିନ ଆମର ଗଙ୍ଗାଙ୍କର ଅବତରଣ ହେଇଥିଲା ପୃଥିବୀକୁ। ତ ସେଦିନ ଆମ ଗଙ୍ଗା ଦଶହରା ପାଳନ କରାଯାଏ।
0: ଆଜ୍ଞା।
1: ତ ଆଜି ସେଥିପାଇଁ ଗୋଟେ ଗୀତ ଅଛି, ମାନେ କଥା ଗୀତର ନାଁ ହଉଛି ଗଙ୍ଗା କି ସୋଗନ, ମାନୁ ତ ମେ ଗଙ୍ଗା ମା ହୁଁ, ନା ମାନୁ ତ ବହତା ପାନି। ଏଇଟା ଶୁଣିବା।
0: ଠିକ ଅଛି, ଠିକ ଅଛି। ଆପଣ ଯେଉଁ ଗୀତ ଅନୁରୋଧ କରିଛନ୍ତି ଆମେ ଆପଣଙ୍କୁ ଶୁଣାଉଛୁ।

0: ହ୍ୟାଲୋ ଆକାଶବାଣୀ।
1: ଆଜ୍ଞା, କେନ୍ଦ୍ରାପଡ଼ା ଜିଲ୍ଲା ଚାଉଳିଆଳ ମେରା, ବଳରାମ ସୂତାର।
0: ବଳରାମ ଭାଇ, ଆପଣ ଆମର ଏଇ କାର୍ଯ୍ୟକ୍ରମକୁ ନୂଆ କରି ଯୋଡ଼ି ହେଇଛନ୍ତି କି ଆଗରୁ ଯୋଡ଼ି ହେଇଛନ୍ତି?
1: ନାଇଁ ନାଇଁ, ଏଇ ପ୍ରଥମ ନୂଆ ଯୋଡ଼ି ହେଲି, ଏଇଟା ପ୍ରଥମ କେନ୍ଦୁଝର।
0: ନୂଆ ଶ୍ରୋତା ଭାବରେ ଆମେ
1: ଆଉ ଥରେ
0: ଆପଣଙ୍କୁ
1: ଖୁଡ଼ି କଥା ହେବେ, ଟିକେ ସମୟ ଚାଷା ଟିକେ ଦିଅନ୍ତୁ, କଥା ହେବା।
0: ଆଚ୍ଛା ଆଚ୍ଛା, ଖୁଡ଼ି ବି କଥା ହେବେ?
1: ହଁ ହଁ,
0: ଆଚ୍ଛା ଆଚ୍ଛା, ଦିଅନ୍ତୁ ଦିଅନ୍ତୁ ଆପଣ।
1: ଟିକେ ଆମ ପାଇଁ ଟିକେ ଦୟା, ଆମେ ଟିକେ ହାଣ୍ଡିକପ ଲୋକ ତ ସାର।
0: ଆଚ୍ଛା ଆଚ୍ଛା, କଣ ଅସୁବିଧା ଆପଣଙ୍କର ଅଛି?
1: ଆଖି ଆଖି
0: ଆଖି ପୁରା ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଆପଣ?
1: ହଁ ହଁ, ସେ ଅଳ୍ପ ଦେଖା ଯାଉଥିଲା, ଦିଟା ଆଖି ପଳ ମାରିଥିଲା, ତାପରେ ସେ ବଳଦ ସିଂହ ମାରିଦେଲା, ସେ ନଠାରୁ ଘରେ ବସିଛି ଆଉ।
0: ଆଜିକାଲି
1: କଥା ହେବେ।
2: ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ଆକାଶବାଣୀ
2: ସାର, ନମସ୍କାର।
0: ନମସ୍କାର ଆଜ୍ଞା।
2: ଆମ ଘର କେନ୍ଦ୍ରାପଡ଼ା ଜିଲ୍ଲା ଚାଉଳିଆଳ ମେରା ଆମ ଘର।
0: ଆଜ୍ଞା, ଆପଣଙ୍କ ନାଁ କଣ?
2: ମୋ ନାଁ ଅନ୍ନପୂର୍ଣ୍ଣା ଗ୍ରହାଚାର୍ଯ୍ୟ।
0: ଆଚ୍ଛା ଆଚ୍ଛା, ଆପଣଙ୍କ ଖୁଡ଼ି ବୋଲି କହିଲେ ପୁତୁରା ଆପଣଙ୍କର ସିଏ ହେବେ ନା?
2: ଗାଁରେ ପୁତୁରା ହେବେ ଆଉ।
0: ଆଜ୍ଞା ଆଜ୍ଞା,
2: ଏ ପୁତୁରା ଦୃଷ୍ଟି ହେଲେ ସେ ଆସନ୍ତି ଆମ ଏପଟେ, ବସନ୍ତି ଆମ ସାଇଆଡ଼େ।
0: ଆଚ୍ଛା,
2: ଲଗେଇଥିଲେ ଫୋନ, କହିଲେ ଖୁଡ଼ି ଟିକେ ନିଅ କଥା ହେଇଯିବ ଆଉ।
0: ଆପଣ ରେଡିଓ ଶୁଣନ୍ତି କି ନାହିଁ?
2: ନା, ଆମର ରେଡିଓ ନାହିଁ, ସେଇ ପୁତୁରା ରେଡିଓ ଆଣନ୍ତି, ଆମେ ତାଙ୍କ ପାଖରେ ସେଠି ଶୁଣୁ ଆଉ। ଆମ ଘରକୁ ନେଇକି ଆସନ୍ତି ରେଡିଓ, ଆମେ ଶୁଣୁ ଆଉ।
0: ଆଚ୍ଛା ଆଚ୍ଛା,
2: ତାରିଣୀଙ୍କର ଗୋଟେ ଭଜନ ଦେବେ ଆଉ।
0: ଆପଣ ଯେଉଁ ମା ତାରିଣୀଙ୍କର ଭଜନ ଶୁଣିବାକୁ ଚାହିଁଛନ୍ତି, ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣେଇ ଦଉଛୁ।